ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:20। ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ 12 ଦିନ 2026 ଖ୍ରୀଷ୍ଟାବ୍ଦ ଜୁନ୍ ମାସର 2 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz।

କାର୍ଯ୍ୟକ୍ରମ ଶେଷରେ ଖଦାଳ ସାହୁଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତିଗୀତଟି ଶୁଣନ୍ତୁ। ଗୀତ ରଚନା ଉପେନ୍ଦ୍ର ମିଶ୍ର।

ଏଥି ସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ନିରଞ୍ଜନ ବେହେରା, ମିଲନ କୁମାର ମହାରଣା, ଶୁଭଶ୍ରୀ ଶୁଭ୍ରାଞ୍ଜଳି ଦେବ, ବିନତୀ ପଟ୍ଟନାୟକ ଏବଂ ଖଦାଳ ସାହୁ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ପ୍ରହଲ୍ଲାଦ ଦାସ, ପ୍ରଭାକର ପାଣିଗ୍ରାହୀ, ବିରଞ୍ଚି ମଲ୍ଲିକ ଏବଂ ଉପେନ୍ଦ୍ର ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ଏତତ୍ ବ୍ୟତୀତ ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ପ୍ରସାର କରୁଛୁ ଆଜିର ଭାବନା, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଦ୍ୱାପର ଯୁଗର କଥା, ମହାଭାରତ ଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ପାଣ୍ଡବ ଏବଂ କୌରବଙ୍କ ମଧ୍ୟରେ ଯୁଦ୍ଧ ଥାଏ ଚରମ ସୋପାନରେ। ଭୀଷ୍ମ ଏବଂ ଦ୍ରୋଣାଚାର୍ଯ୍ୟଙ୍କ ପରେ କର୍ଣ୍ଣ ଥାଆନ୍ତି କୌରବଙ୍କ ସେନାପତି। ପାଣ୍ଡବମାନଙ୍କୁ ଯୁଦ୍ଧରେ ସାହାଯ୍ୟ କରିବା ପାଇଁ ଆସିଥାନ୍ତି ଭୀମଙ୍କ ପୁତ୍ର ଘଟୋତ୍କଚ। ପ୍ରବଳ ପରାକ୍ରମୀ ଘଟୋତ୍କଚ ବାପା ଭୀମଙ୍କୁ ବଳିଯିବେ, ଶ୍ରୀକୃଷ୍ଣ ଭଲ ଭାବେ ଏହା ଜାଣନ୍ତି। ସେଥିପାଇଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ଯୁଦ୍ଧରେ ଯୋଗଦାନ କରିବା ପାଇଁ, ଏବଂ ପ୍ରାରମ୍ଭରୁ କହିଥିଲେ, ବୀର ଘଟୋତ୍କଚ, ତମକୁ ଏକ ବିଶେଷ କାମ ପାଇଁ ଏଠିକି ଡାକିଛି। କୌରବଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କର, ସମୟ ଆସିଲେ କହିବି। ଘଟୋତ୍କଚର ଯୁଦ୍ଧ କୌଶଳରେ କୌରବ ଆତଙ୍କିତ ହୋଇପଡ଼ିଲେ। ତାଙ୍କୁ ହରାଇବା ଏତେ ସହଜ ସାଧ୍ୟ ନଥିଲା। ସୈନ୍ୟ ପରେ ସୈନ୍ୟ ଗଡ଼ିପଡ଼ିଲେ ରଣାଙ୍ଗନରେ, ହାହାକାର ସୃଷ୍ଟି ହେଲା। ଶେଷରେ ଘଟୋତ୍କଚ ଦୁର୍ଯ୍ୟୋଧନ ଆଡ଼କୁ ମାଡ଼ି ଆସିଲେ। ପାଖରେ ଥାଆନ୍ତି ମାମୁଁ ଶକୁନି। ଘମାଘୋଟ ଯୁଦ୍ଧ ହେଲା। ଦୁର୍ଯ୍ୟୋଧନ ଓ ଶକୁନିଙ୍କୁ ମଧ୍ୟ ପଛକୁ ହଟିବାକୁ ପଡ଼ିଲା। ଅନ୍ୟ ଉପାୟ ନ ଦେଖି କର୍ଣ୍ଣଙ୍କ ଶରଣ ପଶିଲେ। ଦୁର୍ଯ୍ୟୋଧନ ଓ ଶକୁନିଙ୍କୁ ବଞ୍ଚାଇବା ପାଇଁ କର୍ଣ୍ଣ ଯଥାସାଧ୍ୟ ଚେଷ୍ଟା କଲେ, ହେଲେ ସେ ମଧ୍ୟ ସଫଳ ହୋଇପାରିଲେ ନାହିଁ। ଘଟୋତ୍କଚ ଥିଲେ ମହାବଳୀ, ଅପରାଜେୟ। ଦୁର୍ଯ୍ୟୋଧନ ଓ ଶକୁନି ତ୍ରାହି ତ୍ରାହି ଡାକ ଦେଲେ। କର୍ଣ୍ଣଙ୍କୁ ଆକ୍ଷେପ କରି କଟୁବାକ୍ୟ ଶୁଣାଇଲେ। କହିଲେ ସେ ସ୍ୱାର୍ଥପର ଏବଂ ତାଙ୍କର ପ୍ରକୃତ ସଖା ନୁହନ୍ତି। ସାଧାରଣ ଯୁଦ୍ଧରେ ଘଟୋତ୍କଚଙ୍କୁ ପରାଜୟ କରିବା ସମ୍ଭବ ନଥିଲା। କର୍ଣ୍ଣଙ୍କ ପାଖରେ ଥିଲା ଅମୋଘ ଅସ୍ତ୍ର, ତାକୁ ସେ ଅର୍ଜୁନଙ୍କୁ ମାରିବା ପାଇଁ ସାଇତି ରଖିଥିଲେ। ଦୁର୍ଯ୍ୟୋଧନ ଓ ଶକୁନିଙ୍କ ବାରମ୍ବାର ଅନୁରୋଧକୁ ସେ ପ୍ରତ୍ୟାଖ୍ୟାନ କଲେ। ଶେଷରେ ଆଉ ସହ୍ୟ ନ ହେବାରୁ ଘଟୋତ୍କଚଙ୍କ ଉପରକୁ ଅମୋଘ ଅସ୍ତ୍ର ଛାଡ଼ିଲେ। ରଣାଙ୍ଗନରେ ଘଟୋତ୍କଚ ଟଳିପଡ଼ିଲେ। ଦୁର୍ଯ୍ୟୋଧନ ଓ ଶକୁନିଙ୍କ ପ୍ରାଣରକ୍ଷା ହେଲା। ଶ୍ରୀକୃଷ୍ଣ ମଧ୍ୟ ଯାହା ଚାହିଁଥିଲେ ତାହା ହିଁ ହେଲା। ଏକଥା ସେ ଆଗରୁ ଘଟୋତ୍କଚକୁ ମଧ୍ୟ କହିଥିଲେ, ସମୟ ଆସିଲେ ତମକୁ ଏକ ବଳିଦାନ ଦେବାକୁ ହେବ। ଘଟୋତ୍କଚ ତାହା ହିଁ କଲେ, ଏବଂ ଏଥିପାଇଁ ସେ ଅମର ହୋଇଯାଇଛନ୍ତି। ମହାଭାରତର ଏହି କାହାଣୀରୁ ଆମକୁ ଉପଯୁକ୍ତ ଶିକ୍ଷା ମିଳିଥାଏ। ଘଟୋତ୍କଚଙ୍କ ବଳିଦାନ ଫଳରେ ଅର୍ଜୁନଙ୍କ ଜୀବନ ରକ୍ଷା ହେଲା, ଏବଂ ଯେଉଁ ଅମୋଘ ଅସ୍ତ୍ର ଦ୍ୱାରା କର୍ଣ୍ଣ ଅର୍ଜୁନଙ୍କୁ ବଧ କରି ନିଜ ଜୀବନ ସୁରକ୍ଷିତ କରିପାରିଥାନ୍ତେ, ନିଜ ସଖା ଦୁର୍ଯ୍ୟୋଧନ ପାଇଁ ତାକୁ ହରାଇଲେ। ପରବର୍ତ୍ତୀ ସମୟରେ ଅର୍ଜୁନ କର୍ଣ୍ଣଙ୍କୁ ବଧ କରିଥିଲେ। ସମ୍ପ୍ରତି ସାମାଜିକ ପରିସ୍ଥିତି ଯାହା, ମହାଭାରତର

ଆମ କାମ ହିଁ ଜରୁରୀ, ଅନ୍ୟର ସମୟ ଓ କାମ ନା ମୂଲ୍ୟବାନ ନା ଜରୁରୀ। ଭଲ ଚାକିରି କରିବା, କୋଠା ବଢ଼ାଇବା, ବ୍ୟାଙ୍କ ବାଲାନ୍ସ ବଢ଼ାଇବା ମଣିଷ ଜୀବନର ଆଭିମୁଖ୍ୟ ପାଲଟିଛି। ପୈତୃକ ଘର ତ ଅଛି, ସହରରେ ଆପାର୍ଟମେଣ୍ଟ ଗୋଟେ ନେଇଯାଇଛି, ପ୍ଲଟ୍ଟେ ବି ପକାଇ ଦେଇଛି, ଆଉ ଭୁବନେଶ୍ୱରରେ ଭଲ ଆପାର୍ଟମେଣ୍ଟ ପାଇଁ ଅଗ୍ରିମ ଦେଇସାରିଛି। ଏଇଭଳି କଥାରେ ହିଁ ଲୋକଙ୍କ ଆନନ୍ଦ। ଏତେ ଗୁଡ଼ିଏ ଘର ନେଇ ଜଣେ କ'ଣ କରିବ, ନା ବନ୍ଧାବନ୍ଧି କରି ସାଙ୍ଗରେ ନେଇଯିବ, ଲୋକଙ୍କୁ ବୁଝାଇବା ମୁସ୍କିଲ। ବଞ୍ଚନ୍ତି ସଭିଏଁ, କିନ୍ତୁ ଅନ୍ୟ ପାଇଁ ଯିଏ ବଞ୍ଚେ, ନିଜ ସ୍ୱାର୍ଥ ତ୍ୟାଗ କରେ, ବଳିଦାନ ଦିଏ, ତାର ଜୀବନ ସାର୍ଥକ ହୁଏ ଏବଂ ସେ ଅମର ହୋଇଯାଏ। ଆମର ମହାନ ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ର ପୁରାଣରୁ ଆମକୁ ଅନ୍ତତଃ ଏତିକି ଶିକ୍ଷା ଗ୍ରହଣ କରିବା ବିଧେୟ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝି ଆକାଶବାଣୀ ସମ୍ବଲପୁର ଏଥର ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଆଜି ଏହାର 399 ଭାଗ ଶୁଣନ୍ତୁ।

ସତ୍ରାଜିତ ଥିଲେ ସୂର୍ଯ୍ୟଙ୍କର ପରମ ଭକ୍ତ। ସୂର୍ଯ୍ୟ ତାଙ୍କୁ ସୂର୍ଯ୍ୟପ୍ରଭ ଶ୍ୟମନ୍ତଙ୍କ ମଣି ଦେଇଛନ୍ତି। ଏହା ପ୍ରତିଦିନ ଆଠ ଭାର ସ୍ୱର୍ଣ୍ଣ ପ୍ରସବ କରେ ଏବଂ ଯେଉଁଠି ପୂଜିତ ହୁଏ ସେଠାରେ ଦୁର୍ଭିକ୍ଷ, ଅକାଳ ମୃତ୍ୟୁ କି ଦେହ ପୀଡ଼ା ମନପୀଡ଼ାର କାରଣ ନଥାଏ। ଘଟଣାକ୍ରମେ ମଣିଟି ଜାମ୍ବବ ବାନର ହାତରେ ପଡ଼େ, କିନ୍ତୁ ଅପବାଦର ଅଟେ ଯେ ଶ୍ରୀକୃଷ୍ଣ ମଣିହରଣ କରିଛନ୍ତି। ଅପବାଦର ପ୍ରତିଷେଧ କଳ୍ପେ ସେ ଜାମ୍ବବ ସହିତ ଲଢ଼ି ମଣି ଉଦ୍ଧାର କରିଛନ୍ତି ଏବଂ ଏହି ସୂତ୍ରରେ ଜାମ୍ବବତୀଙ୍କୁ ପତ୍ନୀ ରୂପେ ପାଇଛନ୍ତି।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ସହ ଓଡ଼ିଶାର ଖଣିଜ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 2025-26 ଆର୍ଥିକ ବର୍ଷରେ ରାଜ୍ୟରେ ପ୍ରାୟ 471 ମିଲିୟନ୍ ଟନ୍ ଖଣିଜ ଉତ୍ପାଦନ ହୋଇଥିବା ବେଳେ ଏଥିରୁ ପ୍ରାୟ 46,000 କୋଟି ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଏହି ଅବସରରେ ଓଡ଼ିଶାରେ ନିଲାମ ହୋଇଥିବା ଖଣିଜ ବ୍ଲକ୍ଗୁଡ଼ିକର ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗ କାମନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଖଣି କ୍ଷେତ୍ରର ସମସ୍ୟା ସମାଧାନ ପାଇଁ ରେଳ, ବନ୍ଦର, ଜଙ୍ଗଲ ଓ ପରିବେଶ ବିଭାଗ ସମେତ ସମସ୍ତ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ସେମାନଙ୍କ ଜମି ଓ ସମ୍ପତ୍ତିକୁ ଜବରଦଖଲରୁ ସୁରକ୍ଷିତ ରଖିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ କୁଳପତିମାନଙ୍କ ଦୁଇଦିନିଆ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟ ଜମିର ସୁରକ୍ଷା ଉଚ୍ଚଶିକ୍ଷାର ଦୀର୍ଘକାଳୀନ ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି। ଗବେଷଣା, ନବସୃଜନ, ଶିଳ୍ପ ସହଭାଗିତା, ଡିଜିଟାଲ ରୂପାନ୍ତରଣ ଏବଂ ଜାତୀୟ ଶିକ୍ଷାନୀତି 2020ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀରେ 24ତମ ଲୋକମେଳା ଓ 17ତମ ଜାତୀୟ କୃଷିମେଳାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ଲୋକସଂସ୍କୃତି, ଆଦିବାସୀ ପରିଚୟ ଓ ଆଧୁନିକ କୃଷି ପ୍ରଯୁକ୍ତିର ସମନ୍ୱୟ ମାଧ୍ୟମରେ ଆତ୍ମନିର୍ଭର ଭାରତ ଗଠନରେ ଏହିଭଳି ଜାତୀୟ ମେଳା ଗୁରୁତ୍ୱ ବହନ କରେ। ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦେଶର 25 ରାଜ୍ୟର ପ୍ରାୟ 700 ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ବିଶ୍ୱ ଦୁଗ୍ଧ ଦିବସ ଅବସରରେ କଟକ ଜିଲ୍ଲାର ଅରିଲୁସ୍ଥିତ ଓମ୍ଫେଡ୍ ଡାଏରୀରେ ଆୟୋଜିତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ କରିବା ସହ ଗାଈ ଓ ମଇଁଷି ପାଳନ ପାଇଁ 70% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା କରିଥିବା କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ହେବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ବୁଥ୍ସ୍ତରୀୟ ଅଧିକାରୀ ଓ ଅନ୍ୟ ନିର୍ବାଚନ କର୍ମଚାରୀମାନେ ଘରକୁ ଘର ବୁଲି ପରିଗଣନା କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା 25,23,974 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ 33,026 ଜଣ ବୁଥ୍ସ୍ତରୀୟ ଏଜେଣ୍ଟ ଭୋଟରମାନଙ୍କୁ ଫର୍ମ ପୂରଣ ଓ ଦାଖଲ କରିବାରେ ସହାୟତା କରୁଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ ନେଇ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଗ୍ରାମସଭାରେ ତୃଣମୂଳ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆଭିମୁଖ୍ୟ ତଥା କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ 3ଟି ନୂଆ ଧାନ ସଂଗ୍ରହ କେନ୍ଦ୍ର ଆରମ୍ଭ ହୋଇଛି। ଜିଲ୍ଲାରେ ମୋଟ 13ଟି ଧାନ ସଂଗ୍ରହ କେନ୍ଦ୍ରରେ ଏପର୍ଯ୍ୟନ୍ତ 394 ଜଣ ଚାଷୀଙ୍କଠାରୁ 20,715 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ମୁଦୁଲିପଡ଼ାସ୍ଥିତ ପବିତ୍ର ଧାର୍ମିକ ସ୍ଥଳ ସୀତାକୁଣ୍ଡରେ 103 BSF ବାଟାଲିୟନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ସଫେଇ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାରେ ଆୟୋଜିତ ଛତ୍ରପୁର ମହୋତ୍ସବକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା, କୃଷି ଯନ୍ତ୍ରପାତି ମେଳା, ଖାଦ୍ୟ ମେଳା ଏବଂ ସୁଭଦ୍ରା ଶକ୍ତି ମେଳା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ବଞ୍ଚିବା ପାଇଁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସାମୂହିକ ପ୍ରୟାସ ଓ ସଚେତନତା ମାଧ୍ୟମରେ ସମସ୍ତେ ସୁରକ୍ଷିତ ରହିପାରିବେ। ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 5ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ, ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା।
2: ବେଳେବେଳେ ଦେଖାଯାଏ ଜଣଙ୍କର ପାଦ ଟିକେ ଫୁଲୁଛି। ଚିକିତ୍ସା ବିଜ୍ଞାନ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ। ବେଶୀ ସମୟ ଗୋଡ଼ ଝୁଲାଇ ବସିଲେ ଅଳ୍ପ ଫୁଲା ଜଣାପଡ଼େ। ବେଳେବେଳେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲେ ବା ଚାଲିଲେ ମଧ୍ୟ ଗୋଡ଼ ଫୁଲିଥାଏ। ଏହିସବୁ ସାଧାରଣ କାରଣଗୁଡ଼ିକରେ ଗୋଡ଼ ଫୁଲା ଅଳ୍ପ ହୁଏ ଓ ନିୟମିତ ହୋଇନଥାଏ। କିନ୍ତୁ ବେଳେବେଳେ ଗୋଡ଼ ଫୁଲିବା ବିଭିନ୍ନ ରୋଗ ଯୋଗୁଁ ମଧ୍ୟ ପ୍ରାରମ୍ଭିକ ଲକ୍ଷଣ ହିସାବରେ ଦେଖାଦେଇଥାଏ। ଏହି ବିଷୟରେ ଆମେ କିଛିଟା ଜାଣିବା। ଗର୍ଭାବସ୍ଥାରେ ଗୋଡ଼ ଟିକେ ଫୁଲିଥାଏ, କିନ୍ତୁ ଫୁଲା ଅଧିକ ହେଲେ କିମ୍ବା ଲାଗି ରହିଲେ ଏହା ପ୍ରି ଏକ୍ଲାମ୍ପସିଆର ଲକ୍ଷଣ ହୋଇପାରେ। ତେଣୁ ବ୍ଲଡ୍ ପ୍ରେସର ମାପିବା ଓ ପରିସ୍ରା ପରୀକ୍ଷା କରାଇ ନେବା ନିତାନ୍ତ ଜରୁରୀ। ହାର୍ଟ ଡିଜିଜ୍ ବା ହାର୍ଟ ଫେଲିଅର୍ ହେଲେ ମଧ୍ୟ ଗୋଡ଼ ଫୁଲିଥାଏ। ଗୋଡ଼ ଫୁଲା ସକାଳେ ଅଳ୍ପ ଥାଏ ଓ ସନ୍ଧ୍ୟାରେ ଅଧିକା ହୋଇଥାଏ। ଅଳ୍ପ କାମ କଲେ ଧଇଁସଇଁ ଲାଗେ ଓ ଛାତି ଧଡ଼ଧଡ଼ ହୁଏ, ଥକା ଲାଗେ। କିଡ଼ନୀ ସମସ୍ୟା ହେଲେ ମଧ୍ୟ ଗୋଡ଼ ଫୁଲା ହୋଇପାରେ, କିନ୍ତୁ କିଡ଼ନୀ ରୋଗରେ ଗୋଡ଼ ଫୁଲିବା ଆଗରୁ ମୁହଁ ଫୁଲିଥାଏ। ଲିଭର ବା ଯକୃତ ରୋଗରେ ମଧ୍ୟ ଗୋଡ଼ ଫୁଲିଥାଏ, କିନ୍ତୁ ଏଥିସହିତ ଜଣ୍ଡିସ୍ ଓ ପେଟରେ ପାଣି ଜମିଯାଇଥାଏ। ଶରୀରରେ ରକ୍ତହୀନତା ଦେଖାଦେଲେ କିମ୍ବା ପ୍ରୋଟିନ୍ର ମାତ୍ରା ଅଧିକ କମିଗଲେ ମଧ୍ୟ ଗୋଡ଼ ଫୁଲିଥାଏ ଓ ଧୀରେ ଧୀରେ ପୁରା ଶରୀର ଫୁଲିଯାଏ। ଏହା କୁପୋଷଣ ବା ମାଲ୍ ନ୍ୟୁଟ୍ରିସନ୍ର ମଧ୍ୟ ଲକ୍ଷଣ। ଫାଇଲେରିଆ ରୋଗରେ ମଧ୍ୟ ଗୋଟିଏ ବା ଦୁଇଟି ଗୋଡ଼ ଫୁଲିଯାଏ, ଯାହାକୁ ଆମେ ଗୋଦର ଗୋଡ଼ କହୁ। ବେଳେବେଳେ ବିଭିନ୍ନ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହିସାବରେ ଗୋଡ଼ ଫୁଲିପାରେ, ଯଥା ବ୍ଲଡ୍ ପ୍ରେସର ଔଷଧ, ମାନସିକ ରୋଗର ଔଷଧ ଓ ପେନ୍କିଲର ଇତ୍ୟାଦି ଖାଇବା ପରେ ଗୋଡ଼ ଫୁଲିଯାଇଥାଏ। ଗୋଡ଼ରେ ଆଘାତ ହେଲେ କିମ୍ବା ଗୋଡ଼ ମୋଡ଼ି ହୋଇଗଲେ କିମ୍ବା ଗୋଡ଼ର ହାଡ଼ ଭାଙ୍ଗିଗଲେ ମଧ୍ୟ ଗୋଡ଼ ଫୁଲିପାରେ। ସେଇଥିପାଇଁ ଆଘାତ ଲାଗିଥିବା ବିଷୟକୁ ଆମେ ନିହାତି ପଚାରି ନେବା ଦରକାର। ଗୋଡ଼ ଫୁଲା ସାଙ୍ଗରେ ଛାତି ଦରଜ ହେବା, ହଠାତ୍ ଅଧିକା ଫୁଲିବା, କାଶ ହେବା, ମୁଣ୍ଡ ବ୍ୟଥା ହେବା, ଧଇଁସଇଁ ଲାଗିବା, ପେଟ ଫୁଲିବା, ମୁହଁ ଫୁଲିବା ଇତ୍ୟାଦି ଲକ୍ଷଣ ଥିଲେ ଶୀଘ୍ରତିଶୀଘ୍ର ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ। ସାଧାରଣ ଜୀବନରେ ଆମେ କିଛି ଦିନଚର୍ଯ୍ୟା ବା ନିୟମ ଫଲୋ କରିଥାଉ, ଯାହାଦ୍ୱାରା ଆମର ଗୋଡ଼ ଫୁଲା ଆରମ୍ଭ ହେବା ସାଙ୍ଗେ ସାଙ୍ଗେ ଆମେ ସଠିକ୍ ପଦକ୍ଷେପ ନେଇପାରିବା। ଯେମିତି ଲୁଣ କମ୍ ଖାଇବା ଦରକାର, ପ୍ରତି ଅଧା ଘଣ୍ଟା ବସିଲେ 3 ମିନିଟ୍ ବୁଲାଚଲା କରିବା ଦରକାର, ଗୋଡ଼ର ବ୍ୟାୟାମ ନିୟମିତ ଭାବରେ କରିବା ଦରକାର ଏବଂ ମଝି ମଝିରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ଦରକାର। ତ ଆଜିର ସ୍ଲୋଗାନ ହେଲା ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ, ଶୃଙ୍ଖଳିତ ଦିନଚର୍ଯ୍ୟା ଓ ବାର୍ଷିକ ସ୍ୱାସ୍ଥ୍ୟ ପରୀକ୍ଷା। ଏହା ହିଁ ସୁସ୍ଥ ଜୀବନ ପାଇଁ ଗୁରୁମନ୍ତ୍ର।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମିତା କୁମାରୀ ପଣ୍ଡା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19,00,000 ଟନ୍‌କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ, ଏବଂ 18 କମ୍ ଏସିଆ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମ୍ୟାନମାର ରାଷ୍ଟ୍ରପତି ୟୁ ମିନ୍ ଆଉଙ୍ଗ ହ୍ଲାଇଙ୍କ ମଧ୍ୟରେ ଗତକାଲି ନୂଆଦିଲ୍ଲୀଠାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ଦେଶ ବହୁଦିନରୁ ରହିଥିବା ଦ୍ୱିପାକ୍ଷିକ, ଐତିହାସିକ ଏବଂ ସାଂସ୍କୃତିକତ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ସହମତ ହୋଇଥିବା ଜଣାପଡ଼ିଛି। ବୈଠକ ପରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଶକ୍ତି ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ମ୍ୟାନମାରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସୁରକ୍ଷିତ ରଖିବା ଲାଗି ଭାରତ ନିଜର ସମର୍ଥନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $2 ବିଲିୟନ୍ ଅଧିକ ହୋଇଥିବା ଶ୍ରୀ ମିଶ୍ରୀ ସୂଚନା ଦେଇଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ହୋଇଛି। ଅଧିକାଂଶ ପ୍ରସଙ୍ଗ ଚୂଡ଼ାନ୍ତ ହୋଇଥିବା ବେଳେ ଅଳ୍ପ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସହମତି ନେଇ ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାକୁ ସମ୍ପୂର୍ଣ୍ଣ ଚୂଡ଼ାନ୍ତ କରିବା ପାଇଁ ଆମେରିକାର ଏକ ପ୍ରତିନିଧି ମଣ୍ଡଳୀ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ଆଜିଠାରୁ ଆସନ୍ତା 4 ପର୍ଯ୍ୟନ୍ତ ଉଭୟ ପକ୍ଷଙ୍କ ମଧ୍ୟରେ ଏନେଇ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଉଥିବା ବେଳେ ଆମେରିକା ଦଳର ନେତୃତ୍ୱ ନେଉଛନ୍ତି ବ୍ରେଣ୍ଡନ ଲିଞ୍ଚ। ଗତ ଫେବୃଆରୀ 3 ଉଭୟ ପକ୍ଷ ପ୍ରଥମ ପର୍ଯ୍ୟାୟ ଆଲୋଚନା ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରିଥିଲେ। ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ଚୂଡ଼ାନ୍ତ କରିବା, ବଜାର ପ୍ରବେଶ, ଶୁଳ୍କମୁକ୍ତ ପଦକ୍ଷେପ, ବାଣିଜ୍ୟ, ନିବେଶ ଆଦି ବିଭିନ୍ନ କ୍ଷେତ୍ରରେ ବର୍ତ୍ତମାନର ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଅଧିକ ସୁଦୃଢ଼ କରିବା ନେଇ ପ୍ରସ୍ତାବ ରହିଛି। ଭାରତ ଓ ଆମେରିକା ଗତ ଫେବୃଆରୀ 7 ପ୍ରଥମ ପର୍ଯ୍ୟାୟ ଆଲୋଚନାର ରୂପରେଖ ପ୍ରସ୍ତୁତି ନେଇ ମିଳିତ ଘୋଷଣା କରିଥିଲେ। ଏହାକୁ ଉଭୟ ପକ୍ଷ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଭାବେ ଗ୍ରହଣ କରାଯାଇଛି। ଉତ୍ତରପ୍ରଦେଶର ବାରାଣସୀରେ ଆସନ୍ତା 4-5 2 ଧରି ଦ୍ୱିତୀୟ ବ୍ରିକ୍ସ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ସଚିବ ବିବେକ ଅଗ୍ରୱାଲ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ଭିତ୍ତିଭୂମି ବିକାଶ ତଥା ସାଂସ୍କୃତିକ ସହଯୋଗ ଆଦି ପ୍ରସଙ୍ଗ ଆଧାରରେ ଏହି 2 ବୈଠକ ଅନୁଷ୍ଠିତ ହେବ। ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହି ସଂସ୍କୃତି କାର୍ଯ୍ୟଗୋଷ୍ଠୀ ଆଲୋଚନା ସୃଜନଶୀଳ ଅର୍ଥନୀତି ଏବଂ କୃତ୍ରିମ ବୁଦ୍ଧିମତା, ଐତିହ୍ୟ ସୁରକ୍ଷା, ସଂସ୍କୃତି ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାଥମିକତା ପ୍ରଦାନ କରିବ। ଅନ୍ୟପକ୍ଷରେ ବିପର୍ଯ୍ୟୟ ପରିଚାଳନା ଆଧାରିତ ବ୍ରିକ୍ସ ରାଷ୍ଟ୍ରସମୂହର 2 ବୈଷୟିକ ବୈଠକ ଆସନ୍ତାକାଲି ପୁରୀଠାରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ଦକ୍ଷିଣ ଆଫ୍ରିକା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗଦେବେ। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ଉଦ୍ଘାଟନୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର 12 ପୂରଣ କରିବା ଅବସରରେ ଗତକାଲି ନୂଆଦିଲ୍ଲୀଠାରେ ବିଜେପି ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ମୁଖପାତ୍ର ତଥା ସାଂସଦ ଡକ୍ଟର ସମ୍ବିତ ପାତ୍ର କହିଛନ୍ତି, ମୋଦି ସରକାରଙ୍କ 12 ସେବା, ସାଂଗଠନିକ କାର୍ଯ୍ୟ ଏବଂ ସମାଜର ବିଭିନ୍ନ ବର୍ଗରେ ଦଳର ଆଭିମୁଖ୍ୟକୁ ପ୍ରଚାର ଓ ପ୍ରସାର କରିବା ନେଇ ଭବିଷ୍ୟତ ରୂପରେଖ ଉପରେ ବିସ୍ତୃତ ଆଲୋଚନା ହୋଇଛି। ସେ କହିଛନ୍ତି 12 ବର୍ଷ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଛି। ବିଜେପି ଏବଂ ଏନ୍ଡିଏକୁ 22ଟି ରାଜ୍ୟରେ ସରକାର ଗଠନ ମାଧ୍ୟମରେ ସେବା ପ୍ରଦାନ କରିବା ପାଇଁ ଜନସାଧାରଣ ସୁଯୋଗ ଦେଇଛନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 19 ଲକ୍ଷ ଟନ୍ରୁ ଅଧିକ ହୋଇଛି। ସାମୁଦ୍ରିକ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପି ଜୱାହର କହିଛନ୍ତି, ଏ କ୍ଷେତ୍ରରେ 73,890 କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର ହୋଇଛି। ସାମ୍ପ୍ରତିକ ବିଶ୍ୱ ବଜାର ପରିସ୍ଥିତି ନେଇ ଆହ୍ୱାନ ସତ୍ତ୍ୱେ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କ୍ଷେତ୍ରରେ ଉଭୟ ମୂଲ୍ୟ ଏବଂ ପରିମାଣ ଦୃଷ୍ଟିରୁ ଏପର୍ଯ୍ୟନ୍ତ ରେକର୍ଡ ପରିମାଣ କାରବାର ହୋଇଛି। ଏହି ସମୟ ମଧ୍ୟରେ ଆମେରିକା ଓ ଚୀନ ଭାରତୀୟ ସାମୁଦ୍ରିକ ଖାଦ୍ୟର ପ୍ରମୁଖ ଆମଦାନୀକାରୀ ଭାବେ ଉଭା ହୋଇଛନ୍ତି। ଦୁଇ ଦେଶକୁ 49,000 କୋଟିରୁ ଅଧିକ ଟଙ୍କାର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ହୋଇଥିବା ଶ୍ରୀ ଜହାୱାର କହିଛନ୍ତି। ବରଫ ଦ୍ୱାରା ସଂରକ୍ଷିତ ବା ଫ୍ରୋଜେନ୍ ମାଛ ରପ୍ତାନୀ ମାଧ୍ୟମରେ ଭାରତ 5,658 କୋଟିରୁ ଅଧିକ ଆୟ କରିଛି ବୋଲି ଶ୍ରୀ ଜହାୱାର ସୂଚନା ଦେଇଛନ୍ତି। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିପାରେ ବୋଲି ଇରାନ ଚେତାବନୀ ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବେରୁଟ୍ର ଦକ୍ଷିଣ ଉପନଗର ଅଞ୍ଚଳରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏହା କହିଛନ୍ତି। ସେ କହିଛନ୍ତି, ଲେବାନନର ବିଭିନ୍ନ ଅଞ୍ଚଳରେ ଆକ୍ରମଣକୁ ବନ୍ଦ କରିବା ଆମେରିକା ସହିତ ହେବାକୁ ଥିବା ଚୁକ୍ତିନାମାରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କୌଣସି ଗୋଟିଏ ଅଞ୍ଚଳରେ ଆକ୍ରମଣ ଏହି ଚୁକ୍ତିନାମାର ଉଲ୍ଲଂଘନ ବୋଲି ଶ୍ରୀ ଅର୍ଘାଚି ସତର୍କ କରାଇଛନ୍ତି। ପୂର୍ବରୁ ଶ୍ରୀ ନେତାନ୍ୟାହୁ କହିଥିଲେ, ଇରାନ ସମର୍ଥିତ ହିଜବୁଲ୍ଲା ଦ୍ୱାରା ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣର ଜବାବରେ ବିରୁଟ୍ର ଦାହିହ ଅଞ୍ଚଳରେ ଆତଙ୍କବାଦୀ ଅଞ୍ଚଳକୁ ଲକ୍ଷ୍ୟ ରଖି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହିତ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଶ୍ରୀ ନେତାନ୍ୟାହୁ ଏବଂ ହିଜବୁଲ୍ଲାର ପ୍ରତିନିଧିଙ୍କ ସହ ଇତିମଧ୍ୟରେ ଆଲୋଚନା କରିଥିବା ଶ୍ରୀ ଟ୍ରମ୍ପ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଏବଂ ହିଜବୁଲ୍ଲା ଯୁଦ୍ଧବିରତି ନେଇ ସହମତ ହୋଇଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ବିରୁଟ୍କୁ ସୈନ୍ୟ ପଠାଇବା ନିଷ୍ପତ୍ତିରୁ ଇସ୍ରାଏଲ ଓହରି ଯାଇଛି। ହିଜବୁଲ୍ଲା ମଧ୍ୟ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ କରିବାକୁ ସହମତ ହୋଇଛି ବୋଲି ଶ୍ରୀ ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଭାରତରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ନୀତି ଆଧାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଦେଶର ଗରିବ ଚାଷୀ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ଏଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ସରକାରଙ୍କ ପ୍ରୟାସ ନେଇ ଉପସ୍ଥାପନା ପ୍ରସ୍ତୁତ କରୁଛି। ଆଜି ମହିଳା ସଶକ୍ତିକରଣ କ୍ଷେତ୍ର ଉପରେ ସୂଚନା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟସେବା ଶିକ୍ଷା ନିଯୁକ୍ତି ସୁଯୋଗ ଆର୍ଥିକ ସମାବେଶ ଏବଂ ମହିଳା ନେତୃତ୍ୱାଧୀନ କ୍ଷେତ୍ରରେ ଦେଶରେ ଗତ 12 ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଘଟିଛି। 2015 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି। ବ୍ୟବସାୟ ଆରମ୍ଭ ଏବଂ ବନ୍ଧକମୁକ୍ତ ଋଣ ପ୍ରଦାନ ମହିଳାଙ୍କୁ ଅଧିକ ସୁଦୃଢ଼ କରିପାରିଛି। ଗତ 3 ମାର୍ଚ୍ଚ ସୁଦ୍ଧା ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ 40 ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ କରାଯାଇଛି। ସେଥିମଧ୍ୟରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଲକ୍ଷ୍ୟପତି ଦିଦି କାର୍ଯ୍ୟକ୍ରମ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆଦି ବିଭିନ୍ନ ପଦକ୍ଷେପ ସହିତ ମହିଳା ଆତ୍ମନିର୍ଭର ଏବଂ ସମାବେଶୀ ଅର୍ଥନୀତି ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। 18 ବର୍ଷରୁ କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାର ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଜାପାନର କାକାମିଗାହାରାଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ 4-1 ଗୋଲ୍ରେ କୋରିଆକୁ ପରାସ୍ତ କରିଛି। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତାକାଲି ଭାରତ ଚାଇନିଜ୍ ତାଇପେଇକୁ ଭେଟିବ। ଗ୍ରୁପ୍ ପର୍ଯ୍ୟାୟ ପଏଣ୍ଟ ତାଲିକାର ଶୀର୍ଷ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। 2026 ଏସୀୟ କ୍ରୀଡ଼ା ପୂର୍ବରୁ 22 ଜଣ ରୋୱର୍ସକୁ ଟାର୍ଗେଟ୍ ଅଲମ୍ପିକ୍ସ ପୋଡିୟମ୍ ସ୍କିମ୍ ଟପ୍ସ ବିକାଶ ଗୋଷ୍ଠୀରେ ସାମିଲ କରାଯାଇଛି। 6ଟି ଡଙ୍ଗାରେ ସେମାନେ କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ କହିଛି, ଆନ୍ତର୍ଜାତିକ କ୍ରୀଡ଼ା କ୍ଷେତ୍ରରେ ଏହି ବର୍ଗରେ ଦେଶର ଉପସ୍ଥିତିକୁ ପ୍ରସ୍ତୁତ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରୀଡ଼ାବିତ୍ମାନେ ଏସୀୟ କ୍ରୀଡ଼ା ସମେତ ଅନ୍ୟାନ୍ୟ ବିଶ୍ୱସ୍ତରୀୟ କ୍ରୀଡ଼ା କ୍ଷେତ୍ରରେ ରୋଇଂ ପାଇଁ ନିଜର ପ୍ରସ୍ତୁତି କରିବେ ବୋଲି ମନ୍ତ୍ରଣାଳୟ କହିଛି। ଖେଳାଳିଙ୍କ ମଧ୍ୟରେ କେତେଜଣ 2030ରେ ଭାରତରେ ଆୟୋଜିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସାମିଲ ହେବେ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ମ୍ୟାନମାର ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ସକାରାତ୍ମକ ହୋଇଛି କହିଲେ ବାଣିଜ୍ୟ ଶିଳ୍ପମନ୍ତ୍ରୀ। ଗତ ଆର୍ଥିକ ବର୍ଷରେ 19 ଲକ୍ଷ ଟନ୍କୁ ଟପିଛି ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ। ଲେବାନନରେ ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ ଆକ୍ରମଣ ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଯୁଦ୍ଧବିରତି ଆଲୋଚନାକୁ ପ୍ରଭାବିତ କରିବ ବୋଲି ଇରାନର ଚେତାବନୀ ଏବଂ 18 ବର୍ଷର କମ୍ ଏସୀୟ କପ୍ ପୁରୁଷ ହକି ପ୍ରତିଯୋଗିତାରେ ଗତକାଲି କୋରିଆକୁ 4-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ତୁନ୍ ତରକାରୀ ରାନ୍ଧବାର୍ ଲାଗି ଲେସୁନ୍ ଆର୍ ଅଦା ଜରୁରୀ ଦରବଟିଏ। ଏଥିର୍ଲାଗି ଯେନ୍ ଚାଷୀ ଭାଇ ଭଉଣୀମାନେ ଲେସୁନ୍ ଆର୍ ଅଦା ଚାଷ୍ କର୍ବାର୍ ଲାଗି ମନ୍ କରିଛନ୍, ଜାନି ରଖୁନ୍ ବାଲିଆ ଦୋର୍ସା ଆର୍ ଯହ ଜୈବିକ ପଦାର୍ଥ ଥିଲା ଜମିନ୍ତି ଅଦା ଚାଷ୍ କଲେ ଭଲ୍ ଆଦା ମିଲିପାର୍ସି। ଆମର୍ ରାଜ୍ୟ ସୁପ୍ରଭା ସୁରୁଚି ଆରୁ ସୁରଭି କିସମର ଅଦା ଚାଷ୍ କରାହେସି। ସୁପ୍ରଭା କିସମର ଅଦା 7 ମାସ 10 ଦିନ ଭିତରେ ଅମଲ କରାଯାଇପାର୍ସି। ଇ ଅଦା ହେକ୍ଟର ପିଛା 170 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ସେନ୍ତା ସୁରୁଚି କିସମର ଅଦା ଚାଷ୍ କଲେ ସର୍ବାଧିକ 3 ମାସ 8 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ସର୍ବାଧିକ 140 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଯେନ୍ ଚାଷୀ ଭାଇ ଭଉଣୀମାନେ ସୁରଭି ଅଦା ଚାଷ୍ କର୍ବାର୍ ଲାଗି ମନ କରିଛନ୍, ସେମାନେ ଜାନି ରଖୁନ୍ ସୁରଭି ଅଦା 3 ମାସ 15 ଦିନ ଭିତରେ ଅମଲ କରାଯାଇପାର୍ସି। ଇ କିସମର ଅଦା ହେକ୍ଟର ପିଛା ସର୍ବାଧିକ 200 କ୍ୱିଣ୍ଟାଲ ଯାଏ ଅମଲ କରାଯାଇପାର୍ବା। ଅଦା ଚାଷ୍ କର୍ବାର୍ ସମୟ, ଅଦା ଚାଷ୍ ଯହ କରି ଏପ୍ରିଲ ମାସର ପହେଲା ହପ୍ତାହନୁ ମେ ମାସର ଶେଷ ଯାଏ କରାହେସି। ଇତାରୁତାରୁ ଆସୁନ୍ ଜାନ୍ମା, ଇତାରୁତାରୁ ଯେନ୍ ଜମିନ୍ତି ଅଦା ଚାଷ୍ କର୍ମା ତାର୍ ବତର କେନ୍ଥେ କର୍ମା ସେ ବାବଦେ ଆସୁନ୍ ଜାନ୍ମା। ପହେଲା ଜମିନ୍କେ 5-6 ବୁଲିଆ କରି ଜୁତି କରି ମାଟ୍କେ ଗୁଣ୍ କରି ପକନ୍। ତେହେରୁ ଏକର ପିଛା ସର୍ବାଧିକ 10 ଟନ୍ ସଢ଼ା ଗୋବର ଖତ ପକନ୍। ଗୋବର ଖତ ପକେଇ ସାରିଲା ଉତାରୁ ପଟା ମାରିକରି ଜମିନ୍କେ ସମାନ କରୁନ୍। ଅଦା ଲଗାବାର ଆଗନୁ କ୍ଷେତେ ଅବଡ଼ ଜବଡ଼ ଘାସ୍କେ ବାଛି ପକନ୍। ତାର୍ ଉତାରୁ 1 ମିଟର ଉଷାର ଆର୍ 3 ସେଣ୍ଟିମିଟର ଉଚ୍ଚା ପଟିମାନେ ବନେ ପକନ୍। ଗୋଟେ ପଟିନୁ ଆର ପଟିର ଦୂରିଆ 3 ସେଣ୍ଟିମିଟର ରହିବାର ଜରୁରୀ ହେ। ପାନ୍ ବଲାବାର ସୁବିଧା କରବାର୍ ଲାଗି ଅନା ବନେ ପକନ୍। ସାରର ପ୍ରୟୋଗ, ଅଦା ଚାଷ ଲାଗି ପ୍ରତି ଏକର ପିଛା ଜବୈକ୍ଷାର ଯାନ୍ ସାର 50 କେଜି, ଫସ୍ଫରସ୍ ସାର 40 କେଜି, ପଟାସ୍ ସାର 40 କେଜି ଦରକାର ହେସି। ଜମିନ ବତର କରବାର ସମିହାତି ଫସ୍ଫରସ୍ ଆର୍ ଜହ ପରିମାଣତି ପଟାସ୍ ସାରକେ ମିଶେଇ ଦଉନ୍। ଅଦା ଜଗାବାର ମାସେ 15 ଦିନ ଉତାରୁ ଅଧା ଜବଖିଆର ଯାନ୍ ପ୍ରୟୋଗ କରବାର ଲାଗି ନାଇଁ ପାସରୁନ୍। ଇତାରୁତାରୁ କ୍ଷେତ୍କେ କୁଡ଼ା ଖୋସା କରି ଅବଡ଼ ଜବଡ଼ ଘାସ ଯାହା ଅଛେ ସବୁକେ ୱେନ୍ କରି ବାଛି ପକନ୍। ବିହନର ପରିମାଣ, ଚାଷୀ ଭାଇ ଭଉଣୀମାନେ ଜାନି ରଖୁନ୍, ଅଦା ଚାଷ ଲାଗି ପ୍ରତି ଏକର ପିଛା ସର୍ବାଧିକ 7 କ୍ୱିଣ୍ଟାଲ ବିହନ ଦରକାର ହେସି। ଅଦା ଜଗାବାର ଆଗନୁ ଅଦାକେ 30 ଗ୍ରାମ ଓଜନ ହିସାବରେ ଖଣ୍ଡ ଖଣ୍ଡ କରି କାଟି ପକନ୍। କାଟିଲା ସମୟଟି ଧ୍ୟାନ ଦେବେ ଯେନ୍ତା ପ୍ରତି ଖଣ୍ଡଟି 2ଟାନୁ ଅତକା ରହିଥିବାର କଥା। ସେ କଟା ହେଲା ଅଦା ବିହନକେ ଶକରା 3 ଭାଗ ଡିଥେନ୍ M45 ସନା ହୋଇଥିବାର ପାଏନ୍ତି ଅଧ କ୍ୱିଣ୍ଟାଲ ଯାକ ବୁଡ଼େଇ କରି ରଖୁନ୍। ଏନ୍ତା କଲେ କାଣା ହେସି, ବିହନ ମାଧ୍ୟମତି ଯେନ୍ ରୋଗ ଅଦା ଚାଷକେ ଆସନ୍ ସେଟା କେତିନି କମିଯିବାର ସାଙ୍ଗେ ମାଟି ଯେନ୍ ରୋଗ ଜୀବାଣୁମାନଙ୍କ ଦ୍ୱାରା ଚପିର୍ସି ସେଟା ହେତେ ଭଲି ଆର୍ ନାଇଁ ହୁଏ। ଅଦା ଚାଷ୍ ଲଗାବାର ନିୟମ, ପ୍ରତି ପଟିନ ଧାଡ଼ିକେ ଧାଡ଼ି 2.5 ସେଣ୍ଟିମିଟର ଆର୍ ଗଛକେ ଗଛ 20 ସେଣ୍ଟିମିଟର ଛଡ଼ାତି ଅଦା ଖଣ୍ଡମାନଙ୍କୁ ଲଗେଇ ପକନ୍। ବିହନ ଲଗାଲା ପରେ ତାର୍ ଉପରେ ପୁଆଲ ଢାପି କରି ପାନ୍ ଝିଟି ଦେଉନ୍। ଗଛ ଉଠିଲା ପରେ ପୁଆଲକେ ଅଲଗେଇ ନେଇକରି ମାଟିର ବତର ଦେଖି ପାନ୍ ବୋଲୁନ୍। ରୋଗ ପୋକ, ଅଦା ଚାଷ୍ ଥି ଯହ କରି ମୂଲସଢ଼ା ରୋଗ, ପତ୍ରଦାଗ ରୋଗ, କାଣ୍ଡବିନ୍ଧା ରୋଗ ଲାଗବାର ସାଙ୍ଗେ ସାଙ୍ଗେ କାତି ପୋକ ବି ଅଦା ଫସଲକେ କେତେନି କ୍ଷତି ପହଞ୍ଚାସନ୍। ଇ ରୋଗମାନଙ୍କର ପ୍ରତିକାର କରବାର ଲାଗି କୃଷି ବିଶେଷଜ୍ଞମାନଙ୍କର ସାଙ୍ଗେ ଯୋଗାଯୋଗ କରି ତାକର ହିସାବେ ପ୍ରତିକାର କରୁନ୍। ଲେସୁନ, ଲେସୁନ୍କେ ଆମେ ମସଲା ଜିନିଷର ମୁଖ୍ୟ ଦର ହିସାବରେ ବ୍ୟବହାର କରସୁଁ। ଇ ଲେସୁନ୍କେ ଉଷ କଷା ହିସାବରେ ବି ଆମେ ବ୍ୟବହାର କରୁଛୁଁ। ଲେସୁନ୍ ଗୋଟେ ଅର୍ଥକାରୀ ଫସଲ ହେ, ଯେନ୍ମାନେ ଲେସୁନ୍ ଚାଷ କରବାର ଲାଗି ଚାହୁଁଛନ୍ ସେମାନେ ଜାନି ରଖୁନ୍ ଲେସୁନ୍ ଚାଷ ଉର୍ବର ଦୋର୍ସା ମାଟି ଦେଇ ଭଲ ହେସି। ଇ ଚାଷଟା ଆମର ଆଜି ଶୀତ ଦିନେ ଅକ୍ଟୋବରନୁ ନଭେମ୍ବର ମାସ ଭିତରେ ଲଗାହେସି। ବିହନ କିସମ, ଲେସୁନ୍ ଚାଷ କରବାର ଲାଗି ବିହନ କିସମ ମାନେ ହେଲା ଫୱାରୀ, ଜାମନଗର, T5641, ଯମୁନା ସଫେଦ, G282। ଇ କିସମ ମାନେ ପ୍ରାୟ 5 ମାସ ଭିତରେ ଅମଲ ହେସି। ଲଗାବାର ପ୍ରଣାଳୀ, ଚାଷୀ ଭାଇ ଭଉଣୀମାନେ ଆପଣମାନେ ଜାଣିଥିବେ ଲେସୁନ୍କେ କୁଲ୍ କୁଲ୍ କରି ଲଗାହେସି। ଏକର ପିଛା 160 କେଜି ଲେସୁନ୍ ଇଥିଲାଗି ଦରକାର ହେସି। ଲେସୁନ୍ ଲଗାଲା ବେଲିକେ ଧାଡ଼ିକେ ଧାଡ଼ି 15 ସେଣ୍ଟିମିଟର, ଗଛକେ ଗଛ 7.5 ସେଣ୍ଟିମିଟର ଦୂରିଆତି ବିହନକେ ଲଗାବାର୍କେ ପଡ଼୍ସି। ଲେସୁନ୍ ଚାଷେ ସାର ଖତ ବୋଲେ ଏକର ପିଛା 48 କେଜି, ଜବଖିଆର ଯାନ 24 କିଲୋଗ୍ରାମ ଫସ୍ଫରସ୍ ଆର୍ 48 କିଲୋଗ୍ରାମ ପଟାସ୍ ସାର ଦରକାର ହେସି। ଧ୍ୟାନ ଦେବେ ବିହନ ଲଗାଲା ସମିହାତି ଅଧା ଅଧା କରି ଜବଖିଆର ଯାନ ଆର୍ ପଟାସ୍ ସାର ଆରୁ ସବୁ ଜାଗାର ଫସ୍ଫରସ୍ ସାର ଦେବାର୍କେ ପଡ଼୍ସି। ବିହନ ଲଗାବାର ତିନ ହପ୍ତା ଉତାରୁ ଚାର ଭାଗ ନୁ ଏକ ଭାଗ ଜବକ୍ଷାର ଯାନ ଦିଆହେସି। ଅଗ୍ଲି ଯାଇଥିବାର ଜବକ୍ଷାର ଯାନ ଆର୍ ପଟାସ୍ ସାରକେ ବିହନ ଲଗାବାର ଛଅ ହପ୍ତା ଉତାରୁ ପ୍ରୟୋଗ କରାହେସି। ରୋଗ ପୋକ ଲେସୁନ ଚାଷେ ଥ୍ରିପ୍ ପୋକ ବୋଲି ପୋକଟେ ଲାଗିକରି ଫସଲକେ ଜହ ଅଦନାଶ କର୍ସି। ଇ ପୋକକେ ଆୟତ କରବାର ଲାଗି ଏକର ପିଛା 400 ମିଲିଲିଟର ଡାଇମିଥିଆଟ ନିହାତ ମନୁକ୍ରୋଜ ଫସ୍ ଔଷଧ ବ୍ୟବହାର କରୁନ୍। ଲେସୁନ ଚାଷେ ପତରପୁଡ଼ା ରୋଗ ବି ଲାଗ୍ସି। ଇ ପୋକେ ଆୟତ କରବାର ଲାଗି M45 ନାଇଁ ତ ହାଇଟକ୍ସ 50 ବ୍ୟବହାର କରୁନ୍। ଠିକ୍ ଠାକ୍ ହିସାବରେ ଲେସୁନ ଚାଷ କଲେ ଚାଷୀ ଭାଇ ଭଉଣୀମାନେ ଏକରକ 25-30 କ୍ୱିଣ୍ଟାଲ ଯାକ ଲେସୁନ ଅମଲ କରିପାରିବେ।
0: ଶୁଣିଲି ଚାଷର ହାଲ ଆକାଶବାଣୀ ସମ୍ବଲପୁର। ଏଥର ଆଜିର ପ୍ରାତଃ ସୂଚନା।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଗ୍ରୀଷ୍ମ ଋତୁର ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ। ଛତା, ଚପଲ, କଳା ଚଷମା ବ୍ୟବହାର କରନ୍ତୁ। ଢିଲା ହାଲୁକା ରଙ୍ଗର ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଘରେ ଟିଣ ବା ଆଜବେଷ୍ଟର୍ସ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳଦହି, ସରବତ ଆଦି ପିଅନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ଉଚ୍ଚ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ। ଅଧିକା ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ଆଦୌ ସେବନ କରନ୍ତୁ ନାହିଁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନରେ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ଯଦି ହଠାତ୍ ଅସୁସ୍ଥ ଅନୁଭବ କରେ ତେବେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ।

ଏଇ ଖରାଦିନେ ଗରମ ପଡ଼ିବାର ଆଉ ଗୋଟିଏ କାରଣ ଥାଏ, ଜଙ୍ଗଲ ନିଆଁ। ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବ୍ୟାପକ କ୍ଷତି ହୋଇଥାଏ। ବସନ୍ତ ଋତୁର ଆରମ୍ଭ ହୋଇ ଗ୍ରୀଷ୍ମ ପର୍ଯ୍ୟନ୍ତ ପତ୍ରଝଡ଼ା କାରଣରୁ ଜଙ୍ଗଲରେ ସହଜରେ ନିଆଁ ଲାଗିଯାଏ। ନିଆଁ ଲାଗିଲେ ଯେ କେବଳ ଗଛପତ୍ର ଭିତରେ ସୀମିତ ରୁହେ ତାହା ନୁହେଁ, ବରଂ ଏହାଦ୍ୱାରା ପଶୁପକ୍ଷୀଙ୍କ ଜୀବନ ମଧ୍ୟ ବିପନ୍ନ ହୁଏ। ଜଙ୍ଗଲ

ବିଶେଷତଃ ଜଙ୍ଗଲକୁ ଲାଗିଥିବା ଗାଁ ବସତିର ଦାୟିତ୍ୱ ଅଧିକ। ଖରାଦିନେ ଆସନ୍ତୁ ଜଙ୍ଗଲ ନିଆଁକୁ ଜାଣିବା, ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା।

ଏ ଥିଲା ଆଜିର ପ୍ରାତଃ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ସମ୍ବଳ ବାଣୀ।

0: ଆକାଶବାଣୀ ସମ୍ବଲପୁର କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଏହା ମଧ୍ୟରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର 63 ବର୍ଷ ପୂରଣ କରି 64 ବର୍ଷରେ ପଦାର୍ପଣ କରିଛି। ଚଳିତ ବର୍ଷ ମଇ ମାସର 26 ତାରିଖରେ ଏହାର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରର ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ବାର୍ତ୍ତା ସମ୍ପାଦକ ଆଲୋକ ଚନ୍ଦ୍ର ବାରିକ ମଞ୍ଚାସୀନ ଥିଲେ। ଏହି ଅବସରରେ ଏସିଆ ପାସିଫିକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ବ୍ରଡ୍କାଷ୍ଟିଂ ଡେଭଲପ୍ମେଣ୍ଟ ପ୍ରତିଯୋଗିତାରେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ତରଫରୁ ପ୍ରସ୍ତୁତ କାର୍ଯ୍ୟକ୍ରମ ରତ୍ନଗର୍ଭା ହରିତବର୍ଣ୍ଣାକୁ ପ୍ରଥମ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଥିବାରୁ ଖୁସି ପ୍ରକଟ କରାଯାଇଥିଲା। ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବା କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟ କୁମାର ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଂ, ପ୍ରସାରଣ ନିଷ୍ପାଦକ କୈବର୍ତ୍ତ ସାହୁ, ଉଦ୍ଘୋଷିକା ବିଶ୍ୱଭାରତୀ ମିଶ୍ର, ଚିନ୍ତାମଣି ସାହୁ ପ୍ରମୁଖ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏନେଇ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ନିଷ୍ପାଦକ ସୌଭାଗ୍ୟ କୁମାର ରଥ ତାଙ୍କ ପ୍ରତିକ୍ରିୟା ଦେଇ କହନ୍ତି,
1: ନମସ୍କାର, ମୁଁ ସୌଭାଗ୍ୟ କୁମାର ରଥ, ଆକାଶବାଣୀ ସମ୍ବଲପୁରରେ ମୁଁ କାର୍ଯ୍ୟକ୍ରମ ନିଷ୍ପାଦକ ରୂପେ କାର୍ଯ୍ୟରତ। ଆପଣମାନେ ଜାଣିଥିବେ ଗତ ମେ ମାସ 26 ତାରିଖରେ ଆକାଶବାଣୀ ସମ୍ବଲପୁର 64ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆମେ ଆମ ଅଗଣିତ ଶ୍ରୋତାମାନଙ୍କ ନିକଟରେ ଆମର ଆଭିମୁଖ୍ୟ ପୁଣି ଥରେ ସ୍ଥାପିତ କରିଥିଲୁ। ଆମର କାର୍ଯ୍ୟକ୍ରମ ଗୁଡ଼ିକ ବିଜ୍ଞାନ ଭିତ୍ତିକ, ଆମେ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ସାହିତ୍ୟ ଏବଂ ବିଜ୍ଞାନକୁ ଆମେ ସାମିଲ କରି ଆମର କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିପାରିଛୁ। ଆମର ଅଗଣିତ ଶ୍ରୋତାମାନେ ଆମର କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି, ଯାହାଫଳରେ ଆମେ ପୃଥିବୀର ବିଭିନ୍ନ ପ୍ରାନ୍ତରେ ମଧ୍ୟ ପହଞ୍ଚି ପାରୁଛୁ। ଆମ ପାଖକୁ ଅନେକ ପ୍ରଶଂସା, ଅଭିଯୋଗ ଏବଂ ମତାମତ ଭଳି ଚିଠି ଆସୁଛି, ଯାହାଫଳରେ ଆମେ ମଧ୍ୟ ଲୋକମାନଙ୍କ ସେବାରେ ଆମେ ଆମକୁ ନିୟୋଜିତ କରିପାରିଛୁ। ଏଥିପାଇଁ ଆକାଶବାଣୀ ସମ୍ବଲପୁର ସମସ୍ତ ଅଧିକାରୀ, ଆମର ଉପସ୍ଥାପକ, ଉପସ୍ଥାପିକା ଏବଂ ବ୍ରଡ଼କାଷ୍ଟ ଆସିଷ୍ଟାଣ୍ଟ ସମସ୍ତଙ୍କୁ ଆମେ ସେଥିପାଇଁ ଧନ୍ୟବାଦ ଦେଉଛୁ। ଏହାର ମୁଖ୍ୟ ପୁରୋଧା ହେଉଛନ୍ତି ଆକାଶବାଣୀର ସମସ୍ତ ଶ୍ରୋତା, ଅଗଣିତ ଶ୍ରୋତା, ସେମାନଙ୍କର ଭଲ ପାଇବା ହିଁ ଆମକୁ ଆଜି ଯାଏଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ଆମକୁ ଉତ୍ସାହିତ କରୁଛି। ତେବେ ଏହି ଭିତରେ ମେ ମାସ 12 ତାରିଖରେ ଆକାଶବାଣୀ ସମ୍ବଲପୁରକୁ ଗୋଟିଏ ଆନ୍ତର୍ଜାତିକ ପୁରସ୍କାର ମିଳିଥିଲା। AIBT ପକ୍ଷରୁ ଆୟୋଜିତ ଆନ୍ତର୍ଜାତିକ ପୁରସ୍କାରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ରୂପକ ରତ୍ନଗର୍ଭା ହରିତବର୍ଣ୍ଣା ଦ୍ୱିତୀୟ ପୁରସ୍କାର ପାଇଛି। ସେଥିପାଇଁ ମଧ୍ୟ ଆକାଶବାଣୀ ସମ୍ବଲପୁରର ସମସ୍ତ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଧନ୍ୟବାଦ ଦେଉ। ଆମେ ଏହି କାର୍ଯ୍ୟକ୍ରମକୁ ଅତି କମ୍ ସମୟରେ ଆମେ ପ୍ରସ୍ତୁତ କରି ଆମେ ସେଇଠି ପହଞ୍ଚିଲୁ ଏବଂ 26 ଦେଶ ଭିତରେ ଆମର ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ତେଣୁ ଆମେ ମଧ୍ୟ ସେଥିପାଇଁ କୃତଜ୍ଞ। ଆମେ ଆଶା କରୁଛୁ ଆମର ଶ୍ରୋତାମାନେ ଆମକୁ ଏହିଭଳି ଭାବରେ ଭଲ ପାଇବା ଦେଉଥିବେ, ଆମକୁ ଏହିଭଳି ଭାବରେ ଚିଠି ଦେଉଥିବେ, ଆମର କାର୍ଯ୍ୟକ୍ରମରେ ସାମିଲ ହେଉଥିବେ, ଆମର ଫୋନ୍ ଇନ୍ରେ ଆମ ସହିତ କଥା ହେଉଥିବେ, ଆମକୁ ଆହୁରି ଉତ୍ସାହିତ କରୁଛୁ।
0: ବରଗଡ଼ ପୌରାଞ୍ଚଳର ବ୍ରହ୍ମଚାରୀ କପିଳେଶ୍ୱର ନଗରସ୍ଥିତ କପିଳେଶ୍ୱର ବାବା ମନ୍ଦିର ପ୍ରାଙ୍ଗଣରେ 11 ଦିନ ଧରି ଚାଲିଥିଲା ଦିବ୍ୟ ଶିବ ମହାପୁରାଣ ପ୍ରବଚନ। ଦିବ୍ୟ ପ୍ରବଚନ ସମିତି ଓ କପିଳେଶ୍ୱର ପ୍ରବଚନ କମିଟିର ମିଳିତ ଆନୁକୂଲ୍ୟରେ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମଇ ମାସର 16 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଏହା ଚାଲିଥିଲା। ପ୍ରୟାଗରାଜରୁ ପ୍ରସିଦ୍ଧ ପ୍ରବଚକ ଶ୍ରୀ ଶ୍ରୀ ପବନ କୁମାରଜୀ ମହାରାଜ ଯୋଗଦେଇ ଶିବକଥା ଶୁଣାଇଥିଲେ। ଏ ଅବସରରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ପବିତ୍ର ଦିବ୍ୟ ବିବାହ ଉତ୍ସବର ମଧ୍ୟ ଆୟୋଜନ କରାଯାଇଥିଲା। ବିବାହ କାର୍ଯ୍ୟରେ ଗାୟତ୍ରୀ ବାରିକ ଓ ରଞ୍ଜନ ମୋହନ ବାରିକ ବର ମାତାପିତା ଦାୟିତ୍ୱ ତୁଲାଇଥିବା ବେଳେ ରାସେଶ୍ୱରୀ ପ୍ରଧାନ ଓ ରମେଶ ପ୍ରଧାନ କନ୍ୟା ମାତାପିତା ଭାବେ ସମସ୍ତ ବିବାହ ରୀତିନୀତି ସମ୍ପନ୍ନ କରିଥିଲେ। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଶିବ ପାର୍ବତୀ ବିବାହ ଉତ୍ସବକୁ ନେଇ କ'ଣ କହୁଛନ୍ତି ବର ଏବଂ କନ୍ୟା ପକ୍ଷ, ଆସନ୍ତୁ ଶୁଣିବା ସେମାନଙ୍କଠାରୁ। ପ୍ରବଚକ ଶ୍ରୀ ପବନ କୁମାରଜୀ ମହାରାଜ ତାଙ୍କ ପ୍ରତିକ୍ରିୟା ଦେଇ ବରଗଡ଼ର ଆଧ୍ୟାତ୍ମିକ ପରମ୍ପରାକୁ ବେଶ ପ୍ରଶଂସା କରି କହିଥିଲେ।
2: भगवान शंकर का, श्री शिव महापुराण का दिव्य कथा भव्य आयोजन इस प्रकार से एक अलौकिक और दिव्याति दिव्य भव्यता के साथ भक्तों के द्वारा जो मनाया जा रहा है, हमें परम हर्षोल्लास हो रहा है। भक्तों की भक्ति देख करके ऐसा लग रहा है कि उड़ीसा प्रदेश में आज भी भक्ति जीवंत होकर ज्वलंत उदाहरण बनकर नृत्य कर रही है और भगवान शंकर के और पार्वती के विवाह महोत्सव को दिव्यता और भव्यता के साथ आनंद पूर्वक मना रहे हैं। हमारी शुभकामना है इस अधिक मास, ज्येष्ठ मास, श्रेष्ठ मास में कि भक्तों में माई भाई के अंतर्गत इसी प्रकार की भक्ति भावना बनी रहे और सनातन धर्म के प्रति आस्था बनी रहे, जिससे कि हमारी मानव जीवन का उद्देश्य की पूर्ति हो।
0: भारतीय निर्वाचन कमिशन का निर्देश अनुसार मई मासर 30 तारीखर ओडिशा रे आरंभ होईछि भोटर तालिकार स्वतंत्र सघन संशोधन बा एसआईआर कार्यक्रम। यार मूल लक्ष्य है समस्त योग्य भोटर नाम को भोटर तालिकार सामिल करिबा एवं अयोग्य व्यक्ति को भोटर तालिकार बाद देबा। मई मासर 30 तारिखर जून मासर 28 तारिख पर्यंत बीएलओ माने समस्त भोटर मानक घर को घर बुली भोटर तथ्य जांच कर परिगणना फर्म पूरण रे भोटर को सहायता करिबे। एहापरे जून मासर 28 तारिख सुद्धा समस्त मतदान केन्द्र गुडिकर जुक्तिसंगत पुनर्विन्यास करा जिबा सह जुलाई मासर 5 तारिख रे चिट्ठा भोटर तालिका बा ड्राफ्ट इलेक्ट्रल रोल प्रकाश पाइबो। तापरे आपत्ति अभिजोग ग्रहण संशोधन आदि कार्यक्रम करा जाई 2026 मसीहार सेप्टेम्बर मास 6 तारिख रे चूड़ांत भोटर तालिका प्रकाश पाइबो। एही क्रमरे संबलपुर, बरगढ़, देवगढ़, झारसुगुड़ा आदि प्रत्येक जिल्ला रे बूथ स्तररु त्रुटिशून्य भोटर तालिका प्रस्तुति पाई प्रक्रिया आरंभ होईछि। एनेही बरगढ़ जिल्लापाल आदित्य गोयल गणमाध्यम को तांक प्रतिक्रिया दे कहिथिले,
3: इलेक्शन कमिशन ऑफ इंडिया रा आदेश अनुसार एसआईआर प्रक्रिया रा मुख्य उद्देश्य रहिला किंतु आमे बरगढ़ जिल्ला रे वोटर मानक जो तालिका अछि किंतु ताको आमे त्रुटि शून्य करि परिबा एवं सब योग्य मतदाता मानक मध्य सेथरे किंतु आमे शामिल करि परिबा। एही दिग्रे 30 मेरु नै किना 28 जून पर्यंत बरगढ़ जिल्ला रे जित्ते भी बेलो माने छथि से माने तांकर रिस्पेक्टिव बूथ एरिया रे बुलीबे एवं सब मतदाता मानक से माने इनुमरेशन फॉर्म गुडिक मध्य बंटन करिबे। मोर बरगढ़ जिल्ला रा सब वोटर मानक रिक्वेस्ट रहिबा कि जत्ते बड़े भी बीएलओ माने आपनको पाक्को आसीबे आपन इनुमरेशन फॉर्म गुडी को नेला परे सेथरे जहां भी इन्फॉर्मेशन दरकार थिबा ताको भरिबारे बीएलओ मानक सहज करिबे एवं फॉर्म भरला परे सेटा बीएलओ मानको रिटर्न करिबे। परवर्ती समय रे या उपरे क्लेम्स एंड ऑब्जेक्शन प्रक्रिया मध्ये रहिबा। हमर इनुमरेशन फॉर्म बटन प्रक्रिया सरला परे 5 जुलाई को कोटे ड्राफ्ट ईरोल पब्लिश होबा। से ईरोल को सब मतदाता माने देखि परंती एवं जदि से ईरोल रे आपनको लागिला कौन सी त्रुटि अच्छी तार अगेन्स्ट आपण आपत्ति मध्य दर्ज करें। आपत्ति दर्ज करार तारीख 5 जुलाई रु 4 अगस्त पर्यंत रहिबा एवं आपत्ति गुड़िक जो दर्ज करा तार अगेन्स्ट जो हमारा सुनानी प्रोसेस रहिबा सेटा मध्य 5 जुलाई रु नहीं कि 2 सेप्टेम्बर पर्यंत चलिबा एवं सुनानी हो सरला पर 6 सेप्टेम्बर को हमारा फाइनल वोटर लिस्ट प्रकाशन होगा। ये पूरा ये संपूर्ण प्रोसेस बरगढ़ जिलार सब मतदाता मानक अपील करबा को चाहे अपन समस्त को कोऑपरेशन जोगु ही आमे एसआईआर प्रक्रिया को पूरा त्वरित भावरे भल से आमे सारी परिबा एवं आशा करू छी कि बरगढ़ जिला रे समस्त को कोऑपरेशन संगरे ए प्रक्रिया को आमे त्रुटि शून्य भावरे संपूर्ण करी परिबा।
0: संबलपुर जिल्लापाल सिद्धेश्वर बोलीराम बंदर कहिथिले,
4: संबलपुर वासी को मोर नमस्कार। हमरो वोटर तालिका को अधिक स्वच्छ स्वच्छ अध्यावत एवं सटीक करबा पाई स्पेशल इंटेंसिव रिवीजन एक्टिविटी 30 मेरु 28 जून जाए रहिबो। बीएलओ माने निज आपनकर घर को घर जाई कि इनुमरेशन फॉर्म बंटन करिवे वो डिटेल्स जो फील आपन करिसंती फॉर्म रे से फॉर्म कलेक्ट मध्य करिवे। आपन ये फॉर्म रे रसीद नेबा को भूलंतु नाही। हमर ये उद्देश्य रहउछि कि केमेति समस्त हमर वोटर तालिका अध्यावत रहिबो, स्वच्छ रहिबो, जो वोटर्स हमर अछंती से माने ताकर इन्फॉर्मेशन अपडेट रहिबो। 5 जुलाई को ड्राफ्ट पब्लिकेशन हबो या उपरे जदि कार कोन से आपत्ति अभिजोग अछि तो 4 अगस्त आइ आपत्ति अभिजोग अपन दे पारिबे और फाइनल पब्लिकेशन हमर 6 सितंबर को ये वोटर तालिका करा जइबो। मोर संबलपुर वासी को समस्त वोटर को अनुरोध अपन ये स्पेशल इंटेंसिव रिवीजन एक्टिविटी रे एक्टिवली पार्टिसिपेट करंतु और हम संबलपुर रे वोटर तालिका को स्वच्छ सुथरो ଅପଡେଟ୍ କରିବା ପାଇଁ ସହଯୋଗ କରନ୍ତୁ। ଧନ୍ୟବାଦ।
0: ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ଦ୍ୱାରା ଗାନ କରାଯାଇଥିବା ସଙ୍ଗୀତରେ ତାଙ୍କୁ ଦିଆଯାଇଥିଲା ଶ୍ରଦ୍ଧାଞ୍ଜଳି। ମେ ମାସର 27 ତାରିଖରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାଠାରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଏବଂ ନବ ପ୍ରତିଭାମାନେ ସ୍ୱର୍ଗତ ଫକୀର ପଟ୍ଟନାୟକଙ୍କ ଗୀତଗୁଡ଼ିକ ପରିବେଷଣ କରିଥିଲେ।

ସେହିପରି ମଇ ମାସର 31 ତାରିଖ ରବିବାର ସନ୍ଧ୍ୟାରେ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟଠାରେ ଡକ୍ଟର ରେମଣ୍ଡ ଲାଙ୍କ ଆବାହକତ୍ୱରେ ଏକ ବିଶେଷ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ହିନ୍ଦୀ ଚଳଚ୍ଚିତ୍ର ଜଗତର ତାରକା ଗାୟକ ଗାୟିକା ଯଥା ଲତା ମଙ୍ଗେସ୍କର, ଆଶା ଭୋସଲେ, ମୁକେଶ, ମହମ୍ମଦ ରଫି, କିଶୋର କୁମାର ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସେମାନେ ଗାଇଥିବା ଗୀତଗୁଡ଼ିକ ପରିବେଷଣ କରାଯାଇଥିଲା। ସମ୍ବଲପୁରର ସ୍ୱନାମଧନ୍ୟ ଗାୟିକା ସଙ୍ଗୀତା ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ଏଥିସହ ପୁରୁଖା ବରିଷ୍ଠ କଳାକାର ଡକ୍ଟର ରେମଣ୍ଡ ଲାଙ୍କ ସହିତ ଶ୍ରୀମତୀ କଳ୍ପନା ସାହୁ, ଦେବାଶିଷ ହୋତା, ମାନସ ଷଡ଼ଙ୍ଗୀ ପ୍ରମୁଖ କଳାକାର ସଙ୍ଗୀତ ପରିବେଷଣ କରିଥିଲେ।

0: ଏ ଅବସରରେ ସ୍ୱନାମଧନ୍ୟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ ମିତ୍ର, ଇତିହାସ ଗବେଷକ ଦୀପକ କୁମାର ପଣ୍ଡା ଏବଂ ସମାଜସେବୀ ଅଶୋକ କୁମାର ଜଲାନ୍ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଇତିହାସ ଗବେଷକ ଦୀପକ ପଣ୍ଡା କହନ୍ତି,
1: ଆଜି ଡକ୍ଟର ରେମୋଲ୍ଡୁ ଯେ ପ୍ରସିଦ୍ଧ ପୁରୁଣା ଦନ୍ତ ଚିକିତ୍ସକ, ତା ସାଙ୍ଗେ ସାଙ୍ଗେ ଗୋଟେ ସଙ୍ଗୀତଜ୍ଞ, ବହୁତ ଭଲ ଗୀତ ଗାଇଛନ୍, ବହୁତ ଆଗରୁ ଗୀତ ଗାଇ ଆସୁଛନ୍, ଏବେ ପରିଣତ ହୋଇଥାଗ ଇହାଦ ବି ସେ ଗୀତ ଗାଉଛନ୍। ଆଉ ତାଙ୍କର ଆନୁକୂଲ୍ୟରେ ଆଜି ଗୋଟେ ସଙ୍ଗୀତ କାର୍ଯ୍ୟକ୍ରମ ହେଇଥିଲା। ଏଠି ବିଶିଷ୍ଟ କଳାକାର ମାନେ ବିଶେଷ କରି ସଙ୍ଗୀତା ମିଶ୍ର ଭୂମି, ଯିଏକି ପ୍ରସିଦ୍ଧ ଗାୟିକା, ସେ ବି ଥିଲେ, ଅନ୍ୟମାନେ ଥିଲେ। ଆଉ ଏଠି 50 ଦଶକ 60 ଦଶକ ଶତକର ଯେନ୍ ଲୋକମାନେ ଅଛନ୍, ମହମ୍ମଦ ରଫି, ଆଉ ମୁକେଶ, କିଶୋର କୁମାର, ଲତା ମଙ୍ଗେସ୍କର, ଆଶା ଭୋସଲେଙ୍କର ଯେନ୍ 50, 60, 70 ଦଶକର ଗୀତ ଗୁଡାକ ଗାନ କରାଯାଇଥିଲା, ବହୁତ ସମ୍ବଲପୁରର ଜଣାଶୁଣା ସଙ୍ଗୀତ ପ୍ରେମୀ, ସଙ୍ଗୀତଜ୍ଞ, କଳାକାର ଏମାନେ ସବୁ ଜମା ହେଇଥିଲେ। ବହୁତ ବଢ଼ିଆ ଗୋଟେ ପରିବେଶରେ ସେ ସଙ୍ଗୀତର କାର୍ଯ୍ୟକ୍ରମ ହେଇଥିଲା, ବହୁତ ଲୋକ ଉପଭୋଗ କଲେ। ତ ଏନ୍ତା କାର୍ଯ୍ୟକ୍ରମ ଗୁଡାକର ଆୟୋଜନର ଉଦ୍ଦେଶ୍ୟ ହଉଛେ, ଗାଁ କଳାକାର ମାନେ ଗାଉଛନ୍, ତାର ସାଙ୍ଗେ ସାଙ୍ଗେ ନୂଆ କଳାକାର ମାନେ ସୃଷ୍ଟି ହେଇପାରିବେ, ସେମାନେ ଉତ୍ସାହିତ ହେଇପାରିବେ, ସେଥିଲାଗି ଏଇ କାର୍ଯ୍ୟକ୍ରମର ଆୟୋଜନ।
0: ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଚଳିତ ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଏବଂ ସମ୍ପାଦନ କରିଥିଲେ ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନା ଦାୟିତ୍ୱରେ ଥିଲେ ମୁଁ ସତ୍ୟନାରାୟଣ ସାହୁ। ତେବେ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।

ଶୁଣୁଥିଲେ ସମ୍ବଳବାଣୀ ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତରେ ଦୁଃଖୀଶ୍ୟାମ ତ୍ରିପାଠୀଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ଯଶୋବନ୍ତ ଦାସ।

ମକରଧ୍ୱଜ ପଟେଲ ଏବଂ ନବୀନ କୁମାର କୁଅଁରଙ୍କ କଣ୍ଠରେ ଶୁଣୁଥିଲେ ସମ୍ବଲପୁରୀ ଗୀତ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ବୀଣାପାଣି ଦାସଙ୍କ କଣ୍ଠରେ ଏହି ଆଧୁନିକ ଗୀତଟି ଶୁଣନ୍ତୁ। ଗୀତ ରଚନା ଅଲେଖ ବିଶ୍ୱାଳ।

କାର୍ଯ୍ୟକ୍ରମ ଶେଷରେ ସୁନିତା ପଣ୍ଡାଙ୍କ କଣ୍ଠରେ ଏହି ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ନିର୍ମଳା ପଣ୍ଡା।

ସୁଗମ ସଙ୍ଗୀତରେ ଆଜିର କଣ୍ଠଶିଳ୍ପୀ ଥିଲେ ବୀଣାପାଣି ଦାସ ଏବଂ ସୁନିତା ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଆମେ ଏଠାରେ ଆଉ ଥରେ ମନେ ପକାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ହେଲୋ ସଖୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିବେ। ଅପରାହ୍ନ 4:02 ଶୁଣିବେ ନାଟକ ଆରଣ୍ୟକ, ମୂଳ ରଚନା ମନୋଜ ଦାସ, ବେତାର ରୂପାନ୍ତରଣ ମନୁ ଦାସ, ପ୍ରଯୋଜନା ଗୁଣନିଧି ଛୋଟରାୟ। ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚାରେ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ, ଏ ସମ୍ପର୍କରେ କହିବେ ଜଗଦାନନ୍ଦ ଛୁରିଆ। ସନ୍ଧ୍ୟା 5:30 ଯୁବବାଣୀ କାର୍ଯ୍ୟକ୍ରମରେ ସୌରଶକ୍ତି, କହିବେ ଦିବ୍ୟା କରିଶ୍ମା ପୃଷ୍ଟି। ସନ୍ଧ୍ୟା 6:10 କିଶୋର ସଂସାର କାର୍ଯ୍ୟକ୍ରମରେ ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଟିମ୍ ବର୍ନର୍ଙ୍କ ୱାର୍ଲ୍ଡ ୱାଇଡ୍ ୱେବ୍, କହିବେ ଶଶାଙ୍କ ଶେଖର ସୁଆର। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର କ୍ରମରେ ସଫଳ ଚାଷୀ ଲୁଟନ ସାହୁଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 9:30 ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିବେ ଜୟଦେବ ରାଉତ ଏବଂ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର କଲଙ୍କର ଏ ଗୀତଟି ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ନୀତି ମୋହନ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କଥାଚିତ୍ର ଫନାର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ବାବୁଲ ସୁପ୍ରିୟୋ, ମହାଲକ୍ଷ୍ମୀ ଆୟର ଏବଂ ଆମିର ଖାନ। ଗୀତ ରଚନା ପରସୁନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଏଥର କୁନାଲଗଞ୍ଜୱାଲାଙ୍କୁ ଶୁଣନ୍ତୁ କଥାଚିତ୍ର କ୍ରିସ୍ର ଏ ଗୀତ ପାଇଁ। ଗୀତ ରଚନା ବିଜୟ ଅକିଲା, ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: କଥାଚିତ୍ର ସଲାମ ନମସ୍ତେ ଏ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ସନ୍ ଏବଂ ଗାୟତ୍ରୀ ଆୟାର। ଗୀତ ରଚନା ଜୟଦୀପ ସାହାନୀ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

ଅଭିଜିତ ଏବଂ ସୌମ୍ୟା କଣ୍ଠ ଦେଇଥିବା କଥାଚିତ୍ର ଧୁମ୍ର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ପାର୍ଟନର କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ସୋନୁ ନିଗମ, କୁନାଲ ଗଞ୍ଜୱାଲ, ଶ୍ରେୟା ଘୋଷାଲ, ସୁଜି କ୍ଲିଣ୍ଟନ। ଗୀତ ରଚନା ସବିର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏଥର ମୋହିତ ଚୌହାନଙ୍କ କଣ୍ଠରେ କଥାଚିତ୍ର ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

ଚେନ୍ନାଇ ଏକ୍ସପ୍ରେସ୍ କଥାଚିତ୍ରର ଏ ଗୀତ ପାଇଁ କଣ୍ଠ ଦେଇଛନ୍ତି ସୁନିଧି ଚୌହାନ, ଅରିଜିତ ସିଂ ଏବଂ ନୀତି ମୋହନ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

କାର୍ଯ୍ୟକ୍ରମ ଶେଷରେ ବେନି ଦୟାଲଙ୍କ କଣ୍ଠରେ କଥାଚିତ୍ର ଟୁ ଷ୍ଟେଟ୍ସର ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ହେସନ୍ ଲୋୟେ।

ପାଗଳ କରିଛୁ ତୁ ସିନାମାର ଏ ଗୀତକେ ଗାଇଛନ୍ ବାବୁଲ ସୁପ୍ରିୟ ଆଉ ନିବେଦିତା। ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ ଆଉ ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ସମାଧାନ ସମାରୋହ 2026। ବନ୍ଧୁଗଣ, ମାନ୍ୟବର ସୁପ୍ରିମ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଚେକ୍ ବାଉନ୍ସ ମାମଲା, ଭୂ ଅଧିଗ୍ରହଣ ଜନିତ ମାମଲା, ରଫା ଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ, ଆଗାମୀ ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ବିଶେଷ ଲୋକ ଅଦାଲତ ମାଧ୍ୟମରେ ଭାରତର ମାନ୍ୟବର ସୁପ୍ରିମ କୋର୍ଟ ନୂଆଦିଲ୍ଲୀଠାରେ ଫଇସଲା କରାଯିବ। ଏହାର ସବିଶେଷ ବିବରଣୀ ପାଇଁ ନିକଟସ୍ଥ ଆଇନ ସେବା ଅନୁଷ୍ଠାନ କିମ୍ବା 1500 ଯୋଗାଯୋଗ କରନ୍ତୁ।
1: ନିବେଦିତା ଓ ସୌରିନ ଭଟ୍ ଗାଇଥିବା ତୁ ଯେ ସେଇ ସିନେମାର ଇ ଗୀତଟା ଶୁଣୁନ। ଗୀତକେ ଲେଖିଛନ୍ ବାପୁ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

କାର୍ଯ୍ୟକ୍ରମର ଶେଷେ କୁମାର ବାପି ଆଉ ଶୈଳଭାମା ଗାଇଥିବା ଏଇ ଯେନ୍ ମୋର ସାଥିଟିଏ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଲେଖିଛନ୍ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ଗଗନ ବିହାରୀ।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଲ୍ କରୁଛୁ ହିନ୍ଦୀ ସିନେମାର ଗୀତ। ଗୋଟେ ସିନେମାଥି ଆଜ ଶୁନ୍ମା ହତ୍ କାର୍ ଦି ଆପନେ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଛନ୍ ଆନନ୍ଦ ବକ୍ସି, ଆଉ ଗୀତକେ ସଙ୍ଗୀତଥି ସଜେଇଛନ୍ ଆନନ୍ଦ ରାଜ ଆନନ୍ଦ। କାର୍ଯ୍ୟକ୍ରମ ମୁଲ୍ କର୍ମା ଏଇ ଗୀତନୁ। ଦ୍ୱୈତକଣ୍ଠଥି ଗାଇଛନ୍ ଉଦିତ ନାରାୟଣ ଆଉ କବିତା କ୍ରିଷ୍ଣମୂର୍ତ୍ତି।

ଆମ୍ବେଦକର ଇଗିତ ସୁନମା, କଣ୍ଠ ଦେଇଛନ୍ ଉଦିତ ନାରାୟଣ, ବିନୋଦ ରାଠୋଡ, ସୁଦେଶ ଭୋସଲେ ଆଉ ଆନନ୍ଦରାଜ ଆନନ୍ଦ।

0: ଏହା ଛେନ୍ ମଦନ ବାଗ୍ ଗାଇଥିବାର ଇ ଗୀତଟା ଶୁନ୍ମା। ଅରକ୍ଷିତ ଧରୁଆଙ୍କ ଲେଖାନୁ।
1: ଯାଇ ଫୁଲରେ କଲା କଲା ବାଇଗଣ, ଯାଇ ଫୁଲରେ କଲା କଲା ବାଇଗଣ, ଉଦିଆ ସୁ ଅଛେ ଦ୍ୱିତୀୟା ଜନ, ଉଦିଆ ସୁ ଅଛେ ଦ୍ୱିତୀୟା ଜନ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। କାର୍ଯ୍ୟକ୍ରମର ଆଉ ଗୋଟେ ଗୀତ ଶୁଣମା। ପବିତ୍ର ମୋହନ ଦଂଶନାଙ୍କର କଣ୍ଠେ ଗୀତ ଲେଖିଛନ୍ ଶ୍ରୀପତି ପାଣିଗ୍ରାହୀ।

ଇନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରେ ବଜାବାଲା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀକାନ୍ତ ମୋହନ ବାରିକ, ମଦନ ବାଗ, ପବିତ୍ର ମୋହନ ଡନ୍ସେନା, ଶେଷଦେବ ଦାସ ଆଉ ତେଜରାଜ ନାୟକ। ଗୀତମାନଙ୍କୁ ଲେଖିଥିଲେ ଆଦିତ୍ୟ ପ୍ରସାଦ ସାଏ, ଅରକ୍ଷିତ ଧରୁଆ, ଶ୍ରୀପତି ପାଣିଗ୍ରାହୀ, ହୃଷିକେଶ ପୁରୋହିତ ଆଉ ନିତ୍ୟାନନ୍ଦ ସାହୁ। ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ହିନ୍ଦୀ ସିନେମା ଗୀତକେ ନେଇକରି ଆମର କାର୍ଯ୍ୟକ୍ରମ ଖୋଲା ଝରକା। ଆଜ ଖୋଲା ଝରକା ଥି ରାହୁଲ ଦେବ ବର୍ମନ ନେଇ ଗାଇଥିବାର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାର କେତେଟା ହିନ୍ଦୀ ସିନେମାର ଗୀତ ଶୁନମା।

ଆଜି ଖୋଲା ଝରକା ଥି ରାହୁଲ ଦେବ ବର୍ମନ ଦେଇଥିବା ସଙ୍ଗୀତ ନିର୍ଦ୍ଦେଶନା ଥି କେତେଟା ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମର ପହଲା ଗୀତଟା ସିନେମା ଗାଇଛନ୍ କିଶୋର କୁମାର ସିନେମା ମେରେ ଜୀବନ ସାଥୀ ଗୀତ ଲେଖିଛନ୍ ମଜରୋ ସୁଲତାନପୁରୀ।

ଆର୍ଡି ବର୍ମାନ ସଙ୍ଗୀତ ଦେଇଥିବାର କେତେଟା ସିନେମାମାନେ ହେଲା ତିସ୍ରି ମଞ୍ଜିଲ, ପଡ଼ୋଶନ, ହରେ ରାମ ହରେ କୃଷ୍ଣ, ଅମର ପ୍ରେମ, ସୀତା ଔର ଗୀତା, ମେରେ ଜୀବନ ସାଥୀ, ସୋଲେ, ଦିୱାର, ନୌକର, ହମ୍ କିସି ସେ କମ୍ ନହିଁ, ଖୁବସୁରତ, କଲିଆଁ, ନରମ ଗରମ, ନମକିନ, ତେରି କସମ, ପୁକାର, ପରିନ୍ଦା ଆଉ 1942 ଏ ଲଭ୍ ଷ୍ଟୋରୀ। ସଙ୍ଗୀତକାର ଭାବେ ତାଙ୍କର ପହଲା ସିନେମା ଥିଲା ଛୋଟେ ନବାବ, ହେଲେ ସେ ସଫଳତା ପାଇଥିଲେ ସିନେମା ତିସ୍ରି ମଞ୍ଜିଲ ଥି। ତାରୁତୁରୁ ସଫଲ ହୋଇଥିଲା ସିନେମା କଟି ପତଙ୍ଗ, ୟାଦୋଁ କି ବାରାତ, ହୀରା ପନ୍ନା ଆଉ ଅନାମିକା। ତାଙ୍କର ଶେଷ ସିନେମା ଥିଲା 1942 ଏ ଲଭ୍ ଷ୍ଟୋରୀ। ତ ଏହା ଚେନ୍ ଆସୁନ୍ ସିନେମା 1942 ଏ ଲଭ୍ ଷ୍ଟୋରୀ ସିନେମାର ଏଇ ଗୀତଟା ଗାଇଛନ୍ କିଶୋର କୁମାର, ଆଉ ଗୀତଟାକେ ଲେଖିଛନ୍ ମଜରୁ ସୁଲତାନପୁରୀ। ସିନେମା 1942 ଏ ଲଭ୍ ଷ୍ଟୋରୀ, ଗୀତଟାକେ ଗାଇଛନ୍ କବିତା କୃଷ୍ଣମୂର୍ତ୍ତି, ଗୀତ ଲେଖିଛନ୍ ଜାଭେଦ ଅଖତାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଜ ଯୋଗେ ଏବଂ FM ମହାନଦୀ 101 MHz ମାଧ୍ୟମରେ ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ରେ ମଧ୍ୟ ଶୁଣିପାରିବେ। ବର୍ତ୍ତମାନ ସମୟ ଦିନ 12 ହେବାକୁ ଯାଉଛି। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: श्रोता बंधु आमे कथा हेले आकाशवाणी एवं श्रोता मध्ये रेथिबा संपर्क रा डोरी विषय रे। आम समाज रे अनेक संपर्क रहिची। ओडिया संस्कृति रे संपर्क को ଜୀବନର ମୂଳଦୁଆ ବୋଲି ବିବେଚନା କରାଯାଏ। ମଣିଷ ତ ସାମାଜିକ ପ୍ରାଣୀ, ସମାଜରେ ରହିବା ପାଇଁ ତାକୁ ବିଭିନ୍ନ ସମ୍ପର୍କ ଏବଂ ସମ୍ବନ୍ଧ ଆବଶ୍ୟକ ହୋଇଥାଏ। ସମ୍ପର୍କ କେବଳ ରକ୍ତର ସମ୍ପର୍କ ନୁହେଁ, ବରଂ ଏହା ଭାବନା, ବିଶ୍ୱାସ ଏବଂ ସ୍ନେହ ଉପରେ ଆଧାରିତ ହୋଇଥାଏ। ମାତାପିତା ଏବଂ ସନ୍ତାନମାନଙ୍କ ମଧ୍ୟରେ ଥିବା ସମ୍ପର୍କ, ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କ, ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଥିବା ସମ୍ପର୍କ, ନିଜର ଜୀବନସାଥୀ ସହ ସମ୍ପର୍କ ଏବଂ ସର୍ବୋପରି ମାନବିକତା ତଥା ବନ୍ଧୁତ୍ୱର ସମ୍ପର୍କ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ହରିହରନ, ଗୀତିକାର ସମୀର, ସଙ୍ଗୀତକାର ଦିଲୀପ ସେନ, ସମୀର ସେନ। କଥାଚିତ୍ରଟି ହେଲା ଇତିହାସ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधार उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: परिवार हेउछि आमा संपर्कर प्रथम पहाच। एथिरे अनेक प्रकारर संबंध रहिथे। मां बापांक स्नेह एवं आशीर्वाद संतान पाई ସର୍ବଶ୍ରେଷ୍ଠ। ସେମାନେ ଆମର ପ୍ରଥମ ଗୁରୁ ଏବଂ ମାର୍ଗଦର୍ଶକ। ଠିକ୍ ସେହିପରି ଭାଇ ଭଉଣୀ ମଧ୍ୟରେ ଥିବା ସମ୍ପର୍କ, ଯାହା ଖୁବ୍ ପବିତ୍ର ଏବଂ ନିଆରା ସମ୍ପର୍କ, ଠିକ୍ ସେହିପରି ନିଜର ଆତ୍ମୀୟ ସ୍ୱଜନଙ୍କ ମଧ୍ୟରେ ଥିବା ସମ୍ପର୍କ ଆମ ପରିବାରକୁ ଆହୁରି ସୁଦୃଢ଼ କରିଥାଏ। ଏ ସମ୍ପର୍କରେ ଆଉ କିଛି କଥା ହେବା ଏ ଗୀତ ଶୁଣିବା ପରେ। ଶୁଣନ୍ତୁ କଥାଚିତ୍ର ଲଗାନର ଏହି ଗୀତଟି। ଜାଭେଦ ଅଖତାରଙ୍କ ଗୀତ ରଚନାରୁ ସଙ୍କେତ ଦେଇଛନ୍ତି ଏ ଆର୍ ରହମାନ। କଣ୍ଠଶିଳ୍ପୀମାନେ ହେଉଛନ୍ତି ଆଶା ଭୋସଲେ, ଉଦିତ ନାରାୟଣ, ବୈଶାଳୀ ଏବଂ ସାଥୀମାନେ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ସମ୍ପର୍କ ବିଷୟରେ। ଆଉ ଏକ ସମ୍ପର୍କ ରହିଛି ଯାହା ବିବାହର ବନ୍ଧନ ଏବଂ ଜୀବନସାଥୀ ମଧ୍ୟରେ ଥିବା ସମ୍ପର୍କ। ବିବାହ ହେଉଛି ଏକ ପବିତ୍ର ବନ୍ଧନ ଯାହା ଦୁଇଟି ମନ ଏବଂ ଦୁଇଟି ପରିବାର ମଧ୍ୟରେ ସମ୍ପର୍କର ସେତୁ ତିଆରି କରେ। ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଏକ ଗଭୀର ସମ୍ପର୍କ ସୃଷ୍ଟି କରେ। ଏହି ସମ୍ପର୍କରେ ପରସ୍ପରକୁ ବୁଝିବା ତଥା ସମ୍ମାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ନୂତନ ପରିବାର ଗଠନ କରିବାରେ ସାହାଯ୍ୟ କରିଥାଏ। ସେହିପରି ଆଉ ଏକ ସମ୍ପର୍କ ହେଉଛି ଗୁରୁ ଶିଷ୍ୟର ସମ୍ପର୍କ। ଆମ ସମାଜରେ ଗୁରୁ ଶିକ୍ଷକ ଏବଂ ବୟସ୍କ ବ୍ୟକ୍ତିଙ୍କ ସହିତ ଏକ ସମ୍ମାନଜନକ ସମ୍ପର୍କ ରହିଥାଏ। ଗୁରୁଜନଙ୍କ ଆଶୀର୍ବାଦ ଏବଂ ଶିକ୍ଷକମାନଙ୍କର ମାର୍ଗଦର୍ଶନ ଆମକୁ ଜୀବନରେ ସଫଳ ହେବାକୁ ଶିଖାଇ ଦିଏ। ଏଥର ଶୁଣିବା ଆଉ ଏକ ଗୀତ, କଥାଚିତ୍ର ପଦ୍ମାବତ। ଗୀତ ରଚନା କରିଛନ୍ତି ସିଦ୍ଧାର୍ଥ ଗରିମା, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୟ ଲୀଲା ଭଂସାଲି, କଣ୍ଠ ଦେଇଛନ୍ତି ନୀତି ମୋହନ।

ସମସ୍ତ ସମ୍ପର୍କ ଉର୍ଦ୍ଧ୍ୱରେ ମାନବିକତା ଏବଂ ବନ୍ଧୁତ୍ୱର ସମ୍ପର୍କ। ବନ୍ଧୁତା ହେଉଛି ସେହି ସମ୍ପର୍କ ଯାହାକୁ ଆମେ ନିଜେ ବାଛିଥାଉ। ଜଣେ ପ୍ରକୃତ ବନ୍ଧୁ ସୁଖ ଦୁଃଖର ସାଥୀ ହୋଇଥାଏ। ସାଙ୍ଗମାନଙ୍କ ସହିତ ଆମେ ନିଜର ସବୁ କଥା ଏବଂ ଭାବନାକୁ ବିନା ସଙ୍କୋଚରେ ବାଣ୍ଟି ପାରିଥାଉ। ଏହି ସମ୍ପର୍କ ବିଶ୍ୱାସ ଏବଂ ସମାନତା ଉପରେ ପ୍ରତିଷ୍ଠିତ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଏହି ଗୀତଟି। କଥାଚିତ୍ର କ୍ରିଷ୍ଣା, କଣ୍ଠ ଦେଇଛନ୍ତି ଅଲକା ୟାଗ୍ନିକ ଏବଂ ସାଥୀ, ଗୀତିକାର ମଦନ ପାଲ, ସଙ୍ଗୀତକାର ଅନୁ ମଲ୍ଲିକ।

ସମ୍ପର୍କ ଗୋଟିଏ ଗଛ ପରି ଯାହାକୁ ସ୍ନେହ ଯତ୍ନ ଏବଂ ବିଶ୍ୱାସର ପାଣି ଦେଇ ବଢ଼ାଇବାକୁ ପଡ଼ିଥାଏ। ସମ୍ପର୍କ ବିନା ମଣିଷ ଜୀବନ ଅସମ୍ପୂର୍ଣ୍ଣ। ଓଡ଼ିଆ ସଂସ୍କୃତି ସବୁବେଳେ ସମ୍ପର୍କର ମୂଲ୍ୟ ଦେଇଆସିଛି ଏବଂ ଆମ ସମ୍ପର୍କଗୁଡ଼ିକ ହିଁ ଆମ ଜୀବନକୁ ସାର୍ଥକ କରିଥାନ୍ତି। ଏଣୁ ସମ୍ପର୍କକୁ ସୁଦୃଢ଼ କରନ୍ତୁ, ସ୍ନେହ ପ୍ରେମ ବନ୍ଧନରେ ବାନ୍ଧି ରଖନ୍ତୁ। ଏହି ଆଶା ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଏଇଠି ଶେଷ ହେଲା ବାତାୟନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶ୍ରୋତାମାନଙ୍କୁ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାରର ହେଲୋ ସଖୀ କାର୍ଯ୍ୟକ୍ରମ ରହିଛି। ଏଥିରେ ବିଷୟବସ୍ତୁ ରହିଛି ଶିଶୁମାନଙ୍କର ଚରିତ୍ର ବିକାଶ, ପରିବାରର ଦାୟିତ୍ୱ। ଆମ କେନ୍ଦ୍ରକୁ ଫୋନ୍ କରିବାର ନମ୍ବର 2 ହେଲା 0663241123 ଏବଂ 0663241140। ତେବେ ଫୋନ୍ କରନ୍ତୁ ଏବଂ ହେଲୋ ସଖୀରେ ସାମିଲ ହୁଅନ୍ତୁ। ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ଅକ୍ଷୟ କୁମାର ପଣ୍ଡା ଏବଂ ସୌଦାମିନୀ ମେହେର, ଗୀତ ରଚନା କରିଛନ୍ତି ଲୋକଜନନୀ ପଣ୍ଡା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ସୌଦାମିନୀ ମେହେର।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ଅକ୍ଷୟ କୁମାର ପଣ୍ଡା ଏବଂ ସୌଦାମିନୀ ମେହେର। ଗୀତ ରଚନା କରିଥିଲେ ଲୋକଜନନୀ ପଣ୍ଡା। ଶ୍ରୋତାମାନଙ୍କୁ ଏଇଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଦିନ 1:20 ଘର ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ଲାଇଫ୍ ଓନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ବିଷୟବସ୍ତୁ ଶିଶୁମାନଙ୍କର ଚରିତ୍ର ବିକାଶ ପରିବାରର ଦାୟିତ୍ୱ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 4:02 ଶୁଣିବେ ନାଟକ ଆରଣ୍ୟକ। ମୂଳ ରଚନା ମନୋଜ ଦାସ, ବେତାର ରୂପାନ୍ତର ମନୁ ଦାସ, ପ୍ରଯୋଜନା ଗୁଣନିଧି ଛୋଟରାୟ। ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ଶୁଣିବେ ଗାନ୍ଧୀଜୀଙ୍କ ସ୍ୱପ୍ନର ଭାରତ, ଏ ସମ୍ପର୍କରେ କହିବେ ଜଗଦାନନ୍ଦ ଛୁରିଆ। ଯୁବବାଣୀ ପ୍ରଚାର କରିବ 5:30 ସୌର ଶକ୍ତି ସମ୍ପର୍କରେ କହିବେ ଦିବ୍ୟା କରିଶ୍ମା ପୃଷ୍ଟି। 6:10 କିଶୋର ସଂସାର କାର୍ଯ୍ୟକ୍ରମ ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଟିମ୍ ବର୍ଣ୍ଣସ୍ଙ୍କ ୱାଲାଥ ୱାଇ ଦ ୱେଭ୍ କହିବେ ଶଶାଙ୍କ ଶେଖର ସୁଅର। 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର, ସଫଳ ଚାଷୀ ଲୁଟନ ସାହୁଙ୍କ ସହିତ ସାକ୍ଷାତକାର ଶୁଣିବେ। ଏଇ ଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀକୁ ଆପଣମାନଙ୍କୁ ସ୍ୱାଗତ। ଆଜି ହେଲୋ ସଖୀର ବିଷୟବସ୍ତୁ ରହିଛି ଶିଶୁମାନଙ୍କର ଚରିତ୍ର ବିକାଶ, ପରିବାରର ଦାୟିତ୍ୱ। ଆଜି ଏ ସମ୍ପର୍କରେ କଥା ହେବା। କାର୍ଯ୍ୟକ୍ରମରେ ସାମିଲ ହୋଇ ଆପଣମାନଙ୍କର ମତ ରଖନ୍ତୁ। ଆମ ସହିତ ଯୋଡ଼ି ହେବା ପାଇଁ ନମ୍ବର କହି ରଖୁଛୁ 0663241231 ଏବଂ 0663241240। ତେବେ ନମ୍ବର ଡାଏଲ କରନ୍ତୁ ଏବଂ ହେଲୋ ସଖୀରେ ସାମିଲ ହୁଅନ୍ତୁ। ଆପଣମାନଙ୍କର କଲ୍ ଆସିଗଲାଣି, ତେବେ କଲ୍ ନେବା ଏବଂ କଥା ହେବା। ହେଲୋ ହେଲୋ ଜୁହାର ଜୁହାର ଆଜ୍ଞା, କିଏ କହୁଥିଲେ, କେନୁ କହୁଥିଲେ? ଗରିବ ଆଜ୍ଞା, ହଁ ଆଜ୍ଞା। ତ ହେଲୋ ସଖୀରେ ଆପଣ ଫୋନ କରିଛନ୍, ବିଷୟବସ୍ତୁ ବିଷୟରେ ତ ଜାଣିଛନ୍ ଆପଣ ଯେ ଶିଶୁମାନଙ୍କର ଚରିତ୍ର ବିକାଶ, ପରିବାରର ଦାୟିତ୍ୱ। ତ ଏ ବିଷୟ ଥି ଆପଣଙ୍କର କାଣ ମତ ଅଛି? ଶିଶୁମାନଙ୍କର ଚରିତ୍ର ବିକାଶ, ପରିବାରର ଦାୟିତ୍ୱ। ଆଜ୍ଞା ଆଜ୍ଞା, ହଁ ଗରିବ ଆଜ୍ଞା, ଗୋଟେ କଥା ହେଲା ଯେ ଆମେ ଚରିତ୍ର କଥା ଯେତେବେଳେ ଉଠୁଛେ ଆମେ କହିପାରିବା ଯେ ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଏଇ କଥାଟା ତ ସମସ୍ତେ ଜାଣିଛୁ ଆମେ, ଯେ ସେଥିଲାଗି ଆମେ ଛୁଆଦିନୁ ଶିଶୁମାନଙ୍କର ଚରିତ୍ର ଗଠନ କରିବାର ଲାଗି ଆମେ ନିଶ୍ଚିତ ଭାବରେ ଧ୍ୟାନ ଦେବାର କଥା। ମା ବାପା ହେଉଛନ୍ ଶିଶୁର ପହଲା ଗୁରୁ, ଆଉ ଘର ପରିବାର ହେଉଛେ ତାର ପହଲା ସ୍କୁଲ, ପ୍ରଥମ ବିଦ୍ୟାଳୟ ଯାହାକି ଆମେ କହିମା। ତ ଶିଶୁଟିଏ ତାର ମାନେ ମା ବାପା ଭାଇ ବହେନ, ତାର ଜେଜେମା ଜେଜେବାପା, ଦାଦା ଖୁଡ଼ି, ବଡ଼ବାପା ବଡ଼ମା ସମସ୍ତଙ୍କ ଠାରୁ କିଛି ନା କିଛି ଶିଖୁଥିସି। ତ ସେତ୍କି ବେଲ୍କେ ଆମେ ସମସ୍ତେ ଧ୍ୟାନ ଦେଇକିରି ଶିଶୁଟା କେନ୍ଟା ଭଲ ଭାବେ ଶିଖିପାର୍ବା, ଭଲ୍ ଜିନିଷ୍କେ ଯେନ୍ତା ଗ୍ରହଣ କର୍ବା ସେ ଉପରେ ଆମେ ବେଶୀ ନଜର ଦେବାର କଥା, ଯେନ୍ଥିରେ ତାର ବ୍ୟକ୍ତିତ୍ୱର ବିକାଶ ହେବା, ତାର ଚରିତ୍ର ଗଠନ ହେବା। ତ ଆପଣ ଫୋନ୍ କରିଥିଲେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମେ ଆଉ ଗୋଟେ କଲ୍ ନେମା, ଠିକ୍ ଅଛି ଆଜ୍ଞା, ଜୁହାର। ହ୍ୟାଲୋ, ନମସ୍କାର, ଆପଣଙ୍କର ପରିଚୟ ପହିଲା ଦେଇଦେମା, ଯଦିଓ ଆମେ ଆପଣଙ୍କୁ ଜାଣୁଛୁ ତ ସବୁ ଶ୍ରୋତା ଶୁଣିପାରିବେ। ହଁ, ବହୁତ ବହୁତ ସ୍ୱାଗତ ହେଲୋ ସଖୀର ଆଜିର ଏଇ ଅଧ୍ୟାୟକେ। ଆଉ ବହୁତ ଦିନ ଉତ୍ତରୁ ଆପଣଙ୍କର ସାଙ୍ଗେ କଥା ହେଲି, ବହୁତ ଭଲ ଲାଗୁଛି। ମଝିତେ ଆପଣ ଫୋନ ନେଇ କରୁଥିଲେ ବୋଧେ। ଆଚ୍ଛା, ତ ବିଷୟବସ୍ତୁ ତ ଜାଣିଛନ୍ ଆଜିର ହେଲୋ ସଖୀର।
1: ହଁ,
0: ଆପଣ ତ କାର୍ଯ୍ୟକ୍ରମ ସୂଚନା ଥିବି ଶୁଣିଛନ୍, ଆଉ ବାରମ୍ବାର ଆମେ କହୁଛୁ ବି, ଆଉ ଏଟା ତ ଆପଣ ନିୟମିତ ଶ୍ରୋତା, ସବୁବେଳେ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ସବୁବେଳେ ଫୋନ୍ କରୁଛନ୍, ଆମେ ବି ଜାଣୁଛୁ ଆପଣଙ୍କୁ। ହେଲେ ଆପଣଙ୍କର ମତ କାଣା ରଖିବେ ଏଥିଲାଗି?
1: ହଁ, ନିଶ୍ଚିତ ନାନୀ, ମତ ମୋର ହେବା କି ନିଶ୍ଚିତ ଆମ ଶିଶୁମାନଙ୍କର ଚରିତ୍ର ଗଠନ, ତାଙ୍କର ବିକାଶ ହେଲା ନିଶ୍ଚିତ ପୁରା ଆମ ପରିବାରର ସମସ୍ତଙ୍କର ଦାୟିତ୍ୱ ରହିଛି। କାରଣ ଶିଶୁଟି ଜନ୍ମ ହେଲେ ତାର ବିକାଶ ହେଲା, ତାର ଚରିତ୍ର ଗଠନ ନାହିଁ, ତାର ଶିକ୍ଷା ସଂସ୍କାର ସବୁକିଛି କରିବାର ଦାୟିତ୍ୱ, ତାପରେ ମୁଖ୍ୟ ମା ବାପାଙ୍କର ଦାୟିତ୍ୱ, ପିତା ମାତାଙ୍କର ଦାୟିତ୍ୱ କି ସେମାନେ ଚେଷ୍ଟା କରି ଶିଶୁକେ ଶିକ୍ଷା ଦେବେ, ସଂସ୍କାର ଦେବେ, ତାଙ୍କ ଧୀରେ ଧୀରେ ସେ ଯେତିକି ବଡ଼ ହେଲା ଯିବା ତାର ବେଶୀ ସବୁ ଦରକାର, ତାହା ତାକୁ ସବୁ ତାର ସବୁ କରିବେ। ତାପରେ ବଡ଼ ହେଲେ ତାର ଶିକ୍ଷା ଲାଗି ସେମାନେ ଟେଷ୍ଟ ପରୀକ୍ଷା କରିବେ କି ସ୍କୁଲରେ ହେଲ୍ଥ ସ୍କୁଲରେ ଦେଲେ ସେ ଭଲ ଶିକ୍ଷା ପାଇପାରିବା। ତାପରେ ମା ବାପା ହଉଛନ୍ତି ପହିଲା ଗୁରୁ, ଶିଶୁମାନଙ୍କ ପହିଲା ଗୁରୁ ମା ବାପା ହଉଛନ୍ତି।
0: ହଁ, ତ ପହିଲା ଗୁରୁ ମା ବାପା ହିଁ ହଁ ହଁ ଖାଲି ମା ବାପା ବୋଲି ନାଇଁ, ପରିବାର ସମସ୍ତଙ୍କର ଦାୟିତ୍ୱ ଅଛି ଏଇଥିରେ। କାହିଁଥିଲେ ବେଲେ ପରିବାର ଥି ଆମେ ଖାଲି ମା ବାପା ତ ନାଇଁ, ବଡ଼ ବାପା ବଡ଼ ମା କାକା ଖୁଡ଼ି ଅଜା ଆଈ ସଭି ରହୁଛୁ, ଭାଇ ବହନ ସବୁ ମିଶିକିରି ବି ରହୁଛୁ, ତ ସମସ୍ତଙ୍କ ନୁ କିଛି ନା କିଛି ସେ ଶିଖୁଛି।
1: କାକା ମାନେ ଖୁଡି ମାନେ ବହୁତ ସମସ୍ତେ ଗୋଟେ ପରିବାର ଅଜା ଆଈ ସମସ୍ତେ ଅଜା ଆଈ ମାନେ ବି ତାଙ୍କର ବହୁତ ଅଭିଜ୍ଞତା ଥିସି। ସେମାନେ ବି ଶିଶୁ ମାନଙ୍କୁ କେନ୍ତା କରି ଯତ୍ନ ନେବେ, କେନ୍ତା କରି ବଡ ହେବେ, ତାଙ୍କନ ବି ଆମେ କିଛି ଜ୍ଞାନ ନେବାର କଥା, ତାଙ୍କର ଉପଦେଶ ନେବାର କଥା, ସେମାନେ ବି ସବୁ ଦେଖବାର କଥା। ତ ଏଇସବୁ ଭିତରେ ଯଦି ଆମେ ଶିକ୍ଷା ସଂସ୍କାର ଦେଇପାରମା, ଶିଶୁଟେ ବଡ ହେଇକରି ସେ ଭବିଷ୍ୟତରେ ଭଲ ମଣିଷଟେ ହେଇପାରବା, ତାର କର୍ମକ୍ଷେତ୍ରରେ ସେ ଗୋଟେ ପ୍ରତିଷ୍ଠିତ ବ୍ୟକ୍ତି ବି ହେଇପାରବା। ଏସବୁ ଥିଲାଗି ଆମ ସମସ୍ତଙ୍କର ଚେଷ୍ଟା ବହୁତ ଜରୁରୀ, ଆମେ ସମସ୍ତେ ଏଥିଲାଗି ବହୁତ ଇଏ କରବାର କଥା ଛୁଆମାନଙ୍କର ବିକାଶ ଲାଗି। ଆଉ ଏନ୍ତା ଗୋଟେ ତାପରେ ଆମର ଘରର ପରିବାର ଛଡା ତାପରେ ସ୍କୁଲ ସେ ଯେନ୍ ଯାଉଛି ଛୁଆଟେ ସ୍କୁଲ ଯାଉଛି ଯେତେବେଳେ ଆଡମିଶନ ହଉଛି, ସେନୁ ବି ଶିକ୍ଷକ ମାନଙ୍କର ଦାୟିତ୍ୱ କେନ୍ତା କରି ଶିଶୁ ମାନଙ୍କୁ ସେମାନେ ଚରିତ୍ର ଗଠନ ସାହାଯ୍ୟ କରିବେ, ଆଗକେ ଯାଇକରି ସେମାନେ ଭଲ ପାଠ ପଢି ପାରିବେ, ଶିକ୍ଷକ ମାନଙ୍କ ବି ବହୁତ ଗୁରୁ ଦାୟିତ୍ୱ ରହିଛେ।
0: ନିଶ୍ଚିତ ଭାବେ
1: ସେମାନେ ଭଲ କରି ସେମାନଙ୍କୁ ଶିଶୁ ମାନଙ୍କୁ ଗଢବାର କଥା ଶିକ୍ଷକ ମାନେ।
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡମ,
1: ସମସ୍ତେ ଯଦି ଆମେ କର୍ମା ବେଲେ ଶିଶୁଟେ ପ୍ରକୃତରେ ନିଶ୍ଚିତ ଭଲ ମଣିଷଟେ ହେବା, ତାର ନିଶ୍ଚିତ ଚରିତ୍ର ଗଠନ ହେବା, ସେ ତାର ବିକାଶ କରିପାରବା, ତାର ଉନ୍ନତି ହେଇପାରବା, ସମସ୍ତେ ଏଇଟା ଭାବବାର କଥା। ଆଉ ତାପରେ ଗତକାଲି ଆମେ ଯାଇଛେ ମାତା ପିତା ଦିବସ, ପ୍ରକୃତରେ ଆମର ମାତା ପିତାର କର୍ତ୍ତବ୍ୟ ହଉଛେ ଶିଶୁଟେ ତାର ଉନ୍ନତି, ତାର ବିକାଶ, ତାର ଭବିଷ୍ୟତ ଲାଗି ଚେଷ୍ଟା କରବାର, ଚିନ୍ତା କରବାର। ତ ସେ ମାତା ପିତା ଯେତେବେଳେ ଶିଶୁ ଟିକେ ଗଢି ପାରବେ, ଭଲ କରି ମଣିଷରେ କରିପାରବେ, ସେ ନିଶ୍ଚିତ ମାତା ପିତା ଦିବସ ନ ସେ ମାତା ପିତାଙ୍କୁ ସମ୍ମାନ ଦେଇ ପାରବା, ସେ ଭଲ ଆଦର୍ଶରେ ଯେନ୍ ତାର ଗ୍ରହଣ କରିଥିବା ଆଦର୍ଶଟା, ତ ନିଶ୍ଚିତ ସେ ବି ତାଙ୍କୁ ମାତା ପିତା ସେତିକି ସମ୍ମାନ ଦେଇକରି ତାଙ୍କୁ
0: ହଁ ସ୍ୱର୍ଣ୍ଣପ୍ରଭା ମ୍ୟାଡମ, ଆପଣ ବହୁତ ସୁନ୍ଦର କଥା କହିଲେ ଯେ ମା ବାପାଙ୍କର ଦାୟିତ୍ୱ ତ ଯେତିକି ଆଏ ଆଏ ତାର ସାଙ୍ଗେ ଆମର ପରିବାରର ଯାହା ବି ଯେତିକି ବି ସଦସ୍ୟ ଅଛନ୍, ସମସ୍ତଙ୍କର ଦାୟିତ୍ୱ ଏଥିରେ ରହୁଛେ ଗୋଟେ ଶିଶୁକେ କେନ୍ତା କରି ସେମାନେ ଭଲ କରି ଗଢି ତୁଲିବେ। ଆଉ ଯେନ୍ତା ଆପଣ କହିଲେ ଯେ ଭଲ କରି ଯଦି ଆମେ ତାକେ ଛୁଆଦିନୁ ଯଦି ଭଲ ଭଲ ଅଭ୍ୟାସ ଶିଖେଇଥିମା ବେଲେ ବଡ଼ ହେଲେ ସେ ଗୋଟେ ସୁନାଗରିକ ହେଇପାରବା। ଆଉ ଖାଲି ପରିବାର ବୋଲି ନାଇଁ, ଯେତେବେଳେ ଛୁଆଟେ ବିଦ୍ୟାଳୟକେ ବି ଯାଉଛେ, ସ୍କୁଲକେ ଯାଉଛେ, ସେନେ ଯେନ୍ ଗୁରୁମାନେ ଅଛନ୍, ଶିକ୍ଷକମାନେ ଅଛନ୍, ସେମାନଙ୍କର ବି ବହୁତ ପ୍ରଭାବ ପଡ଼ୁଛି ଛୁଆମାନଙ୍କର ଉପରେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
1: ହଁ
0: ହଁ ତ ଆପଣ ଏଇଟା କହିଲେ ବହୁତ ସୁନ୍ଦର କଥା କହିଲେ ଆପଣ। ଆଜ୍ଞା
1: ସମସ୍ତଙ୍କର ଦାୟିତ୍ୱ ଅଛି, ପରିବାର, ଶିକ୍ଷକଙ୍କର, ମା ବାପାର, ପ୍ରତ୍ୟେକ ପରିବାର, ପ୍ରତ୍ୟେକ ବ୍ୟକ୍ତିଙ୍କର, ଆମର ଶିଶୁଟି ଲାଗି ତାର ସମସ୍ତଙ୍କର ଅଛି କି ସମସ୍ତଙ୍କର ଦାୟିତ୍ୱ କର୍ତ୍ତବ୍ୟ ଅଛି, ମାନେ ସେ ସବୁ ଯଦି ତୁଲେଇ ପାରମା ବେଲେ
0: ଠିକ ଅଛି। ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ସାମିଲ ହେଲେ, ଏନ୍ତା ଫୋନ କରୁଥିବେ, ଆମେ ଆଉ ଗୋଟେ କଲ୍ ନେମା।
1: ହଁ ଧନ୍ୟବାଦ,
0: ଧନ୍ୟବାଦ,
1: ନମସ୍କାର,
0: ନମସ୍କାର। ହ୍ୟାଲୋ, ନମସ୍କାର, ଆକାଶବାଣୀ ସମ୍ବଲପୁର, ହେଲୋ ହେଲୋ ସଖୀ କାର୍ଯ୍ୟକ୍ରମ ଘର ସଂସାରର ଆପଣଙ୍କୁ ବହୁତ ବହୁତ ସ୍ୱାଗତ, ଆପଣଙ୍କର ପରିଚୟ ଦେବେ।
2: ମୁଁ ସୁପ୍ରଭା ପ୍ରଧାନ କହୁଥିଲି ସମ୍ବଲପୁରରୁ।
0: ହଁ ମ୍ୟାଡମ, ଆଉ ଫେର ଥରେ ଆପଣଙ୍କୁ ସ୍ୱାଗତ କରୁଛେ। ଆଉ ଆଜିର ବିଷୟବସ୍ତୁ ତ ଆପଣ ଜାଣିଛନ୍ତି, ଶିଶୁମାନଙ୍କର ଚରିତ୍ର ବିକାଶ, ପରିବାରର ଦାୟିତ୍ୱ, ଏ ସମ୍ପର୍କରେ ଆପଣଙ୍କର କାଣା ମତାମତ ଅଛେ, ଆପଣ କାଣା ଭାବୁଛନ୍?
2: ଶିଶୁଟା ତ ସବୁବେଳେ ସ୍କୁଲ ଯିବାର ଆଗରୁ ବି ସେ ବହୁତ କଥା ପରିବାର ଭିତରେ ରହିକି ଶିଖି ଯାଇଥାଏ। ଆଉ ଛୋଟ ଛୁଆ ମାନେ ସେମାନେ ମୁଖ୍ୟତଃ ଅନୁକରଣ ପ୍ରିୟ, ସେମାନେ ତାଙ୍କ ପରିବେଶ ଚାରିଆଡେ ପରିବେଶ ପରିବାର ତାଙ୍କ ଚାରିପାଖରେ ଯାହା ଦେଖୁଛନ୍ ସେଇଟା ହିଁ ସେମାନେ କରିବାକୁ ଚେଷ୍ଟା କରୁଛନ୍। ଆମେ ସବୁବେଳେ ତାଙ୍କର ସାମ୍ନାରେ ଗୋଟେ ରୋଲ ମଡେଲ ହେଇକି ରହିବା କଥା ପରିବାର ସଦସ୍ୟ ମାନେ, ଆମେ ଯେନ୍ତା କରିମୁ ସେମାନେ ସେଇଟା ହିଁ
0: ଶିଖିବେ।
2: ଛୁଆମାନଙ୍କ ତାଙ୍କ ଭିତରେ ଗୋଟେ ଦୟା କ୍ଷମା କରୁଣାର ଜ୍ଞାନ ଦେବାର ଲାଗି ଆମେ ବି ସେଇ ପ୍ରକାର କିଛି କରିବାର କଥା
0: ନିଶ୍ଚିତ ଭାବେ।
2: ଆମେ ଯଦି ବଡ ମାନଙ୍କୁ ସମ୍ମାନ ଦେବା ସେଟା ଦେଖି ଦେଖି ସେମାନେ ବି ଶିଖିବେ
0: ଯେ
2: ବଡ ମାନଙ୍କୁ ସମ୍ମାନ ଦିଆଯାଏ। ପଶୁ ପକ୍ଷୀ ମାନଙ୍କୁ ଆମେ ଯଦି ଟିକେ ଦୟା କ୍ଷମା ଦୟା ଦେଖାମା ବୋଲେ ସେଇଥିରୁ ସେମାନେ ଶିଖିବେ। ଆମେ ଯଦି ଏନ୍ତା ଖରାପ ବ୍ୟବହାର କର୍ମା ଭଗେଇ ଦେମା ପଶୁ ପକ୍ଷୀଟାକୁ ଟିକେ ଦୟା କର୍ମା ଦେଖମା ସେମାନେ ବି ସେଟା ଶିଖିବେ ଯେ ହଁ ଆମ ମା ବାପା ଭାଇ ଭଉଣୀ ମାନେ କରୁଛନ୍ ବୋଲି। ବହୁତ ଜଣ ଭାବୁଛନ୍ ଯେ ଯେନ୍ ମାନେ ଟିକେ ଅଶିକ୍ଷିତ ବି ଅଛନ୍ ଯେ ସ୍କୁଲ ଗଲା ପରେ ହଁ ସ୍କୁଲରେ ସବୁ

0: ସବୁ କଥା ସେ ସ୍କୁଲ ରୁ ଶିଖି ନା ପାରେ। ପରିବାର ତ ତାର ଲାଗି ବହୁତ ବଡ଼ି, ପରିବାରରେ ବେଶୀ ଟାଇମ ରହୁଛେ, ସବୁବେଳେ ସମସ୍ତଙ୍କୁ ଅବଜର୍ଭ କରୁଛେ। ଆଉ ଛୁଆଟା ନାଇଁ କହିଲେ ଆମେ ଭାବୁଛୁ ଯେ ହଁ ସେ କିଛି ନାଇଁ ବୁଝିବାର ନାଇଁ କହିବାର ବୋଲି, କିନ୍ତୁ ସେ ବହୁତ ସବୁ କଥା ସେମାନେ ଅବଜର୍ଭ କରୁଛନ୍, ସବୁ ତାଙ୍କର ମସ୍ତିଷ୍କ ଭିତରେ ସବୁ ରହିଛି। ସେଟା ସେମାନେ ପରେ ବି ସେଟା ସେମାନେ ରିଫ୍ଲେକ୍ଟ ହେସି ତାଙ୍କ ଚରିତ୍ରରେ
1: ନିଶ୍ଚିତ ଭାବେ। ଛୁଆ ଯେନ୍ତା ଦେଖସି
0: ଛୁଆ ବୋଲି ନାଇଁ ଭାବବାର ମାନେ ସତ୍ୟ କଥା କହିବାଟା, ସମସ୍ତଙ୍କୁ ଭଲ ବ୍ୟବହାର କରିବାଟା, ସେଇ କଥା ହିଁ ଆମେ ଶିଖାବାର କଥା। ଆମ ମନ ଦେଖି ଦେଖି ହିଁ ସେମାନେ ଶିଖିବ।
1: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ।
0: ପରିବାର ତ ତାଙ୍କର ଲାଗି ବହୁତ ବଡ଼ ଜିନିଷ।
1: ଆଜ୍ଞା ଆଜ୍ଞା ହଁ,
0: ବେଶୀ ଟାଇମ ସେମାନେ ରହୁଛନ୍, ମାନେ ସବୁବେଳେ କଥା ଶୁଣୁଛନ୍। ଆମେ ଯେନ୍ତା ଶିବାଜୀ ଗାନ୍ଧୀଜୀ ମାନଙ୍କର କଥା ଆମେ ତାଙ୍କ ଜୀବନୀ ପଢିଲେ ଜଣା ପଡ଼ିବା,
1: ମହାପୁରୁଷ ମାନଙ୍କର ଜୀବନୀ ଆମେ ସେମାନଙ୍କୁ ବତାବାର କଥା।
0: ବହୁତ କଥା ଶିଖିଥିଲେ, ତାଙ୍କର ଭିତରେ ବୀରତ୍ୱର ଭାବନା ବି ଜାଗ୍ରତ ହେଇଥିଲା।
1: ଆଜ୍ଞା ଆଜ୍ଞା,
0: ଆମେ ବି ତାଙ୍କୁ ସେଇ ପ୍ରକାରରେ ଭଲ ଭଲ କଥା କିଛି ଶିଖାବାର କଥା,
1: ନିଶ୍ଚିତ ଭାବେ
0: ତାର ସାଙ୍ଗେ କଥା ହେବାର କଥା, ତାଙ୍କ ସାଙ୍ଗେ ତାକୁ ବୁଝାବାର କଥା। ଛୁଆଟା କିଛି ନାଇଁ ବୁଝେ ବୋଲି ଆମେ ବହୁତ ଜଣ ତାକୁ ଇଗ୍ନୋର କରୁଛନ୍, ସେଟା ନୁହେଁ। ଆମେ ଆମେ ଯେନ୍ତା କର୍ମା ଛୁଆଟା ସେଟା ଦେଖି ଦେଖିକିରି ସେଇଟା ହିଁ ଶିଖିବା। ଆଉ ଆମେ ଛୁଆଟାକେ ଯେନ୍ କଥା ମନା କରୁଥିମା ଆମେ ଯଦି ସେଇ କଥା କର୍ମା,
1: ନିଶ୍ଚିତ ଭାବେ ବହୁତ ଛୁଆ ମାନେ ଅଲଗା ମାନଙ୍କୁ ଦେଖି ଦେଖିକି ସେମାନେ ବହୁତ ଗୁଡ଼ାଏ ଜିନିଷ ଶିଖି ପକାସନ୍,
0: ଅନୁକରଣ ପ୍ରିୟ ସେମାନେ।
1: ହଁ ହେଟା ଆପଣ ଯେନ୍ତା କହିଲେ ଅନୁକରଣ ପ୍ରିୟ,
0: ସେମାନେ
1: ଆଉ ଆଖେପାଖେ ଯାହା ସବୁ ଘଟୁଛେ ଯେନ୍ ମାନଙ୍କର ସଂସ୍ପର୍ଶରେ ସେମାନେ ଆସୁଛନ୍, ସେ ସବୁକୁ ଦେଖିକିରି ସେମାନେ କିଛି ନା କିଛି ନିଶ୍ଚିତ ଭାବେ ଶିଖୁଛନ୍। ହଁ ହଁ, ତ ସେଥିଲାଗି ଆମର ବି ଦାୟିତ୍ୱ ବହୁତଟେ ଅଛେ
0: ଯେ
1: ନିଶ୍ଚିତ ଭାବେ ଯେ ଆମେ ସେମାନଙ୍କର ସାମ୍ନାରେ ଆମେ ଭଲ କଥା ଲାଗ୍ମା, ଆଉ ବଡ଼ ମାନଙ୍କୁ ଆମେ ନିଜେ ସମ୍ମାନ ଦେମା। ତାପରେ କଥା ଲାଗ୍ଲା ବେଲେ ଆମେ ନମ୍ରତା ଭଦ୍ରତାର ସହ କଥା ଲାଗ୍ମା, ଆଉ ଯେନ୍ଟା ଉଚିତ ଅନୁଚିତ ଜିନିଷ ଆସୁଛେ ଠିକ୍ ଜିନିଷ ଗୁଡ଼ା ଆମେ ଯେନ୍ତା ସେମାନେ କ୍ୟାଚ୍ କରିପାରିବେ, ଯେନ୍ତା ମାନେ ଠିକ୍ ରାସ୍ତାରେ ସେମାନେ ଯାଇପାରିବେ। ଯେତେବେଳେ ମା ବାପା ଦୁହେ ୱାର୍କିଂ ହେଇଯାଉଛନ୍, ଦୁହେ କାମ କରି ପଳେଇ ଯାଉଛନ୍, ବେଲେ ଛୁଆ ଏକଲା ହେଇଯାଉଛେ, ତାର ସାଙ୍ଗେ କଥାବାର୍ତ୍ତା ହେବାର ଲାଗି, ତାର ମନର ଭାବନାଟାକେ ବାଣ୍ଟବାର ଲାଗି ତାର ପାଖେ କେହି ନାଇଁ ରହିବାର। ଆଉ ବହୁତ ଘରେ
0: ଏନ୍ତା
1: ହଁ ଏକ୍ଚୁଆଲି ବେଶୀକରି ତା ସାଙ୍ଗେ ଟାଇମ ସ୍ପେଣ୍ଡ କରବାର ଅଛି, ଆମକୁ ବହୁତ ସମୟ ଆମେ ତାକେ ଦେବାର ଅଛି, ତାର ସାଙ୍ଗେ ବହୁତ ସମୟ ବିତାବାର ଅଛି।
0: ପରେ ଯେତେବେଳେ ଆମେ ପସ୍ତଉଛୁ ସେତେବେଳେ ଆଉ କିଛି ନାଇଁ ପାଉଁ, ଆମେ ତାଙ୍କେ ଗୋଟେ ଭଲ ସମୟ ତାକେ ଦେବାର କଥା, ଭଲ ବିଷୟ ତାର ଚର୍ଚ୍ଚା କରିବାର କଥା, ଭଲ ଗପ ଶୁଣିବାର କଥା। ତ ଆମେ 3-4 ବର୍ଷ ତ ଗପ ଶୁଣିକିରି ବହୁତ କିଛି ପ୍ରଭାବିତ ହେବା, ଭଲ ଭଲ
1: ହଁ ମୋରାଲ ଷ୍ଟୋରି ଗୁଡ଼ା ଯେନ୍ଟା ଅଛେ ଆମେ ଛୁଆଦିନୁ ସେମାନଙ୍କୁ ଶିଖାବାର କଥା। ଆପଣ ଯେନ୍ତା କହିଲେ ମହାପୁରୁଷ ମାନଙ୍କର ଜୀବନୀ ବିଷୟରେ ବି ସେମାନଙ୍କୁ ଆମକୁ ବତାବାର ଅଛେ, ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ହଁ ଧ୍ୟାନ ଦେବାର କଥା, ଆଉ ଆପଣ ବି ବହୁତ ବଢିଆ ଜିନିଷ ମାନେ କହିଲେ। ଆପଣଙ୍କର ଆଗରୁ ବି ସ୍ୱର୍ଣ୍ଣପ୍ରଭା ମ୍ୟାଡମ ବହୁତ ଜିନିଷ ଉପରେ ସେ କହିଲେ ନ, ତ ଏସବୁ ପ୍ରତି ଆମର ଗୁରୁ ଦାୟିତ୍ୱ ବହୁତ ରହୁଛି, ଆଉ ତ ସେଥିଲାଗି ଆମେ ସମସ୍ତେ ନିଜେ ଟିକେ ସଚେତନ ହେମା, ଧ୍ୟାନ ଦେମା, ଛୁଆଟା କେମିତି କିରି ଛୋଟ ବେଲୁ ସେ ଭଲ ଭଲ ଜିନିଷ ଶିଖି ପାରବା, କାହିଁ ଲାଗି ଛୋଟ ଛୋଟ ଅଭ୍ୟାସ।
0: ହଁ ହଁ
1: ହଁ କହିସନ୍ ନେଇକେ ମାନେ ମାଟି ପିଣ୍ଡୁଳା ଲେଖେ, ମାନେ କୁମ୍ଭାର ଯେନ୍ତା ତାର ହାଣ୍ଡି ତିଆରି କଲା ବେଲେ ମାଟି ପିଣ୍ଡୁଳା କେ ଯେନ୍ତା ଆକାର ଦେମି ବୋଲସି ସେ ସେନ୍ତା ଆକାର ଦେଇପାରସି, ସେନ୍ତା ଛୁଆର ମନଟା ବି ସେନ୍ତା ଅଛେ, ଆମେ ତାକେ ସେ ଅନୁସାରେ ଗଢି ପାରମା। ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ବହୁତ ସୁନ୍ଦର କଥା କହିଲେ, ଆଉ ଆମର ସାଙ୍ଗେ ଏନ୍ତା ଯୋଡି ହେଇକିରି ରହିଥିବେ, ଆଉ ଫେର ହେଲୋ ସଖିକେ ଫୋନ କରିବେ ନିଶ୍ଚେ।
0: ଧନ୍ୟବାଦ,
1: ବହୁତ ବହୁତ ଧନ୍ୟବାଦ, ରଖିଲି।

हेलो हेलो हेलो ଗୋଟେ ଶିଶୁ ଯେତେବେଳେ ଜନ୍ମ ହୁଏ

देना बा। हेलो हेलो, आकाशवाणी संबलपुर घर संसारर हेलो सखी कार्यक्रम। हेलो कॉल टी कटिगला, आमे आ गोटे कॉल नबा। ତାହେଲେ ଆମେ କଥା ହେଉଥିଲେ ଶିଶୁମାନଙ୍କର ଚରିତ୍ର ବିକାଶ ପରିବାରର ଦାୟିତ୍ୱ। ଏଇଠି ଗୋଟେ କଥା କହିବା ଆମେ, ଯେ କୁହାଯାଏ ଘରକୁ ସୁନ୍ଦର ଘରଣୀ ଏବଂ ଘର ଅଗଣାକୁ ସୁନ୍ଦର ଶିଶୁମାନଙ୍କର ଖିଲିଖିଲି ହସ। ତେବେ ଏ ହସ ଯେମିତି ଜୀବନସାରା ସେମାନଙ୍କ ଜୀବନରେ ଭରି ରହିବ, ସେଥିପାଇଁ ଶିଶୁକୁ ଛୋଟ ସମୟରୁ ହିଁ ଆମେ ଗଢ଼ି ତୋଳିବା ଉଚିତ।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ,
1: ହଁ ନମସ୍କାର ଆଜ୍ଞା।
0: ନମସ୍କାର। ଆପଣଙ୍କର ପରିଚୟ ଦେବା ମ୍ୟାଡ଼ାମ ଶ୍ରୋତାମାନଙ୍କୁ।
1: ନମସ୍କାର, ମୁଁ କୁମାରୀରୁ କହୁଥିଲି ଆଜ୍ଞା।
0: ହଁ, ଆପଣଙ୍କର ନାଁ କହୁନ।
1: ଲୋକପଳା ଗ୍ରାମ କୁମାରୀରୁ ପୁଷ୍ପାଞ୍ଜଳି କୁମାରୀ କହୁଥିଲି।
0: ହଁ, ପୁଷ୍ପାଞ୍ଜଳି ମ୍ୟାଡ଼ାମ ବହୁତ ବହୁତ ସ୍ୱାଗତ ହେଲୋ ସଖୀ କାର୍ଯ୍ୟକ୍ରମ କେ। ଆଉ

0: କେନ୍ତା ଅଛନ୍ କହୁନ୍।
1: ଭଲ ଅଛୁ ଆମେ ସମସ୍ତେ।
0: ଆଚ୍ଛା ଠିକ୍ ଅଛେ, ଆପଣମାନେ ଭଲ ଅଛନ୍ ଶୁଣିକିରି ଖୁସି ଲାଗିଲା। ତ ଆଜିର ବିଷୟବସ୍ତୁ ବିଷୟରେ ଆପଣ ତ ଶୁଣି ସାରିଥିବେ ନା?
1: ହଁ ଆଜ୍ଞା।
0: ଶିଶୁମାନଙ୍କର ଚରିତ୍ର ବିକାଶ ପରିବାରର ଦାୟିତ୍ୱ, ତାହେଲେ ଏ ସମ୍ପର୍କରେ ଆପଣଙ୍କର କାଣ ମତ ଅଛେ? କେନ୍ତାକିରି ଆମେ ଶିଶୁର ଚରିତ୍ର ଗଠନ କରିପାରମା, ଆଉ ସେଥିଲାଗି ପରିବାରର କାଣ ଗୁରୁ ଦାୟିତ୍ୱ ଅଛେ, କ'ଣ କାଣା ତାର ଭୂମିକା ରହୁଛେ ପରିବାରର?
1: ଶିଶୁର ଚରିତ୍ର ଗଠନରେ ତ ପରିବାରର ବିଶେଷ ଭୂମିକା ରହିଛେ। ବର୍ତ୍ତମାନ ଦେଖାଯାଉଛେ ଯେ ଆମର ଶିଶୁମାନେ ଯୌଥ ପରିବାରରେ ଯେତେ ସଂସ୍କାରୀ ଏବଂ ଚରିତ୍ରବାନ ହେଇପାରୁଥିଲେ, ଏକକ ପରିବାରରେ ହେଇ ନ ପାରିବାର। ଆଉ ବର୍ତ୍ତମାନ ଦେଖାଯାଉଛେ ଯେ ଯୌଥ ପରିବାର ଆଉ ବହୁତ କମ୍ ଦେଖାଯାଉଛେ। ଯୌଥ ପରିବାରରେ ଆମର ଜେଜେବାପା, ଜେଜେମା, କକା, ଖୁଡି, ଦାଦା, ନାନି ଏମାନଙ୍କ ସାଙ୍ଗରେ ମିଶିକରି ସେମାନେ ବହୁତ କିଛି ଶିଖୁଥିଲେ। ବହୁତ ଜଲ୍ଦି ଶିଶୁ କଥା କହିବା ଶିଖୁଥିଲେ, ଆଉ ସେମାନେ ଯେନ୍ତା ବ୍ୟବହାର କରୁଥିଲେ ଭଲ ଭଲ ବ୍ୟବହାର ମାନେ ସେ ଶିଖଉଥିଲେ। କେତେ ଜଲ୍ଦି ସେମାନେ କାହାଣୀ କହିବାରଟା ଶୁଣୁଥିଲେ। ଜେଜେବାପା ଜେଜେମା ମାନଙ୍କ ଠାରୁ ସେମାନେ କେତେ ପୌରାଣିକ କାହାଣୀ ଶୁଣୁଥିଲେ, ଯେନ୍ତାକି ଦ୍ଵାରା କି ସେମାନେ ପୌରାଣିକ ହିସାବରେ ତାଙ୍କ ଚରିତ୍ର କେ ନିର୍ମାଣ କରିପାରୁଥିଲେ।
0: ନିଶ୍ଚିତ ଭାବେ ଯେତେବେଳେ ଯୌଥ ପରିବାରରେ ଆମେ ରହୁଛୁ, ବହୁତ ଜଣ ରହୁଛନ୍, ଗୋଟେ ଶିଶୁ ସମସ୍ତଙ୍କ ଠାରୁ କିଛି ନା କିଛି ସ୍ନେହ ମମତା ତ ଯାହା ପାଇସି ପାଇସି ସମସ୍ତଙ୍କ ଠାରୁ ସେ ବହୁତ ଗୁଡ଼ିଏ ଜିନିଷ ଶିଖୁଥିସି। କିନ୍ତୁ ବର୍ତ୍ତମାନ ଯେତେବେଳେ ଆମେ ନ୍ୟୁକ୍ଲିୟର ଫ୍ୟାମିଲିକି ଆସିଯାଉଛୁ, ସେତିକିବେଳେ ତାର ପାଖେ କେହି ନାଇଁଥାନ୍, ମାନେ ସେ ଏକଲା ଖାଲି ମା ବାପା ସାଙ୍ଗେ ରହୁଛେ, କିମ୍ବା ମା ବାପା ଯଦି ନାଇଁ ପଡ଼ୁଥିଲା ନିଜେ ନିଜେ ଖାଇଦଉଥିଲେ। ହଁ, ଏନ୍ତା ବହୁତ ଗୁଡ଼ିଏ ଜିନିଷ ଅଛେ। ତାପରେ ଛୁଆମାନେ ଆଗ ବହୁତ ଜଲ୍ଦି କଥା, ଆପଣ ଯେନ୍ତା କହିଲେ ଯେ କଥା କହିବାଟା ବହୁତ ଜଲ୍ଦି ଶିଖି ଯାଏସନ୍ ଯେତେବେଳେ ସେମାନେ ସମସ୍ତଙ୍କ ସାଙ୍ଗେ ମିଶିକିରି ରହିସନ୍, ବଡ଼ ଫ୍ୟାମିଲି ଥି ରହିସନ୍। କିନ୍ତୁ ଏହା ଯେନ୍ ଏକଲା ଏକଲା ଯେତେବେଳେ ରହୁଛନ୍, କଥା କହିବାରେ ସେମାନଙ୍କର ଲେଟ୍ ହେଉଛି, ବହୁତ ଗୁଡ଼ିଏ ତାଙ୍କର ମନ ଭିତରେ ଥିସି କିନ୍ତୁ ତାକେ ଏକ୍ସପ୍ରେସ୍ କରି ନାଇଁ ପାରନ୍ ଛୁଆମାନେ। ତ ଏମିତି ବହୁତ ଗୁଡ଼ିଏ ଜିନିଷ ଅଛେ, ସେଥିଲାଗି ଆମେ ଛୋଟ ବେଲୁ ହିଁ ଛୁଆଟା କେମିତିକିରି ଭଲ ଭାବେ ତାର ଚରିତ୍ରଟା ବିକାଶ ହେଇପାରବା, ଗଠନ ହେଇପାରବା, ସେଥିଲାଗି ଆମର ଗୁରୁ ଦାୟିତ୍ୱ ଅଛେ। ଆମେ ନିଜେ ଭଲ କାମ କର୍ମା, ଆଉ ଯେତ୍କି ଚାହେଁମା ସମସ୍ତଙ୍କର ଭିତରେ ଛୁଆକେ ଯଦି ରଖବାର୍ ଲାଗି ଚେଷ୍ଟା କର୍ମା ବେଲେ ବହୁତ ଜଲ୍ଦି ସେ ଭଲ ଭଲ ଜିନିଷ୍ ଶିଖିପାରବା। ଯେନ୍ତାକି ଆମେ
1: ଉଦାହରଣ ହେମା ବେଲେ ସେ ଜାଣିପାରବେ। ବିଦ୍ୟାଳୟରେ ବି ଯଦି ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ଗୁରୁଜୀ ଗୁରୁମା ସେମାନେ ଆମର ପଢଉଛୁ, ଆମେ ଶିଶୁମାନଙ୍କର ଆଗରେ କେତେବେଳେ ବି ନେଗେଟିଭ ଚିନ୍ତାଧାରା ନେଇକିରି ନାଇଁ କିଛି କରବାର କଥା। ଆଉ ଶିଶୁମାନଙ୍କର ସବୁବେଳେ ଆମେ ଯଦି ପଜିଟିଭ ଥିଙ୍କିଂ ନେଇକି ଯଦି ଆମେ କରମା,
0: ସକାରାତ୍ମକ ଚିନ୍ତାଧାରା ଆମେ ନେମା,
1: ତାହେଲେ ଶିଶୁମାନେ ସେନୁ ବି ବହୁତ କିଛି ଶିଖିବେ। ଆଉ ଶିଶୁ ହେଉଛନ୍ ଅନୁକରଣ ପ୍ରିୟ, ମାନେ ସେମାନେ ଫଲୋ କରିବେ। ତେଣୁ ଆମେ ଏନ୍ତା କୌଣସି କାମ ନାଇଁ କରିବା କଥା ଯେ କାମ କି ଆମେ ଶିଶୁମାନେ ସେଟାକେ
0: ଖରାପ ପ୍ରଭାବ ପକାବା।
1: ତାପରେ ଖରାପ ଅଭ୍ୟାସ କେ ବେଶୀ ଶିଶୁମାନେ
0: ଜଲ୍ଦି ସେମାନେ ଧରସନ୍ ନାଇଁ, ଜଲ୍ଦି ଶିଖି ଯାଏସନ୍ ସେ ଜିନିଷ ମାନେ,
1: କମ ଚେଷ୍ଟା କରସନ୍। ତାହେଲେ ଆମେ ବାରମ୍ବାର ବାରମ୍ବାର ବାରମ୍ବାର ଭଲ ଅଭ୍ୟାସ କରି ଯଦି ଆମେ ତାର ଅଭ୍ୟାସ କରମା ବେଲେ ସେମାନେ ନିଶ୍ଚିତ ଭାବରେ ସଂସ୍କାରୀ ଏବଂ ଚରିତ୍ରବାନ
0: ବହୁତ ସୁନ୍ଦର କଥା କହିଲେ ମ୍ୟାଡମ। ଆମେ ତାର ସାଙ୍ଗେ ବଡ଼ମାନଙ୍କୁ ସମ୍ମାନ ଦେବାରଟା, ସମସ୍ତଙ୍କର ସାଙ୍ଗେ କେନ୍ତାକିରି ଭଲ ବ୍ୟବହାର କରିପାରମା, ଭାଇ ଭଉଣୀମାନଙ୍କର ସାଙ୍ଗେ ଆମେ କେନ୍ତାକିରି ରହମା, ସେମାନଙ୍କୁ ସାହାଯ୍ୟ କର୍ମା, ତାପରେ ଘରର କାମ ଥି ବି ସାହାଯ୍ୟ କରବାରଟା, ଇସବୁ ଜିନିଷ ପାଠ ପଢ଼ବାର ସାଙ୍ଗେ ସାଙ୍ଗେ ଇସବୁ ଜିନିଷ ନିହାତି ଭାବେ ଗୋଟେ ଛୁଆ ଲାଗି ଜରୁରୀ ହେ। ଆଉ ବଡ଼ମାନଙ୍କର କଥା ମାନବାରଟା, ସେମାନଙ୍କୁ ଯଥୋଚିତ ମାନେ ସମ୍ମାନ ଦେବାରଟା, ଏନ୍ତା ଯଦି ଆମେ ନିଜେ କର୍ମା ବେଲେ ସେମାନେ ଧୀରେ ଧୀରେ ଶିଖି ଯାଏସନ୍ ନାଇଁ, ଦେଖି ଦେଖିକିରି ବଡ଼ମାନଙ୍କୁ। ତ ବହୁତ ସୁନ୍ଦର କଥା କହିଲେ ମ୍ୟାଡମ, ଆଉ ଫୋନ କରିଥିବା ଲାଗି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଏ ଆଉ ଏନ୍ତା ଫୋନ୍ କରୁଥିବେ, ଆଉ ହେଲୋ ସଖୀ ଥି ଯୋଡ଼ି ହେଇଥିବେ।
1: ଆଜ୍ଞା
0: ଠିକ୍ ଅଛି, ତାହେଲେ ନମସ୍କାର।

0: ହଁ ଶ୍ରୋତା ଭଉଣୀ, ଗୋଟିଏ ଶିଶୁ ପାଇଁ ତାର ପ୍ରଥମ ଗୁରୁ ହେଉଛନ୍ତି ମା ବାପା। ପରିବାରର ଅନ୍ୟ ସଦସ୍ୟଙ୍କ ଅପେକ୍ଷା ଗୋଟିଏ ଶିଶୁ ତାର ମା ସଂସ୍ପର୍ଶରେ ଅଧିକ ସମୟ ରହେ, ଏଣୁ ଶିଶୁର ଚରିତ୍ର ଗଠନ ପାଇଁ ମାଙ୍କର ଗୁରୁଦାୟିତ୍ୱ ମଧ୍ୟ ରହିଛି। ଛୋଟ ଛୋଟ ଅଭ୍ୟାସ ପରବର୍ତ୍ତୀ ସମୟରେ ସଫଳତା ଆଣିଦିଏ। ନିଷ୍ଠା, କର୍ତ୍ତବ୍ୟପରାୟଣତା ଏସବୁ ଜିନିଷ ସେ ଶିଖିବାକୁ ପାଇଥାଏ। କଥାବାର୍ତ୍ତାରେ ଶାଳୀନତା, ଭଦ୍ରତା ପ୍ରଦର୍ଶନ କରିବା ଆଦି ଶିଶୁ ତାର ଘରୁ ହିଁ ଶିଖେ, ଏଣୁ ସଂଯମତା ରକ୍ଷା କରିବା ଆମର ଦାୟିତ୍ୱ। ଏଣୁ ଏଇଠି ଅନୁରୋଧ କରିବା ଆମର ସମସ୍ତ ଅଭିଭାବକ ପିତାମାତାଙ୍କୁ ଯେ ନିଜ ଶିଶୁର ଚରିତ୍ର ବିକାଶରେ, ଚରିତ୍ର ଗଠନରେ ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କର ଉତ୍ତମ ଚରିତ୍ର ଗଠନ ପ୍ରତି ସଜାଗ ହୁଅନ୍ତୁ। ଏଥିସହିତ ଆଜିର ହେଲୋ ସଖୀ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲି କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଶିକ୍ଷା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ କରିଥାଏ କହିଲେ ରାଷ୍ଟ୍ରପତି। ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଲେ ପ୍ରଧାନ ବିଚାରପତି। ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ସିବିଏସ୍ଇ ପକ୍ଷରୁ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ଆଜିଠାରୁ ଖୋଲିବ ନୂତନ ପୋର୍ଟାଲ। ଏବଂ ମହିଳା କ୍ରିକେଟରେ ଆଜି ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଅନ୍ତିମ T20 କ୍ରିକେଟ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ। ଏହା ବ୍ୟକ୍ତିକୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସକ୍ଷମ ହେବାକୁ ସହାୟ ହୋଇଥାଏ। ଆଜି ନୂଆଦିଲ୍ଲୀଠାରେ ଛାତ୍ରବୃତ୍ତି ଯୋଜନାର ଆଦିବାସୀ ହିତାଧିକାରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ସମାଜର ସମସ୍ତ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ପ୍ରଗତି କଲେ ହିଁ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ। ସରକାରୀ ଛାତ୍ରବୃତ୍ତି ଯୋଜନା ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ସୃଷ୍ଟି କରି ଆଦିବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତରେ ପ୍ରତିଭାର କୌଣସି ଅଭାବ ନାହିଁ। ଏହାର ବିକାଶ ପାଇଁ ଉପଯୁକ୍ତ ମଞ୍ଚ ଚିହ୍ନଟ, ପୋଷଣ ଏବଂ ପ୍ରଦାନ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଥିଲେ।
2: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଙ୍କ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଙ୍କ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓନେ ବିଭିନ୍ନ
1: ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର 5 ଜଣ ନୂତନ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି। ବିଚାରପତି ସିଲ୍ ନାଗୁ, ଶ୍ରୀ ଚନ୍ଦ୍ରଶେଖର, ସଞ୍ଜୀବ ସଚଦେବ ଏବଂ ଅରୁଣ ପଲ୍ଲୀଙ୍କ ସମେତ ବରିଷ୍ଠ ଆଇନଜୀବୀ ଭି ମୋହନା ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ May 22 ଏବଂ 27 ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏମାନଙ୍କ ନାମ ସୁପାରିଶ କରାଯାଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଗତକାଲି କେନ୍ଦ୍ର ସରକାର କଲେଜିୟମର ସୁପାରିଶକୁ ଅନୁମୋଦନ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଆଇନ ଏବଂ ନ୍ୟାୟମୂର୍ତ୍ତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ନୂତନ ବିଚାରପତିଙ୍କ ନିଯୁକ୍ତି ଓ ଶପଥ ଗ୍ରହଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏହି ନୂତନ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତି ସଂଖ୍ୟାକୁ 34-38 ବୃଦ୍ଧି କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ଘୋଷଣା କରିବାର କିଛି ସପ୍ତାହ ପରେ ଆଜି 5 ନୂଆ ବିଚାରପତି ଶପଥ ନେଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କୌଣସି ମାମଲା ରିପୋର୍ଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇବୋଲା ପ୍ରଭାବିତ ଦେଶରୁ ଯଦି କୌଣସି ବ୍ୟକ୍ତି ଗତ 21 ମଧ୍ୟରେ ଯାତ୍ରା କରିଛନ୍ତି କିମ୍ବା ସଂକ୍ରମଣର ଶିକାର ହୋଇଛନ୍ତି ଏବଂ ତାଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ରକ୍ତସ୍ରାବ ଭଳି ଲକ୍ଷଣ ଦେଖାଦେଲେ ସେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା ସହ ତୁରନ୍ତ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପାଇଁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏଥିସହିତ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅବଲମ୍ବନ କରିବା ସହ ଆବଶ୍ୟକ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର 1075 କଲ୍ କରିବା ପାଇଁ ମନ୍ତ୍ରଣାଳୟ ନାଗରିକମାନଙ୍କୁ ଅନୁରୋଧ କରିଛି। ଭାରତ ଆଜି ଆଫ୍ରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ ସଂସ୍ଥା CDCକୁ ଦ୍ୱିତୀୟ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଛି। ଏହି ମେଡିକାଲ ସହାୟତାରେ ପ୍ରୋଟେକ୍ଟିଭ୍ ଗିୟର୍, ରୋଗ ଚିହ୍ନଟ ଓ ନିରୀକ୍ଷଣ ଉପକରଣ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରାୟ 43 ଟନ୍ର ବିଭିନ୍ନ ମେଡିକାଲ ସାମଗ୍ରୀ ପଠାଯାଇଛି। ପୂର୍ବରୁ ଗତ ମାସ 24 ତାରିଖରେ ଭାରତ ପ୍ରଥମ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଥିଲା। ସେହିପରି ଗତ ମାସ 29 ତାରିଖରେ ଭାରତ ଇବୋଲା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଯଥାସମ୍ଭବ ମେଡିକାଲ ସହାୟତା ଯୋଗାଇ ଦେବା ପାଇଁ କହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ପଲ୍ ମାସେଟାଲିଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜୟଶଙ୍କର ଉଲ୍ଲେଖ କରିଛନ୍ତି, ଏହି ସାକ୍ଷାତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଏମ୍ଏସ୍ଏମ୍ଇ, ଡିଜିଟାଲ୍ ଏବଂ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ବିଷୟରେ ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ମାସେଟାଲିଙ୍କ ପ୍ରତିବଦ୍ଧତାକୁ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ମଞ୍ଚରେ ବନ୍ଧୁତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ଉଭୟ ପକ୍ଷ ଆଲୋଚନା କାଳରେ ସହମତି ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ୍ ଖୋଲିବ ବୋଲି କୁହାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ୍ ଖୋଲା ରହିବ। ମୂଲ୍ୟାୟନ ହୋଇଥିବା ଉତ୍ତରପତ୍ରର ଯେଉଁମାନେ ସ୍କାନ୍ କପି ପାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ପୋର୍ଟାଲ୍ ବ୍ୟବହାର କରିପାରିବେ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ୍ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ସିବିଏସ୍ଇ ଅନୁଯାୟୀ ସ୍କାନ୍ କରାଯାଇଥିବା ଉତ୍ତର ଖାତାର ଯାଞ୍ଚ ପାଇଁ ପେପର ପିଛା 100 ଟଙ୍କା ଦେୟ ଧାର୍ଯ୍ୟ କରାଯାଇଛି। ସେହିପରି ପ୍ରତ୍ୟେକ ପ୍ରଶ୍ନର ଉତ୍ତରର ପୁନଃମୂଲ୍ୟାୟନ ପାଇଁ 25 ଟଙ୍କା ଦେବାକୁ ପଡ଼ିବ। ଅନ୍ଲାଇନ୍ ମାଧ୍ୟମରେ ଦେୟ ପ୍ରଦାନ କରାଯାଇପାରିବ। ତେବେ ପୋର୍ଟାଲ୍ ବ୍ୟବହାର କରିବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ସିବିଏସ୍ଇ ଦ୍ୱାରା ପ୍ରଦତ୍ତ ଭିଡ଼ିଓ ଦେଖିବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସନ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସନ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚିବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବା ବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ତେଲଙ୍ଗାନା ରାଜ୍ୟ ପ୍ରତିଷ୍ଠା ଦିବସରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ଅଧିବାସୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାବାସୀଙ୍କୁ ପରିଶ୍ରମୀ ବୋଲି ବର୍ଣ୍ଣନା କରିବା ସହ ବିଗତ ବର୍ଷଗୁଡ଼ିକରେ ଏହାର ଦ୍ରୁତ ବିକାଶ ହୋଇଥିବା କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ତେଲଙ୍ଗାନାର ସାଂସ୍କୃତିକ ଐତିହ୍ୟକୁ ପ୍ରଶଂସା କରି ସେଠାକାର ଲୋକମାନଙ୍କ ନବସୃଜନ ଏବଂ କଠିନ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲଙ୍ଗାନାର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ତେଲଙ୍ଗାନାର ବିକାଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ମ୍ୟାମାର ରାଷ୍ଟ୍ରପତି ୟୁ ମି ଅଙ୍ଗ୍ ଲାଇଙ୍ଗ୍ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ମହାରାଷ୍ଟ୍ର ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ଏବଂ ମନ୍ତ୍ରୀ ଜୟକୁମାର ରାୱଲ ମ୍ୟାମାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ସୂଚନା ଅନୁଯାୟୀ ରାଷ୍ଟ୍ରପତି ଲାଇଙ୍ଗ୍ ମୁମ୍ବାଇରେ ଆଜି ବ୍ୟବସାୟିକ ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସେ ମୁମ୍ବାଇର କେତେକ ପ୍ରମୁଖ ସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ମ୍ୟାମାର ରାଷ୍ଟ୍ରପତି ମହାରାଷ୍ଟ୍ର ଲୋକଭବନରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଶିକ୍ଷା ହେଉଛି ସଶକ୍ତିକରଣର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ। ସମାଜର ପ୍ରତ୍ୟେକ ବର୍ଗ ସାମାଜିକ, ଆର୍ଥିକ ଏବଂ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ସରକାରୀ ଛାତ୍ରବୃତ୍ତି ଯୋଜନା ମାଧ୍ୟମରେ ଉପଲବ୍ଧ ଉଚ୍ଚଶିକ୍ଷା ଏବଂ ନୂତନ ସୁଯୋଗ ଜନଜାତିଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ଦେଶରେ ପ୍ରତିଭାର ଅଭାବ ନାହିଁ, ତେବେ ଏହାକୁ ଚିହ୍ନଟ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଓଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ ହେଁ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓଁ କେ ସ୍ୱପ୍ନୋ କୋ ପଙ୍କ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓଁ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓଁ ନେ ବିଭିନ୍ନ କ୍ଷେତ୍ର ମେ ଉଚ୍ଚ ଶିକ୍ଷା ପ୍ରାପ୍ତ କି ହେ।
0: ସୁପ୍ରିମକୋର୍ଟର ପାଞ୍ଚ ଜଣ ନବନିଯୁକ୍ତ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୁପ୍ରିମକୋର୍ଟ କଲିଜିୟମର ସୁପାରିଶ ଆଧାରରେ କେନ୍ଦ୍ର ସରକାର ଏହି ବିଚାରପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ। ଶପଥ ଗ୍ରହଣ କରିଥିବା ବିଚାରପତିଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କ ସମେତ ଜଷ୍ଟିସ୍ ସିଲଗ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଏବଂ ଜଷ୍ଟିସ୍ ଅରୁଣ ପାଲ୍ଲି ପ୍ରମୁଖ ଅଛନ୍ତି। ଛାତ୍ରଛାତ୍ରୀଙ୍କ ଉତ୍ତର ଖାତାଗୁଡ଼ିକର ପୁନଃ ମୂଲ୍ୟାୟନ ସଂକ୍ରାନ୍ତ ପୋର୍ଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ କହିଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ ଖୋଲା ରହିବ। ସିବିଏସ୍ଇ ଦେଇଥିବା ସୂଚନା ଅନୁଯାୟୀ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଥିବା ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ ତଥା ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟା ସୁରକ୍ଷିତ ରଖିବା ପାଇଁ ଛାତ୍ରଛାତ୍ରୀଙ୍କ ଆଧାର କାର୍ଡ ଆବେଦନ ସମୟରେ ପୋର୍ଟାଲରେ ସଂଯୋଗ କରିବାକୁ ପଡ଼ିବ। ତେବେ ଆଧାର କାର୍ଡ ନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ବିବରଣୀ ପ୍ରଦାନ କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ପ୍ରତି ଉତ୍ତର ଖାତା ସ୍କାନ୍ କପି ପାଇଁ 100 ଟଙ୍କା ଲେଖାଏଁ ଏବଂ ପ୍ରତ୍ୟେକ ପ୍ରଶ୍ନ ପାଇଁ ମୂଲ୍ୟାଙ୍କନ ବାବଦରେ 25 ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ୟୁପିଆଇ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଏହି ଦେୟ ପ୍ରଦାନ କରାଯାଇପାରିବ। ମୂଲ୍ୟାଙ୍କିତ ଉତ୍ତର ଖାତାର ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ପ୍ରକ୍ରିୟା ସମ୍ପର୍କରେ ସିବିଏସ୍ଇ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏଥିପାଇଁ ଟ୍ୟୁଟୋରିଆଲ ଭିଡ଼ିଓକୁ ଦେଖିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। ରାଜ୍ୟରେ ବୃଦ୍ଧି ପାଇଲା ବସ୍ ଭଡ଼ା। ଆଜିଠାରୁ ବର୍ଦ୍ଧିତ ବସ୍ ଭଡ଼ା ଲାଗୁ ନେଇ ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ପଇସା ବୃଦ୍ଧି କରାଯାଇଛି। ସେହିପରି ଡିଲକ୍ସ ଏବଂ ଏସ୍ସି ଡିଲକ୍ସ କିଲୋମିଟର ପିଛା 4 ପଇସା ଲେଖାଏଁ ଓ ସୁପର ଡିଲକ୍ସ ବସ୍ ଭଡ଼ା 6 ପଇସା ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ 8 ବିଭାଗର 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଆସନ୍ତା 12 ତାରିଖରେ ରାଜ୍ୟରେ ବିଜେପି ସରକାରଙ୍କୁ 2 ବର୍ଷ ପୂରଣ ହେବାକୁ ଯାଉଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଏବଂ ସ୍ଥାନାନ୍ତର କୌଶଳ କ୍ଷେତ୍ରରେ ଓଡ଼ିଶାର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 19 ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ଯିବାର କାର୍ଯ୍ୟସୂଚୀ ରହିଛି ବୋଲି ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏ ସମ୍ପର୍କରେ ସୂଚନା ଦେଇ ସାଂସଦ ନବଚରଣ ମାଝୀ କହିଛନ୍ତି, ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ ନବନିର୍ମିତ ଷ୍ଟାଡିୟମ୍ର ଉଦ୍ଘାଟନୀ ସମାରୋହରେ ଯୋଗ

ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଶିଶୁମାନଙ୍କ ସାମଗ୍ରିକ ବିକାଶ ପାଇଁ ଜୀବନର ପ୍ରଥମ ହଜାରେ ଦିନର ଡିଜିଟାଲ ପୁସ୍ତକର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ପ୍ରତିଟି ସ୍ତର ଏବଂ ଶିଶୁଙ୍କ ଯତ୍ନ ସମ୍ପର୍କରେ ବୁଝାଇ ଦିଆଯାଇଛି। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ହିତାଧିକାରୀଙ୍କ ମଧ୍ୟରେ ଏହି ପୁସ୍ତକ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଏବଂ ସମସ୍ତ 30 ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ଜିନ୍ନତ ଆଜି 4 ଶାବକଙ୍କୁ ଜନ୍ମ ଦେଇଛି ବୋଲି ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ସଫଳତା କେବଳ ରାଜ୍ୟରେ ବ୍ୟାଘ୍ର ସଂଖ୍ୟାରେ ବୃଦ୍ଧି ସହିତ ଜୈବ ବିବିଧତାର ସୁରକ୍ଷା ଏବଂ ବନ୍ୟଜନ୍ତୁଙ୍କ ପାଇଁ ଏକ ନିରାପଦ ସୁଦୃଢ଼ ବାସସ୍ଥାନ ସୃଷ୍ଟି କରିବାରେ ପ୍ରଶାସନିକ ଦୃଷ୍ଟିକୋଣର ପ୍ରକୃଷ୍ଟ ନିଦର୍ଶନ। ମା ଏବଂ ଶାବକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଶିମିଳିପାଳର ଜୈବିକ ସନ୍ତୁଳନକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ରାଜ୍ୟର ବନ୍ୟପ୍ରାଣୀ ସଂରକ୍ଷଣ ଯୋଜନାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 2024 ନଭେମ୍ବର ମାସରେ ମହାରାଷ୍ଟ୍ରର ଟାଡୋବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଜିନ୍ନତକୁ ଶିମିଳିପାଳକୁ ସ୍ଥାନାନ୍ତର କରାଯାଇଥିଲା। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନବରଙ୍ଗପୁର ଜିଲ୍ଲାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରାରେ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଗୌରୀଶଙ୍କର ମାଝି, ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ। ପଦଯାତ୍ରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ଏକ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କାର୍ଯ୍ୟକ୍ରମରେ ଯୋଗଦେଇ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୌସୁମୀ ଅଗ୍ରସର ନେଇ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, କେରଳମ୍ ଏବଂ ତାମିଲନାଡୁର କିଛି ଅଂଶ ମୌସୁମୀ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଥିଲେ ମଧ୍ୟ ଗୁଳୁଗୁଳି ଜାରି ରହିଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ, ସଚେତନ ଏବଂ ସଶକ୍ତ କରିଥାଏ, କହିଲେ ରାଷ୍ଟ୍ରପତି। ଆଜିଠାରୁ କାର୍ଯ୍ୟକ୍ଷମ ହେଲା ସିବିଏସ୍ଇ ଉତ୍ତର ଖାତା ପୁନଃ ମୂଲ୍ୟାୟନ ପୋର୍ଟାଲ। ବିପର୍ଯ୍ୟୟ ପରିଚାଳନାକୁ ନେଇ ପୁରୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଗୁରୁବାର ସୁଦ୍ଧା କେରଳମ୍ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

0: এবং কোয়েম্পে যাই। সবুরি ভাষারে
1: কেবল আকাশবাণী।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଓମ୍ ଶାନ୍ତି ଓମ୍ କଥାଚିତ୍ରରୁ ଏହି ଗୀତଟି ଶୁଣନ୍ତୁ, କେକେଙ୍କ କଣ୍ଠରେ। ଗୀତ ରଚନା ବିଶାଲ, ସଙ୍ଗୀତ ବିଶାଲ ଏବଂ ଶେଖର।

ପରବର୍ତ୍ତୀ ଗୀତ କଥାଚିତ୍ର ଦମ୍ ଲଗାକେ ହେସା କଣ୍ଠ ଦେଇଛନ୍ତି ମନାଲି ଠାକୁର ଗୀତିକାର ବରୁଣ ଗ୍ରୋଭର ସଙ୍ଗୀତ ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଡ୍ରିମ୍ ଗାର୍ଲ କଥାଚିତ୍ରରୁ ଏହି ଗୀତଟି ଶୁଣନ୍ତୁ। ସବିର ଅହମ୍ମଦଙ୍କ ଗୀତ ରଚନାରୁ ସଙ୍କେତ ଦେଇଛନ୍ତି ମିଟ୍ ବ୍ରଦର୍ସ। କଣ୍ଠ ମିଟ୍ ବ୍ରଦର୍ସ, ଅଲତାମସ ଫରିଦି ଏବଂ ପଲକ ମୁଚ୍ଛଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣନ୍ତୁ ବିଭିନ୍ନ ଶୈଳୀର କିଷାନ ଗୀତ। ଏ ସମ୍ପର୍କରେ କହିଛନ୍ତି ଦୀନବନ୍ଧୁ ବାଗ। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମେ ଜୁହାର ହନେ ରଥାଲେ ଏଇ କାର୍ଯ୍ୟକ୍ରମ ବଦ ଏକଲାନ୍ତି ମୁଲି ମାଞ୍ଜିକିଛି ହଉଲାନ୍ତି ଭିନ୍ ଭିନ୍ ଆଲାରିନ୍ ଗୁଠି ଷ୍ଟୁଡ଼ିଓକେ ମେ ହାଲଦାମ ଆର୍ ବାରଲନାର ତାମେ କାଥାବନ୍ ତାମ ତେଙ୍ଗାଲନାର ଆରୁ ଇ କାର୍ଯ୍ୟକ୍ରମକେ ଅଣ୍ଟା ଉଦ୍ଦେଶ୍ୟ ଯେ ନାମେ ଯେନ୍ କୁଣା ସମ୍ପ୍ରଦାୟତ ଆତଲଦାତ ଆର୍ କି ଭାଷା ଦେଖାନେ ବାଛର ଆର୍ କି କାଥା ଦେଖାନେ ଆହୁରି ଫୈଲାର ନାମେ ହାଦୁ ବୁଚର ଏକାନେ ଇଦାନ ଫିର୍ ତେଙ୍ଗର ଆରୁ ଇ ଭାଷା ବନ ଏକାନେକିରି ନାମ ଫିର୍ ଆବରତ ଇଦାନ ଇକାରତ ନାମେ ଭବିଷ୍ୟତକେ ଲାଗାନ ଇଦାନ ବିଚାର କାମିକିରି ଏ କାର୍ଯ୍ୟକ୍ରମ ବଦ ଆରମ୍ଭ ମାଞ୍ଚିକିଛି ଏନ୍ଦିରକେ ଯଦି ନେଖେ ଭି ସମ୍ପ୍ରଦାୟରେ ଯଦି ନିଜର ଭାଷା ଆତିଲି ଆ ଭାଷା ଯଦି ମୁଞ୍ଜରାକେରା ହେଲେ ତାମେ ସଂସ୍କୃତି ମୁଞ୍ଜରକ ଯଦି ସଂସ୍କୃତି ମୁଞ୍ଜରାକେରା ହେଲେ ସମାଜକେ ସ୍ଥିତିବୋଧି ଆସାନ ମୁଜନାକାନ ଲେଖା ମାନିକି ସମାଜବୋଧି ଆସାନ ମାରାଇ ଯଦି ସମାଜ ମାରା ଚାହେଲେ ଆଲାର ଏକାନିକିରିର ତେଙ୍ଗନା କଥା ମାଞ୍ଜା ଯେ ସମାଜ ଆତିଲି ବୋଲିକିରି ନାମେ ପରିଚୟ ଆତିଲି ସମାଜ ରାନାଗେ ଲାଗାନ ସଂସ୍କୃତି ରାନାଦ ଜରୁରୀ ଦୁ ଆଉ ସଂସ୍କୃତିର ଯଦି ନାମ ଚିନ୍ତା କାମତ ହେଲେ ସଂସ୍କୃତି ବନ ବାଛାବା ଲାଗି ଲାଗାନ ଯଦି ନାମ ଚିନ୍ତା କାମତ ହେଲେ ଭାଷା ବନ ବାଛାବତ ହେଲେ ଯେ ସଂସ୍କୃତି ବାଛର ତା ଇଦାଦ ପୁଁ ପୁଁ ଗନ୍ଧନା ଲେଖା ଯେତେ ତେରା ଗନ୍ଥୁରିକିଛି ଆରୁ ଆତିଲି ଯେତେ ନାମ ଆନ୍ନୁ ସାମିଲ ମାଞ୍ଚକା ଦାତ ତା ହନେ ହେଇକିରି ନାମେ ଭାଷା ବଦ ଯେନ୍ ଆତିଲି ନାମେ ଭାଷାନୁ ନାମ କାଚେ ନେଖରାଲ ଦାତ ହେଲେ ନାମେ ଭାଷାନୁ ଭି ଭିନ୍ ଭିନ୍ ଗୀତୁ ଆତିଲି ନାମେ ଜୀବନଧାରା ମୁଲିନ୍ତି ଧୀରେ ଧୀରେ କିରି ବାଡ଼କା ମାନାଲ ଦାତ ଆରୁ ଫିର୍ ପାଚୁ ପାଚକି ମାନିକିରି ଫିର୍ ଏକାସ୍ତି ବାର୍ଚକା ଦାତ ଆସାନକି ଯେନ୍ ବୁଙ୍ଗାକାଲ ଦାତ ଇ ଭିତରେ ନାମ ଯେତ୍କି ଭି ନାମେ ସାମାଜିକ ଜୀବନଯାପନ ନାନାଲ ଦାତ ନାମେ ତିହାର ବାହାର ବାରାଲି କା ନାମେ ବେଞ୍ଜା ବାରାଲି କା ଷଠୀ ଉଠିଆଡ଼ି ବାରାଲି କା ଯେତ୍କି ଭି ନାମେ ପରମ୍ପରା ଆତିଲି ଏଦାନ ନାମ ମାନାଲ ଦାତ ଆନ୍ନୁ ନାମେ ବଡ଼େଟେ ଯୋଗଦାନ ଆତିଲି ଆର୍ ଯେତେ ରାସାନ ସାମିନ ମାନାଲ ଦାତ ନାମେ ଅଣ୍ଟା କଥା ଯେ ନାମ ବହୁତଟି ଖାଟ ଦାତ ନାଲ୍କୁ ନାନ୍ଦାତ ପରିଶ୍ରମ କେତେ ନା କେତେ ନାନ୍ଦାତ ହେଲେ ହୁ ହିସାବନୁ ନାମ ଚାହଦାତ ଯେ ନାମ ଭି ଘାଏ ଘାଏ ହନେ ଗୀତୁ ପାଡ଼ତନେ ନାଲତନେ ଆରୁ ନାମେ ଜିଆନୁ ନାମ ଭି ଖୁସି ବାସି ମାନତନେ ବୋଲିକିରି ତା ଇଦାଦ ଇଦିକେ ଲାଗା ନାମ ଭାବଦାତ ଯେ ନାମେ ଅଣ୍ଟା ନିଜର ନାଚ ଆତିଲି ନିଜର ଗୀତ ଆତିଲି ନିଜର ଅଣ୍ଟା ବାଜା ଆତିଲି ଆରୁ ନାମ ନାମେ ପର୍ବପର୍ବାଣୀ ନାମ ଯେତେ ନାମେ କୁଣା ସମ୍ପ୍ରଦାୟ ମିଶ୍ରିଦାତ ଆରୁ ଆଦାନ ପାଳନ କାମଦାତ କା ଆଦାନ ନାମ ଆନନ୍ଦ ଉତ୍ସବ କାମଦାତ ତା ହନେ ଏରଥାଲେ ନାମେ ଭିନ୍ ଭିନ୍ ଗୀତୁ ଆତିଲି ଆରୁ ଆ ଗୀତୁକେ ମିଆ ଜହକିରି ଆଲୋଚନା କାମାଗେ ଲାଗାନ ଇନ୍ନା ଅଣ୍ଟା ଆଜ୍ଞା ଘରିନ୍ ମେହକା ଦାମ ହେଲେ ଏନ୍ତା ଅନୁରୋଧ କାମ ଆଜ୍ଞା ଘରିନ୍ ଯେ ତାମ ନିଜର ପରିଚୟ ତେଙ୍ଗର ଆରୁ

0: ଇନ୍ମେ କୁଣା ଯେନ୍ ଗୀତୁ ଆତ୍ଲି ଏକାନେ ପ୍ରକାର ଗୀତୁ ଆତ୍ଲି ଏନ୍ଦିର ଏନ୍ଦିର ଗୀତୁ ଆତ୍ଲି ଇ ବାବଦନୁ ଟିକେ ତମେ ସେତିକି ମେହନତ ଆରୁ ବୁଝରତ୍। ଆଜ୍ଞା ଜୁହାର
1: ଜୁହାର।
0: ଏମିତି ପହିଲା ନିମାନ ଅନୁରୋଧ କାମ ଯେ ନିମେ ପରିଚୟ ଏବଂ ନିମ ନିଜେ ତେଙ୍ଗର ଟିକେ
1: ଏଙ୍ଗା ନାମେ ମନାଲି ଦୀନବନ୍ଧୁ ବାଗ ପାହାଡ଼ ମନାଲି ଡଙ୍ଗାଜୋଡ଼ ଆଉ ବ୍ଲକ ମନାଲି ବାମ୍ରା ଜିଲ୍ଲା ମନାଲି ସମ୍ବଲପୁର ଆଉ ଏମା ବାଂସ୍କି ନାମେ ମନାଲି ପଣ୍ଡ୍ରୁବାଗ।
0: ତା ନିମେ ପରିଚୟ ତ ଚିଚକାର ହେଲେ ନାମ ଯେନ୍ତାକି କୁଣା ଆଲାତ ନାମେ ଅନ୍ଟା ଭାଷା ଆତ୍ଲି ନାମ ନାମେ ଭାଷାନୁ କାଚ ନେଖରାଲ ଦାତ ଫସାଲ ଦାତ ଆରୁ ନାମେ ବି ଯେନ୍ତା ଗୀତୁ ଆତ୍ଲି ନାମେ ଅନ୍ଟା ନିଜର ପରିଚୟ ଆତ୍ଲି ଯେ ନାମ କୁଣାତ ବୋଲିକିରି ନାମ କୁଣାତ ଏକା ବାକେନ ବାଲଦାତ ଯେତେବେଲେ ନାମ କୁଣାତି ଫସାଲଦାତ ବୋଲିକିରି ନାମ କୁଣାତ ବୋଲିକିରି ବାଲଦାତ ମଲା ନିମ୍ ହି ଅଣ୍ଟା ଆଲାର ଆର୍ ଗଲ୍ଲା ସଣ୍ଟା ବି ଆଲାସ ଆସ ବି କୁର୍ତ୍ତା ପେଣ୍ଟ ଆତ୍କା ଦାସ ନାମ ହିଁ ଆତ୍କା ଦାତ ତା ନାମେ ସ୍ୱତନ୍ତ୍ର ପରିଚୟ ବଞ୍ଚା ଯେ ନାମେ ଭାଷାତ ନାମ ଯଦି କୁଣ୍ଠତି ତେଙ୍ଗାଲ ଦାତ ହେଲେ ନାମ କୁଣାତ ବୋଲିକିରି ଗଣରତ ଏକ ମଲା ତା ନାମେ ଏ କୁଣାର୍ଗେ ପରମ୍ପରାନୁ ଭିନ୍ ଭିନ୍ ପ୍ରକାର ଯେନ୍ ଗୀତୁ ଆତ୍ଲି ନିମ୍ତା ଏର୍କାଦାର ନିମେ ସାମିଆନୁ ଏକାନିକିରି ନାମେ ଏ କୁଣାର ଗୁଟି ଗୀତୁ ପାଡ଼ା ଲିଆର ଆର୍ ଏକାନି ନାଲା ଲିଆର ଆକୁ ତା ଧୀରେ ଧୀରେ ଟିକେ କମରା କେରା ଦିନ ହେଲେ ଭିଲ୍ ଆତ୍ଲି ବାତା ଆଲେ ନିମ୍ ଯେନ୍ ଏର୍କାଦାର ମୁଲିନ୍ତି ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତ୍ଲି ବୋଲିକିରି ଯଦି ଏମ୍ ମେନମ୍ ଏନ୍ଦିର ଏନ୍ଦିର ବର ଏନ୍ଦିର ଏନ୍ଦିର ଗୀତୁ ଗୁଠି ଆତ୍ଲି ଏକାନେ ଏକାନେ ପାଡ଼ନାର ଟିକେ ତେଙ୍ଗର ଆର୍ ପାଡ଼ର ବି
1: ହଁ ଆଗ୍ଲି ତା ପାସି ଗୁଠି ଆର୍ ଫାଗୁଣ ପୁନି ଭି ମନାଲେ ଆର୍ ବାକେ ଜାମାର ଠୁଡ଼ିଆର ଲିଆର କାଲୋ ସେ ନାଢ଼ା ସେ ଜାମାର ଏନ୍ ମେହା ଲିଆର ଆଉ ଜାମାର ସାଙ୍ଗେ ମାନେକିରି ହେଲ୍ ଡୋଲ୍ ଧରିକିରି ଜାମାରକେ ଚାଲିନୁ କୁଦା କୁଦା କରି ମାଦି ଭି କୁନି ତିରା ଲିଆର ଆମୁ ତୁନ୍ଦାକେ ତୁନ୍ଦାକରି ଭି ନାଲା ଲିଆର
0: ତ ହନେ ଯେନ୍ ନାଲନା ଗୀତ ଗୁଠି ଭିତରେ ଏନ୍ଦିର ଏନ୍ଦିର ଗୀତ ଆତ୍ଲି ପଦେ ଅଧେ ପାଡ଼ର ନେଲେ ନାମେ ମେନୁ ହେଲାର ଯେନ୍ ନାମେ କୁଣାର ଗୁଠି ମେନାଲା ଟିକେ ମେନର୍ ନେ।

ପ୍ରଚାର କଲୁ। କିସାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିସାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଆଜି ଏଥିରେ ଶୁଣିଲେ ବିଭିନ୍ନ ଶୈଳୀର କିସାନ ଗୀତ ସମ୍ପର୍କରେ। କହିଲେ ଦୀନବନ୍ଧୁ ବାଗ। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଅଲକା ୟାଗ୍ନିକ ଗାଇଥିବା ଏହି ଗୀତଟି ଦିଲକା ରିସ୍ତା କଥାଚିତ୍ରରୁ। ସମୀରଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତକାର ଜାଭେଦ ଅଖ୍ତାର, ସଙ୍ଗୀତକାର ଯତୀନ ଲଲିତ। କଥାଚିତ୍ରଟି ହେଲା ୟେସ୍ ବସ୍।

ଏଥର ଶୁଣନ୍ତୁ କଥାଚିତ୍ର ମେରେ ୟାର କି ସାଦି ହେ। କଣ୍ଠ ଦେଇଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଏବଂ ସୁଦେଶ। ଗୀତ ରଚନା ଜାଭେଦ ଅଖତର, ସଙ୍କେତ ନିର୍ଦ୍ଦେଶନା ଜିତ ପ୍ରୀତମ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତା ଆକାଶବାଣୀର ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ଧଡ଼କନ। ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନିକ। ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତ ରଚନା କରିଛନ୍ତି ସମୀର।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଳିତ, କଥାଚିତ୍ର କ୍ରାନ୍ତି।

0: ଏଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ଆଦିବାସୀ ଛାତ୍ରବୃତ୍ତି ଯୋଜନାର ହିତାଧିକାରୀମାନଙ୍କୁ ସମ୍ବୋଧିତ କରି କହିଲେ, ଭାରତନ ପ୍ରତିଭାର ଅଭାବ ନାଇଁନ, ଇତାର ବିକାଶ ଲାଗି ଉପଯୁକ୍ତ ମଞ୍ଚାନ ଚିହ୍ନଟ ସାଙ୍ଗେ ପୋଷଣ ଦେବାରଟା ହେଉଛେ ଗୁରୁତ୍ୱପୂର୍ଣ୍ଣ। ଭାରତର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଆଜି ସୁପ୍ରିମକୋର୍ଟର 5 ଜଣ ନୂଆ ବିଚାରପତିଙ୍କୁ କରାଲେ ଶପଥପାଠ। ଦେଶେ ଏପ୍ତକ୍ ଇବୋଲା ଜୀବାଣୁ ସଂକ୍ରମଣ ଜନିତ କେନ୍ସି ମାମଲାର ରିପୋର୍ଟ ନାହିଁ ହୋଇ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ତରଫୁ ଉତ୍ତର ଖାତାର ସ୍କାନ୍ କପି ଦେବାର ଆଉ ପୁନଃ ମୂଲ୍ୟାୟନ ଲାଗି ଆଇଷ୍ଠାନୁ ମୂଲ ହେଲା ପୋର୍ଟାଲ। ରାଜ୍ୟ ବଢ଼ିଲା ବସ୍ ଭଡ଼ା, ଆଇଷ୍ଠାନୁ ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ବଢ଼ିଛେ 2 ପଇସା। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆଇବାକାଲି ସଞ୍ଜେ ରାଜ୍ୟ କ୍ୟାବିନେଟ୍ର ବୈଠକ ହେବା ଅନୁଷ୍ଠିତ। ବୈଠକଟି 8 ବିଭାଗ 9 ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମଞ୍ଜୁରୀ ମିଳିବାର ରହିଛେ ସମ୍ଭାବନା। ଡାକ୍ତରୀ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ନିଟ୍ UG 2026ର ପୁନଃ ପରୀକ୍ଷା କମ୍ପ୍ୟୁଟର ଆଧାରିତ CBT ମୋଡ଼ଥି କରବାର ଲାଗି ଆବେଦନକେ ସୁପ୍ରିମକୋର୍ଟ ଗଲାକାଲି କରିଛନ୍ ଖାରଜ। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟର ଅତିଶୟ କମ୍ ଓଜନର ଶିଶୁ ଆଉ ପ୍ରାକ୍ ବିଦ୍ୟାଳୟର ଶିଶୁମାନଙ୍କ ଲାଗି ଦିଆ ହେଉଥିବା ସକାଳ ଜଳଖିଆର ମୂଲ୍ୟ ବଢ଼େଇକରି ବଛରକ 137,57,00,000 ଟଙ୍କାର ଅତିରିକ୍ତ ଖର୍ଚ୍ଚା ବ୍ୟବସ୍ଥାର କରିଛନ୍ ଶୁଭାରମ୍ଭ। ପୁରୀଠାରେ ଆଇବାକାଲିନୁ ମୂଲ ହେବାକେ ଯାଉଛି ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ। ପ୍ରତିରୋଧ ଆଉ ବୈଷୟିକ ଦିଗ୍ ପ୍ରତି ପ୍ରସଙ୍ଗକେ ନେଇକରି ସମ୍ମିଳନୀଥି ହେବା ଆଲୋଚନା। ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ବ୍ଲକ୍ନ ସଡ଼କ ଯୋଗାଯୋଗ ବରକସ କରବାରକେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଓ ବିଧାୟକ ଟଙ୍କଧର ତ୍ରିପାଠୀ 36 କୋଟି ଟଙ୍କା ଖର୍ଚ୍ଚାଥି ତିଆରି ହେବାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କରିଛନ୍ ଶିଳାନ୍ୟାସ। ମହିଳା T20 କ୍ରିକେଟ୍ଟି ଆଜି ସଞ୍ଜର 5:30 ଇଂଲଣ୍ଡର କୁପର ଆସୋସିଏଟ୍ସ କାଉଣ୍ଟିଂ ଗ୍ରାଉଣ୍ଡନ ଭାରତ ଆଉ ଇଂଲଣ୍ଡ ଭିତରେ 3 ନମ୍ବର ତଥା ଶେଷ T20 ଆନ୍ତର୍ଜାତିକ ମ୍ୟାଚ୍ ହେବା ଅନୁଷ୍ଠିତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫୁ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜିଲ୍ଲାକେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସତର୍କ ସୂଚନା ଜାରି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଆରଣ୍ୟକ। ମୂଳ ରଚନା ମନୋଜ ଦାସ, ବେତାର ରୂପାନ୍ତର ମନୁ ଦାସ, ପ୍ରଯୋଜନା ଗୁଣନିଧି ଛୋଟରାୟ। ଶୁଣନ୍ତୁ ନାଟକ ଆରଣ୍ୟକ।

0: ସବୁ ଠିକ ଅଛି ତ ସମଳ
1: ଆଜ୍ଞା
0: ଲିଷ୍ଟ ଅନୁସାରେ ଜିପିତରେ ଯାହା ଯାହା ରଖିବା କଥା ସବୁ ଠିକ ରଖା ହେଇଛି ତ
1: ହଁ ଆଜ୍ଞା
0: ଆରେ ନହେଲେ ଜିନିଷ ଗୁଡାକ ଆଉ ଥରେ ଚେକ୍ କରିନିଅ
1: ଆଜ୍ଞା
0: ହଁ ଦେଖିଲ ପାଞ୍ଚଟା ବନ୍ଧୁକ ଅଛି ନା ନାହିଁ
1: ଅଛି ଆଜ୍ଞା
0: ଆଉ କ୍ୟାଟରେଜ୍ ବକ୍ସ
1: ଆଜ୍ଞା
0: କୁଲ୍ ୱାଟର ବଟଲ
1: ଆଜ୍ଞା
0: ସାମ୍ପେନ୍ ସୋଡା ଆଇସ୍ ବକ୍ସ ମିକ୍ସଚର
1: ସବୁ ଅଛି ଆଜ୍ଞା
0: ଆଉ ଟର୍ଚ୍ଚ ଲାଇଟ୍
1: ଆଜ୍ଞା
0: ଡରି କ୍ୟାସେଟ୍ ରେକର୍ଡର
1: ଆଜ୍ଞା
2: ରାଜା ସାହେବଙ୍କୁ ଏଇ ଗ୍ରାଣ୍ଡ ପିକନିକ୍ ପାର୍ଟି ପାଇଁ ଧନ୍ୟବାଦ ଦେବା କଥା ନା କଣ କହୁଛନ୍ତି ମିସେସ୍ ମିଟି
3: ଧନ୍ୟବାଦ ତ ଦେବା କଥା ମିସେସ୍ ଚାକୁଡ଼ି ଗତାନୁଗତିକ ଧରାବନ୍ଧା ଜୀବନ ଭିତରେ ଦୂରେଇ ଯାଇ ଶାନ୍ତିର ନିଶ୍ୱାସ ଟିକିଏ ମାରିବା ପାଇଁ ଆମକୁ ସମୟ ମିଳିଛି ବ୍ରେକ୍ଫାଷ୍ଟ ଲଞ୍ଚ ଡିନର କ୍ଲବ୍ ହାଉସ୍ ବ୍ରିଜ୍ ସାମ୍ପେନ୍ କକ୍ଟେଲ ଓଃ ବିରକ୍ତିକର
2: କିନ୍ତୁ ରାଜା ସାହେବଙ୍କ ପାଇଁ ଏହାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ଅଛି
3: ତା ତ ସମସ୍ତଙ୍କୁ ଜଣା ପୁଅର ରାଜା ସାହେବ
2: ଗାଡ଼ି ଘୋଡ଼ା ବଙ୍ଗଳା ଅକଳନ ସମ୍ପତ୍ତି ଥାଇ ବି ଆଜି ତାଙ୍କ ପାଖରେ କିଛି ନାହିଁ
3: ଅକାଳରେ ଜରାଗ୍ରସ୍ତ
2: ଜୀବନୀ ଶକ୍ତିର ଅପଚୟ
3: ଯୌବନର ଅନର୍ଗଳ ବ୍ୟୟ
2: ଫଳାଫଳ ଦୁଃଖଦାୟକ
3: ନାରୀ ଦେହର ସ୍ପର୍ଶ ପାଇଁ ସାରା ଜୀବନ ବିକଳ
2: ଅଥଚ ହାତ ପାହାନ୍ତରେ ସୁନ୍ଦରୀ ତରୁଣୀଟିଏ ପାଇ ମଧ୍ୟ ଅପାରଗତାର ଅକ୍ଟୋପାସରେ ସେ କବଳିତ
3: ପାର୍ଟି କ୍ଲବ ପିକନିକ୍ ମାଧ୍ୟମରେ ହିଁ ସେ ଚାହାନ୍ତି କେବଳ ପ୍ରାପ୍ତ ବୟସ୍କ ନାରୀର ସାନ୍ନିଧ୍ୟ
2: ଆଉ ଅଧିକ ବା ସେ କଣ କରିପାରନ୍ତି ଶରୀର ଆଘ୍ରାଣ କରିବା ତାଙ୍କ ପାଇଁ ଏକମାତ୍ର ବିଳାସ
3: ଅପାରଗ
4: ଗପ ସପରେ ଆପଣ ବେଶ ମଜି ଯାଇଛନ୍ତି ଦେଖୁଛି ଆଶା କରୁଛି ଆମ ଦୁଇ ଜଣଙ୍କୁ ମଧ୍ୟ ସେଥିରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବେ
3: ୱେଲକମ୍
5: ବିଷୟଟା ବୋଧ ହୁଏ ଟିକେ ଗମ୍ଭୀର
3: ନୋ ନୋ ମିଷ୍ଟର ଚାକୁଡ଼ି ଆମେ କେବଳ ଆଜିର ଏଇ ପାର୍ଟି ସମ୍ବନ୍ଧରେ କଥାବାର୍ତ୍ତା ହେଉଥିଲୁ
5: ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି ନା କ'ଣ କହୁଛନ୍ତି ମିଷ୍ଟର ମିତି
4: ହଁ ହଁ ଏଇ ବୟସରେ ରାଜା ସାହେବ ଆଉ କ'ଣ ବା କରିପାରନ୍ତେ
5: ତଥାପି ତାଙ୍କୁ ଧନ୍ୟବାଦ ଦେବା କଥା ପିକନିକ୍ ଏବଂ ଶିକାରର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଛନ୍ତି ସମସ୍ତ ବ୍ୟବସ୍ଥା ମଧ୍ୟ ସେ ନିଜେ କରିଛନ୍ତି
4: କିନ୍ତୁ ଗୋଟାଏ କଥା ବୁଝିହେଲାନି ମିଷ୍ଟର ଚାକୁଡ଼ି
5: ମାନେ
4: ମାନେ ରାଜା ସାହେବଙ୍କ ପାଖରେ ଏତେ ଡ୍ରାଇଭର ଥାଉ ଥାଉ ସେ ଶ୍ୟାମଳକୁ କାହିଁକି ଚଏସ୍ କଲେ
3: ଲୋକଟାର ବଳିଷ୍ଠ ଚେହେରାକୁ ଦେଖିଲେ ଡ୍ରାଇଭର ବୋଲି କିନ୍ତୁ ମନେ ହୁଏ ନା
5: ସେଇଠି ତ ଅସଲ ସସ୍ପେନ୍ସ ରହିଛି ମିସେସ୍ ମିଟି
3: ସସ୍ପେନ୍ସ
4: ଶ୍ୟାମଳ ନାମ ଧରି ସେ ଯୁବକଟି କିଏ ଜାଣିଛ
3: କିଏ ହେଇପାରେ
4: ସେ ରାଜାଙ୍କ ଭାଇ
3: ଷ୍ଟ୍ରେଞ୍ଜ ଆପଣ ଏ କ'ଣ କହୁଛନ୍ତି
4: ହଁ ମିସେସ୍ ଚାକୁଡ଼ି ଏକଥା ନିରାଟ ସତ୍ୟ ମିଷ୍ଟର ଚାକୁଡ଼ିଙ୍କୁ ପଚାରୁନାହାନ୍ତି
3: ଏ କଥା କ'ଣ ସତ ଡାଲି
5: ମିଛର ପ୍ରଶ୍ନ ହିଁ ନାହିଁ
2: ଶ୍ୟାମଳ ଆମ ରାଜା ସାହେବଙ୍କ ଭାଇ ତାମାନେ ସ୍ୱର୍ଗତ ବୁଢା ରାଜାଙ୍କର ଅବୈଧ ସନ୍ତାନ
4: ସ୍ୱର୍ଗତ ବୁଢା ରାଜାଙ୍କର ଅନେକ ସ୍ୱୀକୃତି ପ୍ରାପ୍ତ ରକ୍ଷିତା ଥିଲେ ଆଉ ସେମାନଙ୍କର ସନ୍ତାନ ମଧ୍ୟ ଥିଲେ
5: କିନ୍ତୁ ସବୁଠାରୁ ଦୁଃଖର କଥା ହେଲା ଆସନ୍ନ ମୃତ୍ୟୁ ପୂର୍ବରୁ ସ୍ୱର୍ଗତ ରାଜା ତାଙ୍କର ସ୍ୱୀକୃତିପ୍ରାପ୍ତ ରକ୍ଷିତାମାନଙ୍କର ଦୀର୍ଘ ତାଲିକାଟିଏ ପ୍ରସ୍ତୁତ କରିଥିଲେ ସେଥିରେ ବିଚାରା ଶ୍ୟାମଳର ମାଆଙ୍କ ନାଁ ନଥିଲା
4: ଗୋଟିଏ ବୃନ୍ଦରେ ଦୁଇଟି ଫୁଲ ପରି ଆମ ରାଜା ସାହେବ ଆଉ ଆମ ଡ୍ରାଇଭର ଶ୍ୟାମଳ ରାଜା ସାହେବ ବସେରାର ଗୋଲାପ ପରି ସବୁବେଳେ ଲାଲ ଟଟ ହଉ ବିଚାରା ଶ୍ୟାମଳ ବାସ୍ନା ରହିଛି ସତ ହେଲେ ବଣମଲ୍ଲୀ ବଣରେ ଫୁଟି ବଣରେ ଝରିଯିବା ପରି ତାର ଧର୍ମ ଆଉ
3: ବିଚାରାକୁ ଭାଗ୍ୟ ଯାହା ଦରିଦ୍ର କରିଦେଲା
2: ଓ ମିସେସ୍ ମିଟିଙ୍କର ଖୁବ୍ ଦରଦ ଦେଖୁଛି
3: ସହାନୁଭୂତି ଦେଖେଇବା କିଛି ଅପରାଧ ନୁହେଁ ମିସେସ୍ ଚାକୁଡ଼ି
4: କିନ୍ତୁ ଅତି ସହାନୁଭୂତି ପ୍ରବଣ ହେବା
2: ରାଇଟ୍ ମିଷ୍ଟର ମିଟି ମୁଁ ଆପଣଙ୍କ ସହ ଏକମତ
3: ମିଷ୍ଟର ମିଟିଙ୍କ ସହ ଆପଣ ନିଶ୍ଚୟ ଏକମତ ହେବେ ମିସେସ୍ ଚାକୁଡ଼ି ତାହା ମୁଁ ଜାଣେ
4: କ'ଣ ମୁଁ କିଛି ଭୁଲ କହିଲି ମାନେ ତମେ କିଛି ଫିଲ୍ କରିନାହ ତ ଡାର୍ଲିଂ
3: ନା ନା ମୁଁ କାହିଁକି ଫିଲ୍ କରିବି
5: ତମେ କିନ୍ତୁ ଏକତରଫା ଭାବରେ ମିଷ୍ଟର ମିଟିଙ୍କୁ ସମର୍ଥନ କରିବାର ନଥିଲା
3: ସମର୍ଥନ କରିବିନି ମିଷ୍ଟର ମିଟିଙ୍କର ସମସ୍ତ କଥାବାର୍ତ୍ତା ମୋତେ ଖୁବ୍ ଯୁକ୍ତିଯୁକ୍ତ ମନେ ହୁଏ ଆଉ ଏଇଥିପାଇଁ ମୁଁ ତାଙ୍କୁ ପସନ୍ଦ କରେ ମଧ୍ୟ ସେମ୍ କ୍ୟାଟେଗୋରି
6: ହ୍ୟାଲୋ ଜେଣ୍ଟଲମ୍ୟାନ୍ କ'ଣ ଗପ ସପରେ ଖୁବ୍ ମଜି ଯାଇଛନ୍ତି ଦେଖୁଛି ଆରେ କମ୍ ଅନ୍ ଏଭ୍ରିଥିଙ୍ଗ୍ ଇଜ୍ ରେଡି
7: ଟାଇମ୍ ହେଇନି ଏପର୍ଯ୍ୟନ୍ତ
6: ହ୍ୱାଟ୍ ଟାଇମ୍ ହେଇନି ୱଣ୍ଡରଫୁଲ୍ ଆମେ ଏବେ ନ ବାହାରିଲେ ବଙ୍ଗଳାରେ ପହଞ୍ଚୁ ପହଞ୍ଚୁ ହୁଏତ ସନ୍ଧ୍ୟା ହେଇଯିବ ଶିକାର କରିବା କେତେବେଳେ ପୁଣି ଫିଷ୍ଟ କରିବା କେତେବେଳେ
5: ରାତି ହେଇଯାଉ ତାହେଲେ ହିଁ ତ ପିକନିକ୍ର ଅସଲ ମଜାଟା ଉପଭୋଗ କରିହେବ
6: ଏନି ପିକନିକ୍ ବୁଝିଲେ ଯେକୌଣସି ପିକନିକ୍ର ସ୍ୱତନ୍ତ୍ର ଆନନ୍ଦ ରହିଛି ଆପଣ ହୁଏତ ରାତ୍ରିଯାପନ କରନ୍ତୁ ବା ନ କରନ୍ତୁ, କଥା ହେଉଛି ଏହି ପିକନିକ୍ର ଏକ ସ୍ୱତନ୍ତ୍ର ପିକୁଲିଆରିଟି, ମାନେ ଶିକାର ପ୍ଲସ୍ ଭୋଜି। ରାତି ଶିକାର ହୁଏତ ଆମ ପାଇଁ କିଛି ନୁହେଁ, କିନ୍ତୁ ଦୁଇ ଜଣ ସୁନ୍ଦରୀ ନାରୀଙ୍କୁ ସାଙ୍ଗରେ ନେଇ
3: ରାଜା ସାହେବ,
5: ଆପଣ ଆଜିର ନାରୀ ସମାଜକୁ ତାହେଲେ ଚିହ୍ନି ନାହାନ୍ତି, ହାତରେ ବନ୍ଧୁକ ଦିଅନ୍ତୁ ଦେଖିବେ।
2: ରାଜା ସାହେବ ଆମକୁ ଇନସଲ୍ଟ କରୁଛନ୍ତି।
6: ମୁଁ ଦେଖୁଛି ବିୟୁଟି ଆଣ୍ଡ କନ୍ ଏକ ସମାନ୍ତରାଳ ସରଳ ରେଖାରେ।
7: ଆପଣମାନେ ଦୟାକରି ଟିକିଏ ପାଟି ବନ୍ଦ କରିବେ,
6: ମାନେ
7: ମାନେ ମୋର ସମୟ ହିଁ କହିବାର ଅନ୍ୟ ଉଦ୍ଦେଶ୍ୟ ଥିଲା।
5: ଅନ୍ୟ ଉଦ୍ଦେଶ୍ୟ?
7: ଶୁଭ କାର୍ଯ୍ୟରେ ବାହାରିଛୁ, ଗୋଟେ ସେଲିବ୍ରେସନ୍ ହେବା ନିହାତି ଦରକାର।
6: That's the right point. Come on, let us celebrate.
2: Three cheers for Raja Sahib.
6: Soda?
2: Hmm.
6: You gents?
7: Nyan.
5: Aaj hi bhalo din rao soda kai ki?
2: Pura ro.
6: ଆଜି ଦିନଟା ପାଇଁ ତାଙ୍କୁ ଖାଲି ଛାଡ଼ି ଦିଅନ୍ତୁ ନା ମିସେସ୍ ଚାକୁଡ଼ି, ଫ୍ରି ହେବାକୁ ଦିଅନ୍ତୁ।
2: ଆପଣ କ'ଣ ଭାବୁଛନ୍ତି ମୁଁ ତାଙ୍କୁ ସଦାବେଳେ କାନିରେ ବାନ୍ଧି ରଖିଛି? ଓ ନୋ ନୋ, ବିବାହ କଲେ ମଧ୍ୟ ଆମେ ଦୁହେଁ ପରସ୍ପର ଠାରୁ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନ। ମଣିଷର ତ ପୁଣି ଗୋଟେ ସ୍ୱାଧୀନ ମନ ଅଛି, ନା କ'ଣ କହୁଛନ୍ତି? ବିବାହର ମାନେ ନୁହେଁ ଯେ ଜଣେ ଜଣଙ୍କ ପାଖରେ ବନ୍ଧା ପଡ଼ିବ।
6: ରାଇଟ୍, ଆପଣ ଠିକ୍ କହିଛନ୍ତି,
3: ମୁଁ ମଧ୍ୟ ସେଥିରେ ଏକମତ।
6: ଓକେ, ଲେଟ୍ ଅସ୍ ସେଲିବ୍ରେଟ।
3: Cheers!
6: Cheers! Cheers!

0: ବାସ୍ ଏଥର ଉଠିବା ସମସ୍ତେ। କ'ଣ କହୁଛନ୍ତି ମିଷ୍ଟର ମିଠି, ଆପଣଙ୍କ ମନ ତୃପ୍ତ ହେଲା ତ?
1: ମିଷ୍ଟର ମିଠିକୁ କ'ଣ ପଚାରୁଛନ୍ତି ରାଜା ସାହେବ, ସେ ତ ନିଜେ ଜଣେ ଦିଲଖୁସ ଲୋକ।
0: ମୁଁ ମିଷ୍ଟର ମିଠିଙ୍କୁ କ'ଣ ଜାଣିବିନି। ହଉ ଚାଲନ୍ତୁ, ଶ୍ୟାମଳ
2: ଆଜ୍ଞା
0: ଗାଡ଼ି ଷ୍ଟାର୍ଟ କର।
2: ଆଜ୍ଞା।
0: ହଁ ଲେଡିଜ ମୋ ସାଙ୍ଗରେ ଆଗରେ ବସି ପଡ଼ିଲେ କେମିତି ହୁଅନ୍ତା?
1: ଓ ନୋ ନୋ ରାଜା ସାହେବ, ଆମେ ଦୁହେଁ ବରଂ ପଛରେ ଟିକେ ଖୋଲାରେ ବସିବାକୁ ଚାହୁଁ। ବରଂ ଆପଣମାନେ ସମସ୍ତେ ଆଗରେ ବସନ୍ତୁ।
0: ଓ ଗଡ୍, ହଉ ଠିକ୍ ଅଛି ଆସନ୍ତୁ।
3: ଏତେ ଗୁଡ଼ା ଜାଗା ଥାଉଥାଉ ଆଗରେ ଏମିତି ଜାକି ଜୁକି ହିଁ ବସିବା କାହିଁକି? ବରଂ ରାଜା ସାହେବ ଆଉ ମିଷ୍ଟର ଚାକୁଡ଼ି ଆଗରେ ବସନ୍ତୁ, ମୁଁ ପଛରେ
0: ବସିବି। କମ୍ ଅନ୍ ମ୍ୟାନ୍, ହେଇଯିବ।
3: ଜାଗା ଥାଉଥାଉ ଏମିତି ଜାକି ଜୁକି ହିଁ କାହିଁକି ବସିବା କହିଲେ?
2: ସେ ତାହେଲେ ପଛରେ ବସନ୍ତୁ।
0: ହଉ ଠିକ୍ ଅଛି
1: ଆସ ମିଷ୍ଟର ମିଠି, ଏଇଠିକି ମୋ ପାଖକୁ ଚାଲି ଆସନ୍ତୁ। ସେଠି ପିଠି ପଟର ଗଦିଟା ନାହିଁ, ଆପଣଙ୍କୁ କଷ୍ଟ ହେବ।
3: ଠିକ୍ କହିଛନ୍ତି, ଠିକ୍ କହିଛନ୍ତି, କରେକ୍ଟ। ଆପଣଙ୍କ ପାଖରେ ବସିବାଟା ଭଲ ହେବ।
2: ରାଜା ସାହେବ, ବନ୍ଧୁକ ସାଙ୍ଗରେ ଗୁଳିଗୁଳା ଧରିକି ଆସିଛନ୍ତି ତ?
0: ଗୁଳି ଆସିବନି, କି କଥା କହୁଛନ୍ତି ଆପଣ?
2: ନାଇଁ, ଯଦି ବାଟରେ ହଠାତ୍ କୌଣସି ବାଘ ସହ ମୁହାଁମୁହିଁ ହେଇଯାଏ ଏବଂ ଆମ ହାତରେ ବିନା ଗୁଳି ଭରା ବନ୍ଧୁକ ଥାଏ, ତେବେ ଅବସ୍ଥା ଅସମ୍ଭାଳ ହେଇଯିବ।
0: ଆପଣ ପ୍ରକୃତରେ ବଡ ମଜାଳିଆ ଲୋକ,
2: ଜୀବନରେ ଆଉ କ'ଣ ଦରକାର କହୁନାହାନ୍ତି?
0: ରାଇଟ, ୟୁ ଆର୍ ଭେରି ରାଇଟ।
2: ସେଇଥିପାଇଁ ବୁଝିଲ ରାଜା ସାହେବ, ମୁଁ ଜୀବନକୁ ସମସ୍ତ ପ୍ରକାର ବନ୍ଧନ ଭିତରୁ ମୁକ୍ତ ରଖିଛି। ମୋ ମତରେ ଏ ମ୍ୟାନ୍ ସୁଡ୍ ବି ଫ୍ରି ଫ୍ରମ୍ ଅଲ୍ ବଣ୍ଡେଜ୍। ଆଦିମ ମଣିଷ ଯେମିତି ଦିନେ ମନ ଇଚ୍ଛା ବୁଲୁଥିଲା, ଖାଉଥିଲା, ସ୍ୱାଧୀନତା ଉପଭୋଗ କରୁଥିଲା, ବର୍ତ୍ତମାନ ମଧ୍ୟ ସେମିତି ରହିବା ଦରକାର।
0: ତା ବୋଲି ସେ କ'ଣ ବିବାହ କରିବନି? ନିଜର ପୁତ୍ର କନ୍ୟାଙ୍କୁ ସୁଶିକ୍ଷା ପ୍ରଦାନ କରିବନି?
2: କିଏ ମନା କଲା? ସେ ନିଜର କର୍ତ୍ତବ୍ୟ କରୁ, କିନ୍ତୁ ତା ଭିତରେ ଆବଦ୍ଧ ହେଇ ନଯାଉ। ସ୍ୱାମୀ ହିସାବରେ, ପିତା ହିସାବରେ, ଭ୍ରାତା କିମ୍ବା ପୁତ୍ର ହିସାବରେ ଦାୟିତ୍ୱ କରିବା ସହ ନିଜ ଇଚ୍ଛା, ନିଜ ମର୍ଯ୍ୟାଦାକୁ ମଧ୍ୟ ଯେମିତି ବଞ୍ଚେଇବ।
0: ୱଣ୍ଡରଫୁଲ, ୱଣ୍ଡରଫୁଲ, ବାଃ ସୁନ୍ଦର ଫିଲୋସଫି।
2: ଆପଣ ମିସେସ୍ ଚାକୁଡ଼ିଙ୍କୁ ପଚାରନ୍ତୁ, ମୁଁ ତାଙ୍କୁ ସବୁ ପ୍ରକାର ସ୍ୱାଧୀନତା ଦେଇଛି। ଆମ ରାଇଟ୍ ଡାର୍ଲିଂ,
1: ରାଇଟ୍?
0: କ'ଣ ହେଲା ମାଇ ଡିଅର?
1: ଆହା, ପ୍ରଜାପତିଟା ହଠାତ୍ କେମିତି ଜିପ୍ ତଳକୁ ଚାଲି ଆସିଲା, ସିଏ କ'ଣ ଆଉ ଥିବ?
2: ସେ ଏମିତି ହେଲେ ଚଳିବ, ଚାଇଲ୍ଡିଶ।
1: ମିଟି ସାହେବଙ୍କ ଭଳି ସ୍ୱାମୀ ତୁଳନାରେ ମିସେସ୍ ମିଟି ଟିକେ ମାତ୍ରାଧିକ କୋମଳ।
0: ବାଃ ସୁନ୍ଦର,
3: ସୁନ୍ଦର,
0: ହଁ ମିସେସ୍ ଚାକୁଡ଼ିଙ୍କର ଉଚ୍ଚାରଣ କରିବାର ଢଙ୍ଗ, ଉଚ୍ଚାରଣ କରିବା ସମୟରେ ଗୋଟିଏ ଆଖି ବନ୍ଦ ହେଇଯିବାର ମୁଦ୍ରା, ବାଃ ଚମତ୍କାର। ମୁଁ ଯଦି କବିଟିଏ ହେଇଥାନ୍ତି ତାହେଲେ ହୁଏତ କହିଥାନ୍ତି ମିସେସ୍ ଚାକୁଡ଼ିଙ୍କର ଏଇ ମୁଦ୍ରାରୁ ଯେମିତି ଏକ ଅଦୃଶ୍ୟ ହଳାହଳର ତରଙ୍ଗ ସୃଷ୍ଟି ହେଉଛି, ଆଉ ସେଇ ତରଙ୍ଗ ଭିତରେ ସମସ୍ତେ ଆମେ ବୁଡ଼ି ଯାଉଛେ। କଣ ମୁଁ ଠିକ କହିଲି ନା ମିସ୍ ମିଟି
3: ସାହେବ? ଆପଣଙ୍କର ତାରିଫ ଜବାବ ନାହିଁ,
4: ୱଣ୍ଡରଫୁଲ, ୱଣ୍ଡରଫୁଲ।
3: ତେବେ ଅସଲ କଥା ହେଉଛି ରାଜା ସାହେବ, ଏଇ ନାରୀ ସୁଲଭ କୋମଳତା ଚିଜ୍ଟା ମୋ ପାଇଁ ବଡ଼ ରହସ୍ୟମୟ। ମୁଁ କିଛି ବୁଝେ ନା, ବୁଝିଲେ ବୁଝିଲେ ରାଜା ସାହେବ, ମୁଁ କିଛି ବୁଝେ ନା। ତେବେ ମିସେସ୍ ମିଟିଙ୍କ ପାଖରେ ଏମିତି ଖାସ୍ କିଛି ଗୋଟାଏ ଅଛି ଯାହାକୁ ମୁଁ ଭୟଙ୍କର ଭାବରେ ଭଲ ପାଏ, ଭୟଙ୍କର ଭାବରେ।
0: ଆରେ ଗାଡ଼ି ରଖ ଶ୍ୟାମଳ, ଗାଡ଼ି ରଖ, ସମସ୍ତେ ବନ୍ଧୁକ ଧରି ଆସନ୍ତୁ
1: ମୋ ପାଇଁ
4: ବନ୍ଧୁକ ପାଞ୍ଚଟା ଆମେ ଛଅ ଜଣ କେମିତି ହବ ତମେ ଖାଲି ସେମିତି ଆସ
0: ଏଇ ପତ୍ର ଭାଗ ଦେଇ ସେ ଖୋଲା ପଡ଼ିଆକୁ ଯାଆନ୍ତୁ ଦେଖିଲେ
5: କି ସୁନ୍ଦର ହରିଣଟା
1: ତା ଦେହଟା କି ସୁନ୍ଦର ଚିକ୍ ଚିକ୍ କରୁଛି
4: କଳା ମେଘ ଦେହରେ ଝଲକାଏ ବିଦ୍ୟୁତ ଭଳି ଏଇ ଜଙ୍ଗଲର ଗାଢ ନୀଳ ରଙ୍ଗ ଭିତରେ ତା ଦେହଟା ଚକ୍ ଚକ୍ କରୁଛି
0: ଦେଖନ୍ତୁ ଅକଥାବାର୍ତ୍ତା କରି କିଛି ଲାଭ ନାହିଁ ହରିଣ ପାଇଁ ତିନି ଦିଗରୁ ବାଟ ବନ୍ଦ ସେପଟରେ ଖାଲି ଉଚ୍ଚ ପଥର ଆମେ ଯେଉଁପଟରେ ଠିଆ ହେଇଛୁ କେବଳ ଏଇପଟ ହିଁ ତା'ର ଯିବାର ରାସ୍ତା ଏଣୁ ସମସ୍ତେ ନିଜ ନିଜର ପୋଜିସନରେ ରହିଯାଆନ୍ତୁ ଯାହାର ବନ୍ଧୁକ ରେଞ୍ଜ ଭିତରେ ହରିଣଟା ଆସିବ ସେ ହିଁ ଫାୟାର କରିବ ଓକେ
5: ରାଇଟ୍
0: ହରିଣ ବୋଧେ ଆମରି ଆସି ଅଶବ୍ଦ ବାରିପାରିଛେ ଏଇ କାନ ଟିକେ ଏପଟ ସେପଟ ଯାଉଛେ ଆରେ ମୋ ପଟକୁ ଆ ମିସେସ୍ ମିଟି ଆଉ ମିସେସ୍ ଚାକୁଣୀଙ୍କ ଦିଲକୋଶ କରେଇବି ନା ମୋ ବନ୍ଧୁଙ୍କର ରେଞ୍ଜ ଭିତରକୁ ଆସୁନାହିଁ
5: ହରିଣଟା କ'ଣ ସେ ଦିଗକୁ ମୁହିଲା ଥରେ ରେଞ୍ଜ ଭିତରକୁ ଆସିଗଲେ ମୋର ଲକ୍ଷ୍ୟ ଯେ କିଭଳି ଅଭିଜ୍ଞ ତାହା ମିସେସ୍ ଚାକୁଣୀଙ୍କୁ ଦେଖେ

0: ଆପଣ ମାନେ ସିଗାରେଟାକୁ ଆଣୁନାହାନ୍ତି କାହିଁକି? ରାତି ଯେ ଅନେକ ହେଲା,
1: ଆପଣ ମାନେ ଜମା ବ୍ୟସ୍ତ ହୁଅନ୍ତୁନି ରାଜା ସାହେବ। ଯୋଉ ଚୋରି ସବୁ କାମ ହବ ରାଜା ସାହେବ, ସବୁ ଠିକ ହବ। ଆପଣ ବ୍ୟସ୍ତ ହୁଅନ୍ତୁନି ରାଜା ସାହେବ। ଏ ମିଷ୍ଟର ଚାକୁଡ଼ି, ମିଷ୍ଟର ଚାକୁଡ଼ି, ଚାଲ ସିଗାର ଆଣିବା ଚାଲ।
2: ଏତେ ସୁନ୍ଦର ନାଚ ଜଣା ଅଛି, ମୁଁ ତ କାହିଁ ଜାଣିନଥିଲି।
3: ଆଜି ଆମେ ସମସ୍ତେ ଫେରିଯିବା ହଜାର ହଜାର ବର୍ଷ ତଳକୁ, ଯେଉଁଠି ପଶୁ ଆଉ ମଣିଷ ଭିତରେ ଦିନେ ଯେମିତି କିଛି ଫରକ ନଥିଲା।
0: ଓକେ ଓକେ ଓକେ, ଆପଣ ମାନେ ସମସ୍ତେ ନାଚ ଉପଭୋଗ କରନ୍ତୁ, ମୁଁ ଯାଇ ଶିକାରଟାକୁ ଆଣେ। ଓକେ
3: ଚାଲନ୍ତୁ ଚାଲନ୍ତୁ, ମୁଁ ମଧ୍ୟ ଆପଣଙ୍କୁ ସେଥିରେ ସାହାଯ୍ୟ କରିବି। ହଁ ଚାଲନ୍ତୁ।
4: କମନ୍ ଲେଡ଼ିଜ୍, କମନ୍, ମୋ ସାଙ୍ଗରେ ନାଚିବାକୁ ଚେଷ୍ଟା କର। କମନ୍।

0: କାଲି ରାତି ଗତକାଲି ରାତିର ସୁଖ ଅନୁଭୂତି ଗୁଡ଼ାକ ୱଣ୍ଡରଫୁଲ୍ ନିଆଁ ଚାରିପଟରେ ଗପସପ ଡ୍ରିଙ୍କସ୍ ରାଜା ସାହେବଙ୍କର ନୃତ୍ୟ ତାପରେ କିଏ ଖଟ୍ ଖଟ୍ କରୁଛି ଚୌକିଦାର ହବ ବୋଧହୁଏ
1: କିଏ ଚୌକିଦାର
2: ଆଜ୍ଞା
1: ତମେ ଯାଅ ଚା ପ୍ରସ୍ତୁତ କର ଆମେ ଆସୁଛୁ
0: ରାଜା ସାହେବଙ୍କର ସେଇ ନୃତ୍ୟ ପରେ ପରେ ବାରହାଟାକୁ ପୋଡ଼ି ବାର୍ଥଡେ କେକ୍ ପରି ଛୁରୀରେ ଚେକା ଚେକା କରି କାଟି ପାଟିରେ ପକାଇବା କି ରୋମାଞ୍ଚକର ଅନୁଭୂତି ଜୀବନରେ ଆଉ ଅଧିକ ସୁଖ ୟାଠାରୁ ବୋଲି କ'ଣ ହେଇପାରେ
3: ଡାର୍ଲିଂ ଗୁଡ୍ ମର୍ଣ୍ଣିଂ
1: ମର୍ଣ୍ଣିଂ ଉଠିବା ହଉ
3: କ'ଣ ସକାଳ ହେଲାଣି
1: ହଁ ଅନେକ ବେଳ ହେଲାଣି
3: ଡେରି ହେଇଗଲା ମିଷ୍ଟର ମିଟି କୁଆଡ଼େ ଗଲେ ହେଇତ ମିଷ୍ଟର ମିଟି ମିଷ୍ଟର ମିଟି ଉଠନ୍ତୁ
4: କ'ଣ କହିଲେ
3: ଉଠନ୍ତୁ ସକାଳ ହେଲାଣି
4: ଓହୋ ସକାଳ ହେଲାଣି ଗୁଡ୍ ମର୍ଣ୍ଣିଂ ମିସେସ୍ ଚାକୋଡ଼ି ମିସେସ୍ ଚାକୋଡ଼ି ମିସେସ୍ ଚାକୋଡ଼ି ଉଠନ୍ତୁ ମିସେସ୍ ଚାକୋଡ଼ି ସକାଳ ହେଲାଣି
3: ମିଷ୍ଟର ଚାକୋଡ଼ି କାହାନ୍ତି
1: ଦେଖୁନାହାନ୍ତି ସେହି କୋଣରେ ବସି ବସି ଢଳି ପଡ଼ିଛନ୍ତି
3: କ'ଣ ବୁଦ୍ଧ ଦେବଙ୍କର ଇଏ ଏକ ଅଭିନବ ମୁଦ୍ରା ମିଷ୍ଟର ଚାକୋଡ଼ି ମିଷ୍ଟର ଚାକୋଡ଼ି ମିଷ୍ଟର ଚାକୋଡ଼ି ଆରେ ଭୟ କରନ୍ତୁନି ସକାଳ ହେଲାଣି ଉଠିବା ହଉ
2: ସକାଳ ହେଇଗଲା
1: ଶୀଘ୍ର ରେଡ଼ି ହୁଅନ୍ତୁ ଫେରିବାକୁ ପଡ଼ିବ ଯେ
2: ହଁ ଖୁବ୍ ଡେରି ହେଇଗଲାଣି
3: ବ୍ୟସ୍ତ ହୁଅନ୍ତୁନି ଫେରିବା ତ ସମସ୍ତେ କିନ୍ତୁ ଶ୍ୟାମଳ
1: ଶ୍ୟାମଳ ଶ୍ୟାମଳ
4: ଶ୍ୟାମଳ
1: ଶ୍ୟାମଳ
2: ହଁ ତ କାଲି ରାତିଠୁ
1: ସେ କୋଠରୀ ଭିତରେ
3: ମୁଁ ଦେଖେ ସେ ବଜାତ କ'ଣ କରୁଛି
1: ନା
4: ନା
1: ନା
3: କ'ଣ ହେଲା
1: ନାଇଁ ମାନେ ମୋତେ ମୋତେ ଖୁବ୍ ଭୟ ଲାଗୁଛି ରାଜା ସାହେବ
3: ଭୟ ଲାଗୁଛି କିନ୍ତୁ କାହିଁକି
1: ସେ ସେ କୋଠରୀ ଆଡ଼କୁ ଯାଆନି
3: ଡାର୍ଲିଂ କ'ଣ ଭୟ କରୁଛ ହଁ ସେ କିଛି କରିପାରିବନି
1: କିଛି କରିବ ନାହିଁ ଜାଣି କିନ୍ତୁ
3: କିନ୍ତୁ
1: କିନ୍ତୁ
2: କିନ୍ତୁ କାହିଁକି
1: ସମସ୍ତେ ଭଲ କରି ମନେ ପକାନ୍ତୁ କାଲି ରାତିରେ ଆମେ ସତରେ କ'ଣ ବାରହାଟାକୁ ପୋଡ଼ି ଖାଇଛେ ଏଥିରେ ସନ୍ଦେହ କରିବାର କ'ଣ ଅଛି
4: ସନ୍ଦେହ
2: ମୁଁ ଜୋର ଦେଇ କହିପାରେ ଆମେ ବାରହାଟାକୁ ପୋଡ଼ି ଖାଇଛେ
3: ଓହ ମୁଁ କିନ୍ତୁ କିଛି ଭାବିପାରୁନି
1: ବାରା ଶ୍ୟାମଳ ଗୋଟାଏ ରୁମ୍ରେ
2: ନିଶାରେ ଷ୍ଟୋର ରୁମ୍ ଭିତରୁ
4: ଗୋଟାଏ ଜୀବକୁ ଟାଣି ଆଣି ଅଗ୍ନିକୁଣ୍ଡରେ ଆମେ ନିକ୍ଷେପ କରିଥିଲେ
3: ତାପରେ
1: ତାପରେ
2: ତାପରେ
4: ତାକୁ ଟିକେ ଟିକେ କାଟି
1: କି ଭୟଙ୍କର
3: ତାହେଲେ କିଚେନ୍ ଗାର୍ଡେନକୁ ଚାଲନ୍ତୁ ଯିବା ସେଇଠି ଯେଉଁଠି ଆମେ ଗତକାଲି ରାତିରେ ସମସ୍ତେ ମିଶି ଖାଇଥିଲେ ସେଠି ନିଶ୍ଚୟ ବାହାର ବହୁ ଅଂଶ ଏବେ ବି ଏଠି ସେଠି ପଡ଼ିଥିବ
1: ନା ନା ନା ନା ନା ନା ନା ନା ମିସେସ୍ ମିଟି ଠିକ୍ କହିଛନ୍ତି ହଁ ସେଠି ଯାହା ପଡ଼ିଥିବ ତାହା ଯଦି ବାରା ରହିନଥିବ
3: ଓ ମାଇ ଗଡ୍ ତାହେଲେ କ'ଣ ଆମେ ବାରା ବଦଳରେ ଶ୍ୟାମଳକୁ କେଡ଼େ ଅଦ୍ଭୁତ ତୁମର କଳ୍ପନା ମିସେସ୍ ମେଟେ। ଯାହା ହେଉନା କାହିଁକି ତମେ ଆମ ରକ୍ତକୁ ଶୀତଳ କରିଦେଲ। ତମେ ବାସ୍ତବିକ ଅଦ୍ଭୁତ। ତଥାପି ଆପଣମାନେ କିଛି ବ୍ୟସ୍ତ ହୁଅନ୍ତୁନି। ମୁଁ ଅବଶ୍ୟ ମୋର ଚୌକିଦାରକୁ ଆସିବା ବେଳେ ନିର୍ଦ୍ଦେଶ ଦେଇ ଆସିଛି, ଯଦି ଆମେ ନିଶାଗ୍ରସ୍ତ ଅବସ୍ଥାରେ ଦୈବାତ କିଛି ଭୁଲ କରିଦେଇଥିବା ତେବେ ସେ କିଛି ଜଣା ନ ପଡ଼ିବା ପରି ଉପଯୁକ୍ତ ବ୍ୟବସ୍ଥା କରିବ। କିନ୍ତୁ ମୋର ତିଳେ ବି ସନ୍ଦେହ ନାହିଁ ଯେ ମିସେସ୍ ମିଟିଙ୍କର ଆଶଙ୍କା ଭୂତ ଭଳି ଅଳିକ।
2: ସେଥିରେ ସନ୍ଦେହ ନାହିଁ, କିନ୍ତୁ କୋଠରୀ ନ ଫିଟେଇବା କିମ୍ବା କିଚେନ୍ ଗାର୍ଡେନ୍ ଭିତରକୁ ନ ଯିବା ଆମର ମୂଢ଼ତା ଛଡ଼ା ଆଉ କିଛି ନୁହଁ।
1: ମିଷ୍ଟର ମିଟି, ଆପଣ ଷ୍ଟିଅରିଂ ଧରିଛନ୍ତି, ଆଗକୁ ଲକ୍ଷ୍ୟ ରଖିଥାନ୍ତୁ।
4: ଠିକ ଅଛି ମିସେସ୍ ଚାକୋଡ଼ି।
3: ଅବଶ୍ୟ ଭୂତ ଯେ ଅଳିକ ସେ ବିଷୟରେ ମୁଁ ନିଃସନ୍ଦେହ ନୁହେଁ। ସେଇ ନିର୍ଜନ ବଙ୍ଗଳାରେ କେତୋଟି ଭୂତପ୍ରେତ ଅଛନ୍ତି ବୋଲି ଆଗରୁ ମୁଁ ଶୁଣିଛି। ସେମାନେ ଅନେକ କିସମର ବିଭ୍ରାଟ କରନ୍ତି। ହୁଏତ ସେଇମାନେ ହିଁ ଆମ କଳ୍ପନାକୁ ନେଇ ଖେଳ ଖେଳି ଆମକୁ କଥା ବନେଇ ଛାଡ଼ିଦେଲେ।
4: ବାରା ଶ୍ୟାମଳ।

ପ୍ରଚାର କଲୁ ନାଟକ ଆରଣ୍ୟକ ମୂଳ ରଚନା କରିଥିଲେ ମନୋଜ ଦାସ ବେତାର ରୂପାନ୍ତର ମନୁ ଦାସ ପ୍ରଯୋଜନା ଗୁଣନିଧି ଛୋଟରାୟ ସହଯୋଗିତା କରିଥିଲେ ଉଦୟ ଶଙ୍କର ଜାନି ନାଟକରେ ବିଭିନ୍ନ ଭୂମିକାରେ ଥିଲେ ରାଜା ସାହେବ ରଜନୀକାନ୍ତ ମହାନ୍ତି ମିଷ୍ଟର ମିଟି ଅଶୋକ ମିଶ୍ର ମିଷ୍ଟର ଚାକୋରି ମୁରଲୀଧର ଖଟୁଆ ଶ୍ୟାମଳ ବିଷ୍ଣୁପ୍ରସାଦ ପଟ୍ଟନାୟକ ଚୌକିଦାର ହିନ୍ଦୁରାମ ମୁଣ୍ଡା ମିସେସ୍ ମିଟି ମୀନାକ୍ଷୀ ପାତ୍ର ଏବଂ ମିସେସ୍ ଚାକୋରି ପ୍ରେମଲତା ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଇଁ ଶମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀଠାରେ ଛାତ୍ର ବୃତ୍ତି ଯୋଜନାର ଜନଜାତି ହିତାଧିକାରୀଙ୍କୁ ସମ୍ବୋଧନ କରିକିରି କହିଲେ, ଶିକ୍ଷା ହେଉଛି ସଶକ୍ତିକରଣର ଗୋଟିଏ ଶକ୍ତିଶାଳୀ ମାଧ୍ୟମ। ସୁପ୍ରିମକୋର୍ଟର 5 ଜଣ ନୂଆ ନିଯୁକ୍ତ ବିଚାରପତିଙ୍କୁ ଆଜି ଶପଥ ଗ୍ରହଣ କରାଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ ବୈଠକ ଆଇବା କାଲିନୁ ହେବା ମୂଲ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦେ ସମ୍ମିଳନୀଥି ହେବା ଆଲୋଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା 19 ତାରିଖ ଆସିବେ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 20 ତାରିଖ ଓଡ଼ିଶା ଗସ୍ତରେ ଆସିକରି ରାଷ୍ଟ୍ରପତିଙ୍କ ସାଙ୍ଗେ ରାଇରଙ୍ଗପୁରଠାରେ ନୂଆ ତିଆରା ହୋଇଥିବା ଷ୍ଟାଡିୟମ୍ର କରିବେ ଶୁଭ ଉଦ୍ଘାଟନ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆଇବା କାଲି ରାଜ୍ୟ କ୍ୟାବିନେଟ୍ର ବୈଠକଟି 8ଟା ବିଭାଗ 9ଟା ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକେ ମଞ୍ଜୁରୀ ମିଳିବାର ସମ୍ଭାବନା ବାବଦେ ଜଣାଇଛନ୍ ଆମର ସମ୍ବାଦଦାତା। ସିବିଏସ୍ଇ ତରଫୁ ଆଇବା 6 ତାରିଖ ତକ ଛାତ୍ରଛାତ୍ରୀମାନଙ୍କର ଉତ୍ତର ଖାତାମାନଙ୍କର ପୁନଃ ମୂଲ୍ୟାୟନ ବାବଦ ପୋର୍ଟାଲ ରହିବା ଖୋଲା। ରାଜ୍ୟର ଶିଶୁମାନଙ୍କର ଲାଗି ଦିଆଯାଉଥିବାର ସକାଳର ଜଳଖିଆର ମୂଲ୍ୟ ବଢ଼ାବାର ଲାଗି ବଛରକ 137,57,00,000 ଟଙ୍କାର ଅତିରିକ୍ତ ଖର୍ଚ୍ଚା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ସରକାର ଫେର୍ ଘାଏ ବଢ଼େଇଛନ୍ ବସ୍ ଭଡ଼ା। ନୂଆ ନିଷ୍ପତ୍ତି ଅନୁସାରେ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ବଢ଼ିଛେ 2 ପଇସା। ରାଜ୍ୟର ସବୁ ସବ୍ ରେଜିଷ୍ଟ୍ରାର ଅଫିସ୍ମାନଙ୍କେ ଲାଗ୍ବା ଦଲାଲମାନଙ୍କର ଫଟୋ, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଦଣ୍ଡବିଧାନ ଲାଗି ସରକାର ଆନ୍ବେ ଏସ୍ଓପି। ରାଜ୍ୟ ସବୁ ସରକାରୀ କାମଥି ବିଦ୍ୟୁତ୍ ଚାଲିତ ଗାଡ଼ି ଇଭିର ବ୍ୟବହାରକେ ବାଧ୍ୟତାମୂଳକ କରବାର୍ ଲାଗି ଅର୍ଥ ବିଭାଗ ତରଫୁ ନିର୍ଦ୍ଦେଶାବଳୀ କରାଯାଇଛି ଜାରି। ନୂଆପଡ଼ା ଜିଲ୍ଲାନ ଚଲତି ଋତୁଥି ଡାଲୁଆ ଧାନ ଘିନାକେ ଐତକା ସୁରୁଖୁରୁ କରବାର ସାଙ୍ଗେ ଚାଷୀମାନଙ୍କର ସୁବିଧା ଲାଗି ଆଉ 3ଟା ନୂଆ କେନ୍ଦ୍ର ଖୋଲାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା 4 ତାରିଖ କେରଳମ୍ ଛୁଇଁବା ବୋଲି ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ କହିଛନ୍ତି ଜଗଦାନନ୍ଦ ଛୁରିଆ।

ଏକଦା ଗାନ୍ଧିଜୀ କହିଥିଲେ, ଅନେକ କହନ୍ତି ରାଜନୀତି ଭିତରେ ନିଜକୁ ହଜେଇ ଦେଇଥିବା ମୁଁ ଜଣେ ସନ୍ଥ, ଅସଲ କଥା ହେଉଛି ସନ୍ଥ ହେବାର ପ୍ରୟାସ ଜାରି ରଖିଥିବା ମୁଁ ଜଣେ ରାଜନୈତିକ ବ୍ୟକ୍ତି। ପୁଣି ଅନ୍ୟତ୍ର କହିଥିଲେ, ମୁଁ ଯଦି ରାଜନୀତି ଛାଡ଼ିଦିଏ ଇଂରେଜମାନେ ମୋତେ ଜଣେ ସନ୍ଥ କରିଦେବେ। ସାଧାରଣରେ ଅକଳ୍ପନୀୟ ଗାନ୍ଧୀ ବ୍ୟକ୍ତିତ୍ୱର ମହନୀୟତା ପ୍ରକଟ କରୁଥିବା ଏ ଉକ୍ତିରୁ ତାଙ୍କର ସ୍ୱପ୍ନ କେତେ ସୁଦୂର ପ୍ରସାରୀ ଓ ଯୁଗାନ୍ତକାରୀ ଥିଲା ଅନୁମାନ କରିହୁଏ। ଗାନ୍ଧିଜୀଙ୍କ ସ୍ୱପ୍ନର ବିସ୍ତାର କଳନା କରିବାକୁ ହେଲେ ତାଙ୍କ ରାଜନୈତିକ ଆଦର୍ଶ ବାବଦରେ ଅବଗତ ହେବାର ଆବଶ୍ୟକତା ରହିଛି। ମୂଳତଃ ସେ ରାଜନୀତି ମନସ୍କ ନଥିଲେ। ଦକ୍ଷିଣ ଆଫ୍ରିକା ପ୍ରବାସ କାଳରେ ସ୍ୱେଚ୍ଛାଚାରୀ ଇଂରେଜ ଶାସନତନ୍ତ୍ର ତଳେ ଚାପି ହୋଇ ଯଥାକଥା ଜିଉଥିବା ସଂଖ୍ୟାଲଘୁ ଭାରତୀୟ ଓ ନିଗ୍ରୋଙ୍କୁ ଯାତନାମୁକ୍ତ କରିବାର ତାଡ଼ନାରେ ରାଜନୀତିକୁ ଆୟୁଧ କଲେ। ମଣିଷଟିଏ ଆଗକୁ କ'ଣ ହେବ ବାଳୁତ କାଳରେ ଠିକଣା ହେଇ ସାରିଥାଏ, ଉତ୍ତମ ମଧ୍ୟମ ନା ଅଧମ ହେବ, ସେଇ ବାଳୁତ କାଳରୁ ହିଁ ମା ପୁତୁଲି ବାଈଙ୍କ ଧାର୍ମିକ ନୀତିନିଷ୍ଠା ଆଧାରିତ ଜୀବନଚର୍ଯ୍ୟାର ପ୍ରଭାବ ଗାନ୍ଧୀ ଜୀବନାଦର୍ଶକୁ ଶେଷ ଯାଏଁ ଆଚ୍ଛନ୍ନ କରି ରଖିଥିଲା। ଅନୀତି ଅତ୍ୟାଚାର ବିରୁଦ୍ଧରେ ଲଢ଼ିବା ପାଇଁ ଅପରିମିତ ସାହସ ଓ ବିଶ୍ୱାସ ଭରି ଚାଲିଥିଲା। ସତ୍ୟ ଓ ଅହିଂସା ଗାନ୍ଧୀ ପ୍ରବର୍ତ୍ତିତ ନୁହେଁ, ମହାଭାରତୀୟ ସଂସ୍କାରର ବୀଜ ମନ୍ତ୍ର। ଅଥଚ ନିଜର ସ୍ୱପ୍ନକୁ ସତ୍ୟର ପରିଚ୍ଛଦ ପରିହିତ କରାଇବାର ଧ୍ୟେୟରେ ସତ୍ୟ ଅହିଂସାର ସଫଳ ପ୍ରୟୋଗ ମହାତ୍ମା ଗାନ୍ଧୀଙ୍କୁ କରିଛି ବିଶ୍ୱବନ୍ଦ୍ୟ। ଜନ୍ ଷ୍ଟୁଆର୍ଟ ମିଲ୍ଙ୍କ ରାଜନୈତିକ ଦର୍ଶନ ଓ ବ୍ରିଟିଶ ଶାସନତନ୍ତ୍ରର ଆଦର୍ଶକୁ ଅନୁଧ୍ୟାନ କରି ଭାରତରେ ପ୍ରତିନିଧିମୂଳକ ଶାସନ ପ୍ରବର୍ତ୍ତିତ ହେବ ବୋଲି ଗାନ୍ଧିଜୀ ଆଶା ପୋଷଣ କରିଥିଲେ। ଅଥଚ ଇଂରେଜମାନଙ୍କର ଜନସ୍ୱାର୍ଥ ବିରୋଧୀ ଦମନ ଓ ଶୋଷଣ ନୀତି ତାଙ୍କୁ ନିରାଶ କରିଥିଲା। ଏ ଅଭାବବୋଧରୁ ଜନ୍ମ ନେଲା ଭାରତର ସାମୂହିକ ଓ ସର୍ବାଙ୍ଗୀଣ ଉତ୍ତରଣର ସ୍ୱପ୍ନ ଦର୍ଶନ ପ୍ରମତ୍ତତା। ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା କ'ଣ? ପଣ୍ଡିତ ଜବାହରଲାଲ ନେହେରୁ ପ୍ରଣୀତ ଡିସ୍କଭରି ଅଫ୍ ଇଣ୍ଡିଆ ଆଧାରରେ ତାର ବ୍ୟାପ୍ତିକୁ କଳନା କରାଯାଇପାରେ। ଥରେ ଗାନ୍ଧୀ କହିଥିଲେ, ମୁଁ ଏପରି ଏକ ଭାରତ ପାଇଁ କାମ କରିବି ଯେଉଁଠି ଦରିଦ୍ରତମ ମଣିଷ ଭାବିବ ଦେଶ ଗଠନରେ ତାର ସହଭାଗିତା ରହିଛି ଓ ଦେଶ ତାର, ଯେଉଁଠି ଉଚ୍ଚନୀଚ ଭେଦଭାବ ନଥିବ ଓ ବିରାଜିତ ଥିବ ଶ୍ରେଣୀଗତ ସଦ୍ଭାବ, ନଥିବ ଅସ୍ପୃଶ୍ୟତା ଓ ମାଦକ ଦ୍ରବ୍ୟର ବ୍ୟବହାର, ନାରୀ ଜାତି ଯେଉଁଠି ପୁରୁଷଙ୍କ ସହିତ ସମାନ ଅଧିକାର ଭୋଗ କରିବେ। ମୋ ସ୍ୱପ୍ନର ଭାରତର ସ୍ୱରୂପ ଏହିପରି। କେବଳ ରାଜନୈତିକ ସ୍ୱାଧୀନତା ପ୍ରାପ୍ତି ଗାନ୍ଧିଜୀଙ୍କର ଆଭିମୁଖ୍ୟ ନଥିଲା, ଏହାସହ ନୈତିକ ଓ ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନଦ୍ରଷ୍ଟା ଥିଲେ ସେ। ଏମିତି ତ୍ରିବିଧ ବନ୍ଧନରୁ ଦେଶ ମାତୃକାକୁ ମୁକୁଳେଇ ପୂର୍ଣ୍ଣ ସ୍ୱରାଜ ବା ରାମରାଜ୍ୟ ଗଠନ ପ୍ରତ୍ୟାଶୀ ଥିଲେ। ଗାନ୍ଧିଜୀଙ୍କୁ ପୂର୍ଣ୍ଣ ସ୍ୱରାଜ ସ୍ୱପ୍ନଦର୍ଶନ ପ୍ରମତ୍ତ କରିଥିଲା ଗୋପାଳକୃଷ୍ଣ ଗୋଖଲେଙ୍କର ଅନୁପ୍ରେରଣା। ଗାନ୍ଧିଜୀଙ୍କ ଭିତରେ ଗୋଖଲେ ଜଣେ ତ୍ରାଣକର୍ତ୍ତାର ଅସାମାନ୍ୟ ସାମର୍ଥ୍ୟ ସମ୍ଭାବନା ଅନୁମାନ କରିଥିଲେ। ଏଣୁ ସେନା ତାଙ୍କୁ କହିଲେ, ତୁମେ ବର୍ଷଟିଏ ଆକୁମାରି ହିମାଚଳ ଭାରତ ଭ୍ରମଣ କର, ପରତନ୍ତ୍ର ପୀଡ଼ିତ ଜନସାଧାରଣଙ୍କର କଥା ବ୍ୟଥା ଗାଥା ଅନୁଧ୍ୟାନ କର, ସେ ଭିତରେ ଆଖି କେବଳ ଖୋଲା ରଖିବ, ପାଟି କିନ୍ତୁ ଖୋଲିବ ନାହିଁ। ଗାନ୍ଧିଜୀ ଗୋଖଲେଙ୍କର ପରାମର୍ଶକୁ କିନ୍ତୁ ପୁରା ମାନ୍ୟତା ଦେଇପାରିଲେ ନାହିଁ, ଜନଜୀବନ ଯାତନାରୀ ବିଗଳିତ ହୋଇ ପାଟି ବନ୍ଦ ରଖିପାରିଲେ ନାହିଁ। ବାଳ ଗଙ୍ଗାଧର ତିଳକଙ୍କର ସ୍ପର୍ଦ୍ଧିତ ଉଚ୍ଚାରଣ, ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ତାକୁ ମୁଁ ନିଶ୍ଚୟ ହାସଲ କରିବି, ଗାନ୍ଧିଜୀଙ୍କର ପୋଷିତ ସ୍ୱପ୍ନକୁ ପ୍ରମୂର୍ତ୍ତ କରିବାରେ ପ୍ରଭୂତ ପ୍ରମର୍ତ୍ତତା ଭରିଥିଲା। ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦଙ୍କର ପ୍ରଖର ପ୍ରଭାବ ତୀବ୍ରତା ଭରିଥିଲା ତାଙ୍କର କର୍ମୋପାସନାରେ। ଗାନ୍ଧୀ ଅନ୍ତଃକରଣ ପୋଷିତ ସ୍ୱପ୍ନ ଅନୁସାରେ କତିପୟ ଲୋକଙ୍କ ହାତକୁ କ୍ଷମତା ଆସିବା ସ୍ୱାଧୀନତା ପଦବାଚ୍ୟ ନୁହେଁ, କ୍ଷମତାର ଅପବ୍ୟବହାର ହେଲେ ସମସ୍ତେ ପ୍ରତିରୋଧ କରିବାର ସାମର୍ଥ୍ୟ ସମ୍ପନ୍ନ ହେବା ହିଁ ପୂର୍ଣ୍ଣ ସ୍ୱରାଜ ବା ପ୍ରକୃତ ସ୍ୱାଧୀନତା। ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କୁ ଆଦର୍ଶ ରୂପେ ଗ୍ରହଣ କରିଥିବା ହେତୁ ପରିକଳ୍ପିତ ସ୍ୱାଧୀନତାକୁ ରାମରାଜ୍ୟ ଆଖ୍ୟାୟିତ କରିଥିଲେ ବାପୁଜୀ। ରାମରାଜ୍ୟ
ଧାର୍ମିକ ବିଚାରରେ ଧରାପୃଷ୍ଠରେ ବୈକୁଣ୍ଠର ପରିକଳ୍ପନା ଥିବା ସ୍ଥଳେ ରାଜନୈତିକ ଦୃଷ୍ଟିକୋଣରୁ ଥିଲା ବିଶୁଦ୍ଧ ଗଣତନ୍ତ୍ର। ଏ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସ୍ୱାଧୀନ ଧର୍ମାଚରଣ, ବାଚନ ଓ ସାମ୍ବାଦିକତାର ସ୍ୱାଧୀନତା ଅଙ୍ଗୀଭୂତ ହେଲା। ରାମରାଜ୍ୟ ଆଦର୍ଶରେ ପ୍ରତ୍ୟେକ ଗ୍ରାମ ଆତ୍ମନିର୍ଭରଶୀଳ ଓ ସ୍ୱୟଂ ଶାସିତ ଏକକ ବା ଗ୍ରାମ ସାଧାରଣତନ୍ତ୍ର ଭିଲେଜ୍ ରିପବ୍ଲିକ୍ ହେବା ପରିକଳ୍ପିତ ହୋଇଥିଲା। ବସ୍ତୁତଃ ରାଜନୀତିକୁ ଧର୍ମ ଓ ଧର୍ମକୁ ଧର୍ମ ନିରପେକ୍ଷତା ସନ୍ତୁଳିତ କରିବାରେ ଗାନ୍ଧୀ ସ୍ୱପ୍ନ ଦର୍ଶନର ଅନନ୍ୟତା ପ୍ରକୀର୍ତ୍ତିତ। 1924 ମସିହାରେ ଗାନ୍ଧୀଜୀ ପ୍ରଣୟନ କଲେ ହିନ୍ଦୁ ସ୍ୱରାଜ ଗ୍ରନ୍ଥ। ତାଙ୍କ ସ୍ୱପ୍ନ ପୂର୍ଣ୍ଣ ସ୍ୱରାଜ ବିଶଦ ବିବୃତ ହେଲା ଏ ଗ୍ରନ୍ଥରେ। ସ୍ୱରାଜକୁ ସେ ସତ୍ୟର ଅଂଶ ବିଶେଷ ରୂପେ ଉପସ୍ଥାପିତ କରିଅଛନ୍ତି। ତାଙ୍କରି ଅବବୋଧରେ ସତ୍ୟ ହିଁ ଈଶ୍ୱର, ଏଣୁ ସତ୍ୟ ଓ ଅହିଂସା ବଳରେ ପୂର୍ଣ୍ଣ ସ୍ୱରାଜ ବା ପ୍ରକୃତ ସ୍ୱାଧୀନତା ଲାଭ କରାଯାଇପାରେ। ସ୍ୱାଧୀନତା ଓ ଆତ୍ମାର ଆହ୍ୱାନକୁ ସେ ସମ

ପର୍ଯ୍ୟାୟବାଚୀ ରୂପେ ଗ୍ରହଣ କରିଛନ୍ତି। ଆତ୍ମାନୁମୋଦିତ କର୍ମକ୍ଷମ ହେବା ପାଇଁ ଦେଶର ସମସ୍ତ ବ୍ୟକ୍ତି ସ୍ୱାଧୀନ ହେବା ଅପରିହାର୍ଯ୍ୟ। ଏଣୁ ପୂର୍ଣ୍ଣ ସ୍ୱରାଜ ବା ପ୍ରକୃତ ସ୍ୱାଧୀନତାକୁ ସେ ମାନବ ଧର୍ମ ରୂପେ ଅଭିହିତ କରିଛନ୍ତି। ସ୍ୱରାଜକୁ ଏକ ଅନୁଶାସନ ରୂପେ ଗ୍ରହଣ କରି ରାଷ୍ଟ୍ରରେ ସାମ୍ବିଧାନିକ ଗଣତାନ୍ତ୍ରିକ ରାଜନୈତିକ ସ୍ଥିରତା ଆଣିବାରେ ଏହାର ଗୁରୁତ୍ୱକୁ ପ୍ରାଧାନ୍ୟ ଦେଇଛନ୍ତି। ସ୍ୱରାଜ ହିଁ ପ୍ରତ୍ୟେକ ମନୁଷ୍ୟ ଭିତରେ ଛପି ରହିଥିବା ଆତ୍ମଶକ୍ତିକୁ ଜାଗ୍ରତ କରିବ। ଦେଶର ବିଭୁକ୍ଷୁ ଜନତାଙ୍କୁ ସମ୍ଭ୍ରାନ୍ତ ବର୍ଗଙ୍କ ସହ ସମାନ ମୌଳିକ ଅଧିକାର ଭୋଗ କରିବାର ସୁଯୋଗ ଦେବ। ଗାନ୍ଧୀ ପ୍ରବର୍ତ୍ତିତ ସ୍ୱରାଜ ଏପରି ସମଧର୍ମିତା ଆଧାରିତ ହୋଇଛି ହିନ୍ଦୁ ସ୍ୱରାଜରେ। ଶାସନ କ୍ଷେତ୍ରରେ ହିନ୍ଦୁ ମୁସଲମାନ ଶିଖ ପାର୍ସୀ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କର ସମପରିମିତ ସହଭାଗିତାର ପକ୍ଷବାଦୀ ଥିଲେ ଗାନ୍ଧିଜୀ। ପ୍ରମାଣିତ ହୋଇଛି ହିନ୍ଦୁ ସ୍ୱରାଜରେ ଗାନ୍ଧିଜୀ ଥିଲେ ଭାରତର ସାମଗ୍ରିକ ଉତ୍ତରଣର ସ୍ୱପ୍ନଜୀବୀ। ମାର୍କ୍ସୀୟ ସମ୍ପୂର୍ଣ୍ଣ ସମାନତା ଆବସଲ୍ୟୁଟ୍ ଇକ୍ୱାଲିଟିକୁ ଭାରତୀୟ ପାଣିପାଗରେ ଉଧେଇବା ସମ୍ଭବ ନୁହେଁ ବୋଲି ସେ ଧରି ନେଇଥିଲେ। ଜେମ୍ସ ମିଲ୍ ଓ ଜେରେମି ବେନ୍ଥମ୍ ଭଳି ଇଂରେଜ ଦାର୍ଶନିକଙ୍କର ଅଧିକ ଲୋକଙ୍କର ଅଧିକ ମଙ୍ଗଳ ତତ୍ତ୍ୱରେ ବି ପକ୍ଷବାଦୀ ନଥିଲେ ସେ। ପକ୍ଷାନ୍ତରେ ରସ୍କିନ୍କର ଅନ୍ ଟୁ ଦିସ୍ ଲାଷ୍ଟ ଗ୍ରନ୍ଥଦର୍ଶିତ ଦର୍ଶନର ଅନୁପ୍ରେରଣାରେ ସେ ସର୍ବଜନ ମଙ୍ଗଳ ପ୍ରତ୍ୟାଶୀ ଥିଲେ। ସର୍ବଜନ କଲ୍ୟାଣକାରୀ ସେବା ସତ୍ୟ ଅହିଂସା ଆତ୍ମିକ ଶୁଦ୍ଧତା ମାଧ୍ୟମରେ ନୈତିକ ପରିବେଶ ସୃଷ୍ଟି ଆତ୍ମସର୍ଗ ଜାତୀୟ ଏକତା ଉଦ୍ୟୋଗୀକରଣ ଆଧାରରେ ଉର୍ଦ୍ଧ୍ୱମୁଖୀ ବିକାଶଶୀଳ ରାଷ୍ଟ୍ରରେ ଭାରତକୁ ରୂପାୟିତ କରିବାର ସ୍ୱପ୍ନ ସେ ଦେଖୁଥିଲେ। ଗାନ୍ଧୀଜୀଙ୍କର ମହତାଦର୍ଶ ଭାରତ ସ୍ୱାଧୀନତା ପ୍ରତି ପୂର୍ଣ୍ଣ ନିବେଦିତ ଥିଲା। ଯୁଗ ଯୁଗ ଧରି ପରତାନ୍ତ୍ରିକ ଅପଶାସନ ତଳେ ଚାପି ହୋଇ ନିଶ୍ଚେଷ୍ଟ ପଡ଼ି ରହିଥିବା କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସ ଭାଜନ ହୋଇପାରିଲା ଭଳି ଅଭୂତପୂର୍ବ ପ୍ରଭାବଶାଳୀ ଥିଲା ଗାନ୍ଧୀ ବ୍ୟକ୍ତିତ୍ୱ। ଦେଶର ସ୍ୱାଧୀନତା ସ୍ୱପ୍ନକୁ ପ୍ରମୁକ୍ତ କରିବା ପାଇଁ ବ୍ୟକ୍ତିଗତ ସ୍ୱାର୍ଥର ଶିକୁଳି ସବୁକୁ ସେ ଛିନ୍ନ କରିଥିଲେ। ସ୍ୱେଚ୍ଛାରେ ଦାରିଦ୍ର୍ୟ ବରଣ କରି ଦେଶର କୋଟି କୋଟି ଦୁର୍ଗତ ମଣିଷଙ୍କର ପ୍ରତିନିଧି ସାଜିଥିଲେ। ଉଚ୍ଚାରଣ ଓ ଆଚରଣରେ ବିବେକାନୁମୋଦିତ ପୂର୍ଣ୍ଣ ସାମଞ୍ଜସ୍ୟ ଥିବା ହେତୁ ଶ୍ରଦ୍ଧା ସମ୍ମାନରେ ଆକୁମାରି ହିମାଚଳ ସର୍ବତ୍ର ସେ ଘେନା ହୋଇଥିଲେ। ଦୁର୍ନୀତି ରୂପକ ଲେଲିହାନ ଶିଖାକୁ ସତ୍ୟ ଅହିଂସା ରୂପକ ବାରିପାତରେ ନିର୍ବାପିତ କରାଯାଇପାରିବାର ଅଭୂତପୂର୍ବ ସମର କୌଶଳକୁ ତେଣୁ ଭାରତ ଧରାଖଣ୍ଡର ସର୍ବତ୍ର ଆନ୍ତରିକ ସମର୍ଥନ ମିଳିଲା। ଭାରତକୁ ସ୍ୱାଧୀନ କରିବାରେ ତାର ପ୍ରୟୋଗ ବିସ୍ମୟକର ସଫଳତା ଶ୍ରୀ ବିମଣ୍ଡିତ ହେଲା। ଗାନ୍ଧୀ ସ୍ୱପ୍ନ ବିସ୍ତାରର ପ୍ରମୁଖ କ୍ଷେତ୍ର ଭାରତ ପ୍ରତ୍ୟାଶିତ ସ୍ୱାଧୀନତା ହୋଇଥିଲେ ହେଁ ବସ୍ତୁତଃ ତାହା ଥିଲା ବିଶ୍ୱତୋମୁଖୀ। ସେ ଥିଲେ ସର୍ବଜନ ହିତାୟ ସର୍ବଜନ ସୁଖାୟ ମହତାଦର୍ଶର ଅନୁଗାମୀ। ପୂର୍ଣ୍ଣ ସ୍ୱରାଜ ବା ପ୍ରକୃତ ସ୍ୱାଧୀନତା ପ୍ରାପ୍ତି ପାଇଁ ଅସହଯୋଗକୁ ସେ ଏକ ପ୍ରମୁଖ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ। ଅଥଚ ମାନବୀୟ ସମ୍ବେଦନଶୀଳ ହୃଦୟବତ୍ତାର ଏପରି ଅଧିକାରୀ ଥିଲେ ଯେ ମଣିଷ ଜାତିର ଉତ୍ତରଣ ପ୍ରସଙ୍ଗରେ ପର ଆପଣା ବାଛ ବିଚାର ତାଙ୍କର ପାଖ ମାରୁନଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅସହଯୋଗକୁ ତୀବ୍ରତର କରି ଇଂରେଜ ସରକାରଙ୍କ ଅଡ଼ୁଆରେ ପକାଇବା ଓ ପ୍ରତିବଦଳରେ ସ୍ୱାଧୀନତା ପ୍ରାପ୍ତିର ମାର୍ଗ ସୁଗମ କରିବାକୁ ଅଗ୍ରାହ୍ୟ କରି ଅକଳ୍ପନୀୟ ମହାନୁଭବତାର ପରିଚୟ ଦେଇଥିଲେ ବାପୁଜୀ। ପକ୍ଷାନ୍ତରେ ଅସମୟରେ ଶାସକ ଇଂରେଜ ସରକାରଙ୍କୁ ଅକୁଣ୍ଠ ସହଯୋଗ ପ୍ରଦାନ ପାଇଁ ସିଦ୍ଧାନ୍ତ ଗ୍ରହଣ କରି ଅନନ୍ୟ ସାଧାରଣ ଉଦାର ହୃଦୟବତ୍ତାର ପ୍ରମାଣ ଦେଇଥିଲେ। ଭାରତ ଭୂଖଣ୍ଡର ବିଶାଳ ଜନସମୁଦ୍ରର ବିନ୍ଦୁଟିଏ ହେଇ ଜୀବାର ପ୍ରକଟ ସ୍ୱାଭିମାନଙ୍କୁ ବୁକୁରେ ଥାପି ଉଣା ଅଧିକେ 79 ବର୍ଷର ମାନବ ମୁକ୍ତିର ତପଶ୍ଚରଣ ନିମଗ୍ନ ଜୀବନ ଥିଲା ଗାନ୍ଧୀଙ୍କର। ଆଜି ରକ୍ତମାଂସ ସ୍ଥୂଳ ଶରୀରରେ ଅବିଦ୍ୟମାନ ଥିଲେ ସୁଦ୍ଧା ଯେବେ ଯେଉଁଠି କ୍ଷମତା ପ୍ରତିପତ୍ତିର ଉତ୍ପୀଡ଼ନ କବଳିତ ହେଉଥିବ ମାନବ ଜାତି ଖୋଜି ପାଉନଥିବ ମୁକ୍ତିର ମାର୍ଗ ସେଇଠି ତ୍ରାଣକର୍ତ୍ତାର ଅଭୟଦାୟୀ ମୁଦ୍ରାରେ ସୂକ୍ଷ୍ମ ସତ୍ତାରେ ଅବତରିତ ହେଉଥିବେ ଯୁବଜନକ ମହାତ୍ମା ଗାନ୍ଧୀ।

ଶ୍ରୋତାମାନଙ୍କୁ ଏଠି ଜଣାଇ ଦେଉଛୁ ଯେ ଆଜି ସନ୍ଧ୍ୟା 6:10 ଶୁଣିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଟିମ୍ ବର୍ନର୍ଙ୍କ ୱାର୍ଲ୍ଡ ୱାଇଡ୍ ୱେବ୍, କହିବେ ଶଶାଙ୍କ ଶେଖର ସୁଆର। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେକର ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଶୁଣିବେ ସଫଳ ଚାଷୀ ଲୁଟନ ସାହୁଙ୍କ ସହ ସାକ୍ଷାତକାର। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜାରଥ ଏବଂ ସଂଯୁକ୍ତା କୁମାରୀ ଜେନା। ରାତି 8:15 ଶୁଣିବେ ଆଲୋଚନା ଜୀବନ ଓ ଯୋଗ, କହିବେ ସତ୍ୟନାରାୟଣ ଠାକୁର। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସେହେନାଇ ବାଦନ, ପରିବେଷଣ କରିବେ ଅନନ୍ତ ଲାଲ ଏବଂ ସରୋଦ ବାଦନ ଉସ୍ତାଦ ଅମଜଦ ଅଲି ଖାନ। ସ୍ପଟଲାଇଟ୍ ଶୁଣିପାରିବେ ରାତି 9:15, ରିଲେକର ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତା ବନ୍ଧୁ, ଜ୍ଞାନର ପ୍ରତ୍ୟେକ ଅନ୍ୱେଷଣ ଆମକୁ ନୂଆ ଦିଗ ଦେଖାଏ, ଆଉ ସଚେତନତାର ପ୍ରତ୍ୟେକ ଆଲୋକ ଆମ ଚିନ୍ତାଧାରାକୁ ଆହୁରି ସମୃଦ୍ଧ କରିଥାଏ। ତେଣୁ ଇତିହାସର ଅନୁଭୂତି, ବିଜ୍ଞାନର ସମ୍ଭାବନା ଏବଂ ସମାଜ କଲ୍ୟାଣର ବାର୍ତ୍ତାକୁ ନେଇ ଆଜି ପୁଣି ଆପଣଙ୍କ ସମ୍ମୁଖରେ ଉପସ୍ଥିତ ଆଜିର ସନ୍ଧାନ କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଯାତ୍ରା ଇତିହାସ ଦର୍ପଣରୁ। ଆଜି ଭଳି 2 ଜୁନ୍ 1956 ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣିରତ୍ନମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅବଦାନ ପାଇଁ ସେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। 2 ଜୁନ୍ 1988 ପ୍ରସିଦ୍ଧ ଅଭିନେତା ରାଜ କପୁରଙ୍କ ଦେହାନ୍ତ ହୋଇଥିଲା। ଭାରତୀୟ ସିନେମାରେ ରହିଥିବା ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ସେ ଭାରତ ସରକାରଙ୍କ ଦ୍ୱାରା 1971 ପଦ୍ମଭୂଷଣ ଏବଂ 1987 ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ। 2 ଜୁନ୍ 1990 ଭାରତର ଜଣେ ଯୁଗଦ୍ରଷ୍ଟା ତଥା ମହାନ ସନ୍ଥ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଦେହାନ୍ତ ହୋଇଥିଲା। ସେ ହେଉଛନ୍ତି ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ସଂସ୍ଥାପକ। 2 ଜୁନ୍ 1966 ନାସା ତାର ପ୍ରଥମ ପ୍ରୟାସରେ ଚନ୍ଦ୍ରପୃଷ୍ଠରେ ସର୍ଭିୟର 1 ଅବତରଣ କରିଥିଲା। 2 ଜୁନ୍ 1996 ୟୁକ୍ରେନ୍ ତାର ଶେଷ ପରମାଣୁ ଅସ୍ତ୍ର ରୁଷିଆକୁ ଦେବା ପରେ ଏକ ପରମାଣୁ ମୁକ୍ତ ଦେଶ ଭାବେ ପରିଗଣିତ ହୋଇଥିଲା। 2 ଜୁନ୍ 2004 ଭାରତର ସର୍ବାଧିକ ଯୋଗ୍ୟତା ପ୍ରାପ୍ତ ଡକ୍ଟର ଶ୍ରୀକାନ୍ତ ଜିଜକରଙ୍କ ଦେହାନ୍ତ ହୋଇଥିଲା। ସେ ସର୍ବମୋଟ 42 ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇ 20 ଡିଗ୍ରୀ ହାସଲ କରିଥିଲେ। ଆଜି ଭଳି 2 ଜୁନ୍ 2014 ତେଲେଙ୍ଗାନା ଆନ୍ଧ୍ରପ୍ରଦେଶରୁ ଭାଗ ହୋଇ ଭାରତର 29ତମ ରାଜ୍ୟ ଭାବେ ପରିଗଣିତ ହୋଇଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ପ୍ରମୁଖ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ ଲାଭପ୍ରଦ ହୋଇଥିବ। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜିର ପ୍ରଥମ ଗୀତ। କଥାଚିତ୍ର ଶ୍ରୀ 420 କଣ୍ଠ ଦେଇଛନ୍ତି ମନ୍ନା ଦେ ଏବଂ ଲତା ମଙ୍ଗେସ୍କର। ଗୀତ ଶୈଳେନ୍ଦ୍ର ଏବଂ ସଙ୍ଗୀତ ଶଙ୍କର ଜୟକିଶନ।

0: ଶ୍ରୋତାବନ୍ଧୁ, ସନ୍ଧାନର ଏହି ଯାତ୍ରାରେ ଏବେ ଆମେ ପ୍ରବେଶ କରିବା ବିଜ୍ଞାନ ଓ ପ୍ରଯୁକ୍ତିର ଏକ ରୋଚକ ଅଧ୍ୟାୟକୁ। କୃତ୍ରିମ ବିଜ୍ଞାନ ବା ବୁଦ୍ଧିମତା ଆଜିର ଏକ ବହୁ ଚର୍ଚ୍ଚିତ ବିଷୟ ପାଲଟିଛି। ତେବେ ଆସନ୍ତୁ ଏହାର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଏକ ଆଲୋଚନା ଶୁଣିବା ରାଗିନୀ କରଙ୍କ ଠାରୁ।
1: କୃତ୍ରିମ ବୁଦ୍ଧିମତାର ବର୍ତ୍ତମାନ ଓ ଭବିଷ୍ୟତ। ଆଜିର ଯୁଗ ହେଉଛି ବିଜ୍ଞାନର ଯୁଗ। ବିଜ୍ଞାନକୁ ବ୍ୟାପକ ଅର୍ଥରେ ବୁଝିବାକୁ ଗଲେ ଏହା ଜଣାଯାଏ ଯେ କୌଣସି ବିଷୟରେ ସମ୍ୟକ ଜ୍ଞାନକୁ ବିଜ୍ଞାନ କୁହାଯାଏ। ମାତ୍ର ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ ଶୃଙ୍ଖଳିତ ସମ୍ୟକ ଜ୍ଞାନକୁ ବିଜ୍ଞାନ କୁହାଯାଏ। ଆମ୍ଭମାନଙ୍କର କଳାବିଦ୍ୟା, ଦର୍ଶନ, ମନସ୍ତତ୍ତ୍ୱ, ଇତିହାସ ପ୍ରଭୃତି ଯାହାକୁ ସାଧାରଣତଃ ଲୋକେ ବିଜ୍ଞାନ ବୋଲି ଭାବିନଥାନ୍ତି, ସେ ପ୍ରତ୍ୟେକ ବିଜ୍ଞାନର ଅନ୍ତର୍ଗତ। ସେଦିନର ସେହି ପଲ୍ଲୀ ସନ୍ଧ୍ୟାରେ ଶିଶୁମାନଙ୍କ ଗହଣରେ ବୁଢ଼ୀମାର କଳ୍ପିତ ରାଜାରାଣୀ, ଅସୁର ଅସୁରୁଣୀ, କାହାଣୀ ବୟାନ କଳ୍ପନାପ୍ରିୟ ଶିଶୁମାନସରେ ତୋଳି ଦେଉଥିଲା ଆଶ୍ଚର୍ଯ୍ୟର ପ୍ରଶ୍ନବାଚୀ। ବୁଢ଼ୀମା କାହାଣୀର ପକ୍ଷୀରାଜ ଘୋଡ଼ା, କୁହୁକ ମସିଣାର କରାମତି, ମାଲୁଣୀର ସୁନାଫୁଲ ଓ ରୂପାଫୁଲ ବଳରେ ରାଜାପୁଅ ଦିନରେ ଭେଣ୍ଡା ରାତିରେ ମେଣ୍ଢା ସାଜିବାର ଯାଦୁକାରୀ ବର୍ଣ୍ଣନା ଆଜି ହୋଇଛି ସତ୍ୟରେ ପରିଣତ। ଏସବୁ ଅଲୌକିକତାକୁ ସତ୍ୟରେ ପରିଣତ କରିଛି ଆଜିର ବିଜ୍ଞାନୀ ମାନବର ଉର୍ବର ମସ୍ତିଷ୍କରୁ ଉଦ୍ଭାବିତ ବିଜ୍ଞାନ। ଅଜ୍ଞ ମାନବ ନିକଟରେ ବିଜ୍ଞାନ ଥିଲା ଏକ ଅସାମାନ୍ୟ ବିସ୍ମୟ। ମାତ୍ର ବିଜ୍ଞ ମାନବ ନିକଟରେ ବିଜ୍ଞାନ ହିଁ ସାଜିଲା ଆୟୁ ଆରୋଗ୍ୟର ମୃତ୍ୟୁ ସଞ୍ଜୀବନୀ। ରୁଗ୍ଣ ମାନବକୁ ଆଜି ସୁସ୍ଥ କରୁଛି ଚିକିତ୍ସା ବିଜ୍ଞାନ। ପ୍ରାଚୀନ ମାନବ ନିକଟରେ ଗମନାଗମନ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ଯାଇ ବିଜ୍ଞାନ ଉପହାର ଦେଇଥିଲା ଶଗଡ଼। ମାତ୍ର ଶଗଡ଼ ଯୁଗରୁ ରକେଟ୍ ଯୁଗ ଯାଏଁ ବିଜ୍ଞାନର କରାମତି ହୋଇଛି ପ୍ରମାଣିତ। ଆଜି ମାନବ ପାଇଁ ପୃଥିବୀ ହୋଇଛି ସଙ୍କୁଚିତ, କାରଣ ସେ ପକ୍ଷୀଠାରୁ ମଧ୍ୟ ଦ୍ରୁତ ବେଗରେ ଗତି କରି ପୁଣି ଅନ୍ତରୀକ୍ଷରେ ବକ୍ଷଭେଦ କରି ଉଡ଼ିଯାଇଛି ଗ୍ରହରୁ ଗ୍ରହାନ୍ତର ଯାଏଁ। ପୁଣି ମାନବର ଦୈନନ୍ଦିନ ଜୀବନରେ ଆଧୁନିକ ବିଜ୍ଞାନ ନିତ୍ୟ ସେବାଦାସ ପରି କାର୍ଯ୍ୟରତ। ଦୈନନ୍ଦିନ ଜୀବନରେ ବ୍ୟବହାର୍ଯ୍ୟ ଅନେକ ଦ୍ରବ୍ୟ ବିଜ୍ଞାନର ଆଶୀର୍ବାଦରେ ନିର୍ମିତ ହୋଇଛି। ଆଜିର ବିଜ୍ଞାନ ଜନମନୋରଞ୍ଜନର ମଧୁର ମାଧ୍ୟମ ରୂପେ ମଧ୍ୟ କାର୍ଯ୍ୟ କରିଥାଏ। ଆଜିର କୃଷି ଓ ଶିଳ୍ପର ବିକାଶ ଅନ୍ତରାଳରେ ରହିଛି ବିଜ୍ଞାନର ପ୍ରଚ୍ଛନ୍ନ ଆଶୀର୍ବାଦ। ସାଂସ୍କୃତିକ ନବଜାଗରଣ କ୍ଷେତ୍ରରେ ମଧ୍ୟ ବିଜ୍ଞାନ ଗ୍ରହଣ କରିଛି ଅଗ୍ରଗାମୀ ନେତୃତ୍ୱ। ଏହିପରି ଭାବେ ବିଜ୍ଞାନ ମାନବ ସମାଜ ଉପରେ କରିଚାଲିଛି ଅସଂଖ୍ୟ ଉପକାର। ବର୍ତ୍ତମାନର ଯୁଗ ପାଇଁ ବିଜ୍ଞାନର ସର୍ବଶ୍ରେଷ୍ଠ ଅବଦାନ ହେଉଛି କମ୍ପ୍ୟୁଟର ଓ ଇଣ୍ଟରନେଟ୍। ଏହା ଆଣିଦେଇଛି ମାନବ ଜୀବନରେ ବିରାଟ ପରିବର୍ତ୍ତନ, ଯାହାକୁ କି ଉଦ୍ଭାବନ କରିଥିଲେ ଚାର୍ଲସ ବାବେଜ 1822 ମସିହାରେ। ମାତ୍ର ଏକବିଂଶ ଶତାବ୍ଦୀର ବିଜ୍ଞାନର ମାନବ ସମାଜ ପ୍ରତି ସର୍ବୋତ୍ତମ ଅବଦାନ ହେଉଛି କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ମଧ୍ୟରେ ପ୍ରଚଳିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ AI ବା କୃତ୍ରିମ ବୁଦ୍ଧିମତା। କୃତ୍ରିମ ବୁଦ୍ଧିମତାର ଇତିହାସ ବିଶ୍ୱସ୍ତରରେ 1950 ଦଶକରୁ ଆରମ୍ଭ ହୋଇଥିଲା ଓ 1960 ଦଶକରେ ଭାରତରେ ପ୍ରବେଶ କରିଥିଲା। ଏହା ମଣିଷ ପରି ଚିନ୍ତା କରିବା ଏବଂ କାର୍ଯ୍ୟ କରିବାର କ୍ଷମତା ରଖୁଥିବା ମେସିନ୍ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖେ। ନିକଟ ଅତୀତରେ AI ଭାଷା ପ୍ରକ୍ରିୟାକରଣ, ଅନୁବାଦ ଓ ଟେକ୍ସଟ ବିଶ୍ଳେଷଣରେ ସାହାଯ୍ୟ କରୁଛି। 1956 ମସିହାରେ ସର୍ବପ୍ରଥମେ ଜନ୍ ମ୍ୟାକାର୍ଥି ଏହି AI ଶବ୍ଦଟି ବ୍ୟବହାର କରିଥିଲେ ଏବଂ ଏକ ହ୍ୱାଟ୍ସଆପ୍ରେ ଆଲୋଚନା କରିଥିଲେ। ଭାରତରେ AIର ପ୍ରବେଶ ପ୍ରଫେସର HN ମହାବାଳାଙ୍କ କାର୍ଯ୍ୟ ମାଧ୍ୟମରେ ହୋଇଥିଲା। ଭାରତର ପ୍ରାଚୀନ ଯୁଗର ପୁରାଣ, ବେଦ, ରାମାୟଣ, ମହାଭାରତ ଇତ୍ୟାଦିରୁ ବିଭିନ୍ନ ସ୍ୱୟଂଚାଳିତ ଯନ୍ତ୍ର ତଥା ଅସ୍ତ୍ରଶସ୍ତ୍ରର ପ୍ରମାଣ ମିଳୁଛି, ଯାହାକୁ କି ବର୍ତ୍ତମାନର କୃତ୍ରିମ ବୁଦ୍ଧିମତା AI ରୋବୋଟ ତଥା ଗ୍ୟାଜେଟ୍ ସହିତ ତୁଳନା କରାଯାଇପାରେ। ଉଦାହରଣ ସ୍ୱରୂପ ମହାଭାରତର ବର୍ଣ୍ଣନା ଅନୁଯାୟୀ ଯୁଧିଷ୍ଠିରଙ୍କ ପ୍ରାସାଦ ଅଦ୍ଭୁତ ସ୍ୱୟଂଚାଳିତ ଯନ୍ତ୍ର ଦ୍ୱାରା ପରିଚାଳିତ ଥିଲା। ଏହି ମାୟାରେ ପ୍ରଚଳିତ କାର୍ଯ୍ୟଶୈଳୀକୁ AIର ପୌରାଣିକ ରୂପ ବୋଲି ନାମ ଦେଲେ କିଛି ଅତ୍ୟୁକ୍ତି ହେବ ନାହିଁ। ପୁରାଣ ଯୁଗର ଶବ୍ଦଭେଦୀ ବାଣ, ବ୍ରହ୍ମାସ୍ତ୍ର ଆଦି ମନ୍ତ୍ର ଦ୍ୱାରା ସକ୍ରିୟ ହେଉଥିଲେ ଏବଂ

ନିଜ ସାଥୀ ବୋଲି ମାନିଛନ୍ତି। ମହିଳାମାନଙ୍କ ଉପରେ ଘର ଓ କର୍ମକ୍ଷେତ୍ରର କାର୍ଯ୍ୟକୁ ନେଇ ଏତିକି ଚାପ ଥାଏ ଯେ ନିଷ୍ପାସ ନେବାକୁ ମଧ୍ୟ ସେମାନେ ଫୁର୍ସତ ପାଇନଥାନ୍ତି। ମାତ୍ର ଏଆଇର ସହାୟତାରେ ମହିଳାମାନେ ଜଟିଳରୁ ଜଟିଳତର କାର୍ଯ୍ୟକୁ ଅତ୍ୟନ୍ତ ସରଳ ଭାବେ କରୁଛନ୍ତି। ରୋଷେଇ ଘରେ ଥିବା ସାମଗ୍ରୀକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବା ଠାରୁ ପିଲାଙ୍କ ସ୍କୁଲ କାର୍ଯ୍ୟ ତଥା ଶିକ୍ଷକଙ୍କୁ ବାର୍ତ୍ତା ଲେଖିବା ହେଉ, ସବୁଥିରେ ଏଆଇର ସହାୟତା ମିଳିପାରୁଛି। ପିଲାଙ୍କ ମନଲାଖି ଖେଲ, ଗୀତ, ଗପ ଓ ଚିତ୍ରାଙ୍କନର ମଧ୍ୟ ପରାମର୍ଶ ଦେଇପାରୁଛି ଏଆଇ। କାଉନସିଲିଂ ମନୋବୈଜ୍ଞାନିକଙ୍କ ମତରେ ଛୋଟ ଛୋଟ କାମକୁ ଏଆଇ ଦ୍ୱାରା ସମ୍ପୂର୍ଣ୍ଣ କରିବା ଲାଭଦାୟକ, କାରଣ ଏହା ମାନସିକ ଚାପ ଓ ଉତ୍ତେଜନା କମ୍ କରିବା ସହ ସମୟ ମଧ୍ୟ ବଞ୍ଚାଇଥାଏ। ଏଆଇ ସମ୍ପର୍କର ବିବାଦକୁ କମ୍ କରି ତାକୁ ସୁଦୃଢ଼ ଓ ସୁରକ୍ଷିତ ରଖିବାରେ ମଧ୍ୟ ସାହାଯ୍ୟ କରୁଛି। ନିକଟରେ ପରୀକ୍ଷା ପେ ଚର୍ଚ୍ଚାରେ ଏଆଇକୁ କିପରି ଭାବେ ପିଲାମାନେ ପାଠର ସାଥୀ ଭାବେ ବ୍ୟବହାର କରିପାରିବେ ତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀ ପାଠପଢ଼ାକୁ ଉନ୍ନତ କରିବା ପାଇଁ ଏଆଇର ଉପଯୋଗ କରି କଠିନ ପ୍ରଶ୍ନ ଉପରେ ସନ୍ଦେହ ଦୂର କରିପାରିବେ। ପାଠପଢ଼ା ଓ ଦିନଚର୍ଯ୍ୟା ପାଇଁ ସମୟ ସାରଣୀ ବା ଷ୍ଟଡି ପ୍ଲାନ୍ ପ୍ରସ୍ତୁତ କରିପାରିବେ। ପ୍ରସଙ୍ଗ ଆଧାରିତ ଉନ୍ନତ ପୁସ୍ତକ, ବିଭିନ୍ନ ଲେଖା ତଥା ଭିଡ଼ିଓ ଆଦି ଖୋଜିପାରିବେ ଏବଂ ପୁରୁଣା ପ୍ରଶ୍ନ ଆଧାରରେ ଏଆଇ ସହାୟତାରେ ନୂଆ ପ୍ରଶ୍ନ ଅଭ୍ୟାସ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ ଉପଦେଶ ଦେଇଛନ୍ତି। ଏହି କୃତ୍ରିମ ବୁଦ୍ଧିମତା ବା ଏଆଇ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ଅନେକ ମାତ୍ରାରେ ସହାୟତା ପ୍ରଦାନ କରୁଛି। ଶିକ୍ଷାର୍ଥୀଙ୍କ ବଡ଼ ବଡ଼ ପ୍ରୋଜେକ୍ଟ ପ୍ରେଜେଣ୍ଟେସନରୁ ନେଇ ଅଧ୍ୟାପକଙ୍କୁ ପାଠ ପଢ଼ାଇବା ପାଇଁ ବିଭିନ୍ନ ସୋର୍ସ ମଧ୍ୟ ପ୍ରଦାନ କରୁଛି ଏଆଇ। ଏହାଛଡ଼ା ଆମ ଦେଶର ସମ୍ବାଦ ପ୍ରଣାଳୀରେ ଏଆଇର ବ୍ୟବହାର ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି। ଆମେ ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆରେ ଏଆଇ ଆଧାରିତ ଆପ୍ସ ବ୍ୟବହାର କରୁଛୁ, ଯାହା ସହଜରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥାଏ, ସହାୟକ ତଥ୍ୟ ଦେଇଥାଏ ତଥା ସମ୍ବାଦକୁ ସୁଗମ କରିଥାଏ। ପୁଣି ଚିକିତ୍ସା କ୍ଷେତ୍ରରେ ମଧ୍ୟ ଏଆଇର ଦାୟିତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଆଇ ଏକ୍ସରେ ଚିକିତ୍ସା ସହାୟକ ତଥ୍ୟ ଦେଇଥାଏ, ଯାହାକି ଡାକ୍ତରଙ୍କୁ ଅତି ସହଜରେ ରୋଗ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏଆଇ ଚିକିତ୍ସା ସେବାକୁ ଅତ୍ୟନ୍ତ ସହାୟତା ଦେବା ସହ ରୋଗୀଙ୍କୁ ମଧ୍ୟ ସୁବିଧା ପ୍ରଦାନ କରୁଛି। ଭବିଷ୍ୟତରେ ଏଆଇ ଚାଳିତ ଅନେକ ମେସିନ୍ ବିକଶିତ ହେବାର ଆଶା ରହିଛି, ଯଦ୍ୱାରା ଚିକିତ୍ସା ବିଜ୍ଞାନର ଉନ୍ନତି ଘଟିବ। ଏହିପରି ଭାବେ ଏଆଇର ବ୍ୟବହାର ଏତିକି ମାତ୍ରାରେ ବଢ଼ିବାରେ ଲାଗିଛି ଯେ ଭବିଷ୍ୟତରେ ଏଆଇ ମଣିଷର ବିକଳ୍ପ ହୋଇଯିବାର ସମ୍ଭାବନା ତଥା ଭୟ ମଧ୍ୟ ରହୁଛି। ପ୍ରତ୍ୟେକ କୌଶଳର ଦୁଇଟି ଧାର ରହିଥାଏ। ଯେପରି ଗୋଟିଏ ଛୁରୀ ଜଣେ ଡାକ୍ତରଙ୍କ ହାତକୁ ଗଲେ ଗୋଟିଏ ମଣିଷର ଜୀବନ ବଞ୍ଚାଇପାରେ, ଅଥଚ ଜଣେ ଅପରାଧୀ ହାତକୁ ଗଲେ ଗୋଟିଏ ମଣିଷ ଜୀବନ ହାରିପାରେ, ସେହିପରି ଏଆଇର ଅନେକ ଲାଭଦାୟକ ଦୃଷ୍ଟିକୋଣ ଥିଲେ ମଧ୍ୟ ଏହା ମଣିଷ ସମାଜର ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣି ଭବିଷ୍ୟତରେ ଯେ ମଣିଷର ବିକଳ୍ପ ନ ହୋଇପାରିବ ଏଥିରେ କିଛି ସନ୍ଦେହ ନାହିଁ। ତେବେ ବର୍ତ୍ତମାନର ସମାଜକୁ ଜାଗ୍ରତ ହେବାକୁ ପଡ଼ିବ ତଥା ବୁଝିବାକୁ ପଡ଼ିବ ଯେ କୃତ୍ରିମ ବୁଦ୍ଧିମତା ମଣିଷର ବିକଳ୍ପ ନୁହେଁ, ବରଂ ସହଯୋଗୀ, ଯାହାକୁ କୁହାଯାଇପାରିବ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ 2026ର ମୂଳ ଲକ୍ଷ୍ୟ। ବର୍ତ୍ତମାନର ମାନବ ସମାଜକୁ ଏହା ବୁଝିବାକୁ ହେବ ଯେ ଏଆଇ ଖାଦ୍ୟ ସାମଗ୍ରୀକୁ ନେଇ ରନ୍ଧନର ପ୍ରଣାଳୀ ବତେଇ ପାରିବ, କିନ୍ତୁ ଭାରତୀୟ ସଂସ୍କୃତି ଆଧାରିତ ଆଞ୍ଚଳିକ ସ୍ୱାଦ ପ୍ରଦାନ କରିପାରିବ ନାହିଁ। ଏଆଇ ପିଲାମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ନିର୍ଦ୍ଦେଶ ଦେଇପାରିବ, ମାତ୍ର ମାତାପିତାଙ୍କ ତଥା ପରିବାରର ସ୍ନେହ, ମମତା ଓ ଶିକ୍ଷା ପ୍ରଦାନ କରିପାରିବ ନାହିଁ। ଶିଶୁମାନଙ୍କ ପ୍ରତି ଅନେକ ଲାଭଦାୟକ ଜିନିଷ ପ୍ରଦାନ କଲେ ମଧ୍ୟ ଏଆଇ ଶିଶୁ ତଥା ଛାତ୍ରଛାତ୍ରୀଙ୍କ ପାଇଁ ବହୁମାତ୍ରାରେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଆଜିକାର ଛାତ୍ରଛାତ୍ରୀ ଏଆଇ ଦ୍ୱାରା ସମସ୍ତ ନୋଟ୍ସ ଓ ପ୍ରଶ୍ନୋତ୍ତର ପାଇଯିବାରୁ ସେମାନେ ବହି ପଢ଼ିବାକୁ ବୃଥା ପରିଶ୍ରମ ଭାବି ନେଉଛନ୍ତି। ଏଆଇ ବ୍ୟକ୍ତିତ୍ୱ ଅଧିକାର ଉପରେ ମଧ୍ୟ ଆଣିପାରେ କ୍ଷତିକାରକ ପ୍ରଭାବ। ଆମର ଭାରତୀୟ ସମ୍ବିଧାନ ଧାରା 19 ଓ 21 ଅନୁସାରେ ନାଗରିକଙ୍କୁ ଗୋପନୀୟତା, ସ୍ୱାଧୀନତା ଏବଂ ଜୀବନଯାପନର ଅଧିକାର ରହିଛି। ଏହି ଅଧିକାରଗୁଡ଼ିକ ବିଷୟରେ ଜଣେ ନାଗରିକ ଅବଗତ ରହିବା ଉଚିତ, କାରଣ ବ୍ୟକ୍ତିଗତ ଗୋପନୀୟତା କ୍ଷେତ୍ରରେ ଏଆଇ ପକ୍ଷରୁ ବିପଦ ରହିଛି। ବେଳେବେଳେ ଆମେ ଏଆଇ ସହିତ ସମସ୍ତ ଗୋପନୀୟ କଥା ତଥା ପିଲାଙ୍କ ବିଷୟରେ ମଧ୍ୟ ଖୋଲାଖୋଲି ବିବରଣୀ ଓ ତଥ୍ୟ ପ୍ରଦାନ କରୁଛୁ। ତେଣୁ ସାଇବର ବିଶେଷଜ୍ଞଙ୍କ ମତରେ ପ୍ଲାଟଫର୍ମ ସୁରକ୍ଷା ସୁନିଶ୍ଚିତ କରନ୍ତୁ ଏବଂ ପିଲାଙ୍କ ନାମ, ସ୍କୁଲ ସମୟ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଲେଖିବା ସମୟରେ ସଂଯମତା ଓ ସତର୍କତା ରକ୍ଷା କରନ୍ତୁ। ଏଆଇ ମଣିଷର ସାଥୀ ଏବଂ ପରାମର୍ଶଦାତା ହୋଇପାରିବ, କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ମଣିଷକୁ ନିଜେ ହିଁ ନେବାକୁ ପଡ଼ିବ ଓ ସେହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାର ଉପାୟ ମଧ୍ୟ ମଣିଷକୁ ନିଜେ ହିଁ ଖୋଜିବାକୁ ପଡ଼ିବ। ଉପରୋକ୍ତ ଦୃଷ୍ଟିକୋଣରୁ ଦେଖିଲେ ବର୍ତ୍ତମାନର ମାନବ ସମାଜକୁ ଏହା ବୁଝିବାକୁ ହେବ ଯେ ଏଆଇ ମଣିଷ ପାଇଁ ଯେତିକି ଲାଭଦାୟକ ସେତିକି କ୍ଷତିପୂର୍ଣ୍ଣ ମଧ୍ୟ। ତେଣୁ ସେଥିପ୍ରତି ସତର୍କ

ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ସନ୍ଧାନର ପ୍ରସ୍ତୁତି। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଏହି ଆଶା ସହ ମୁଁ ଆପଣମାନଙ୍କ ଠାରୁ ବିଦାୟ ନେଉଛି। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ନମସ୍କାର।

0: ଶେଷ ହେଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି ଜଣାଇଦେଉଛୁ ଯେ ଆଜି ରାତି 7:30 ଶୁଣିବେ କୃଷି ସଂସାର କାର୍ଯ୍ୟକ୍ରମରେ ସଫଳ ଚାଷୀ ଲୁଟନ ସାହୁଙ୍କ ସହ ସାକ୍ଷାତକାର। ରାତି 8:02 ରହିଛି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜାରଥ ଏବଂ ସଂଯୁକ୍ତା କୁମାରୀ ଜେନା। ରାତି 8:15 ଶୁଣିବେ ଆଲୋଚନା ଜୀବନ ଓ ଯୋଗ, କହିବେ ସତ୍ୟନାରାୟଣ ଠାକୁର। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ସେହନାଇ ବାଦନ ଏବଂ ସରୋଦ ବାଦନ ଶୁଣିବେ, ପରିବେଷଣ କରିବେ ଅନନ୍ତ ଲାଲ ଏବଂ ଉସ୍ତାଦ ଅମଜଦ ଅଲି ଖାନ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେକୁ ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଲଭଲିନ ନିଗମ।

ପିଲାଏ, ଗୋଟିଏ ଶିକ୍ଷିତ ଝିଅ ପୂରା ପରିବାରକୁ ଏବଂ ସମାଜକୁ ଆଗକୁ ନେଇପାରେ। ଶିକ୍ଷା ମାଧ୍ୟମରେ ଝିଅମାନେ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ସଠିକ୍ ଶିକ୍ଷା ପାଇଲେ ଝିଅମାନେ ସେମାନଙ୍କର ସ୍ୱପ୍ନ ପୂରଣ କରିବା ସହ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ମାତ୍ର ଆମ ସମାଜରେ ପୁଅ ଓ ଝିଅ ମଧ୍ୟରେ ଥିବା ସଂକୀର୍ଣ୍ଣ ମାନସିକତା ଝିଅମାନଙ୍କ ଶିକ୍ଷା ଗ୍ରହଣରେ ବାଧକ ସାଜେ। କନ୍ୟା ଭ୍ରୂଣ ହତ୍ୟା ପୁଣି ଝିଅମାନଙ୍କ ଜନ୍ମହାରକୁ ହ୍ରାସ କରୁଛି। ସମାଜରେ ଥିବା ଏପରି ସଂକୀର୍ଣ୍ଣ ମାନସିକତାକୁ ପରିବର୍ତ୍ତନ କରିବାକୁ ଝିଅମାନଙ୍କୁ ପୁଅମାନଙ୍କ ସହିତ ସମାନ ଅଧିକାର ଓ ସମ୍ମାନ ପ୍ରଦାନ କରିବା ପାଇଁ ଭାରତ ସରକାର ବେଟି ବଚାଓ ବେଟି ପଢ଼ାଓ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଶିଶୁକନ୍ୟାଙ୍କ ସୁରକ୍ଷା, ଲିଙ୍ଗଗତ ଭେଦଭାବ ଦୂର କରିବା ଏବଂ ଝିଅମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରି ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ସମାଜ ଓ ଦେଶର ସାମଗ୍ରିକ ବିକାଶ ପାଇଁ ଝିଅମାନଙ୍କୁ ପଢ଼ାଇବା ଅତ୍ୟନ୍ତ ଜରୁରୀ। ତେଣୁ ଆସ ପିଲାଏ, ଆମେ ମଧ୍ୟ ଏ ଦିଗ ପ୍ରତି ସଚେତନ ହେବା ଏବଂ ଝିଅମାନଙ୍କୁ ଶିକ୍ଷିତ କରିବାରେ ସହଯୋଗ କରିବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତମ ପାଇଁ ଗାଇଛନ୍ତି ଭଉଣୀ ତେଜସ୍ୱିନୀ ପ୍ରିୟଦର୍ଶିନୀ। ତମ ପାଇଁ ଗୀତଟିକୁ ଲେଖିଛନ୍ତି ବଡ଼ ଭଉଣୀ ଜ୍ୟୋତ୍ସ୍ନା ରାଉତରାୟ।

0: ପିଲାଏ, ଆଜିର ସମୟରେ ଆମେ ଯେଉଁ ଇଣ୍ଟରନେଟ୍ ବ୍ୟବହାର କରୁଛୁ ଏବଂ ସବୁଆଡ଼େ ୱେବସାଇଟ୍ ଦେଖୁଛୁ, ତାହାର ମୂଳଦୁଆ ଏବଂ ଆବିଷ୍କାର କେବଳ ଜଣେ ବ୍ରିଟିଶ କମ୍ପ୍ୟୁଟର ବୈଜ୍ଞାନିକଙ୍କର। ସେ ହେଉଛନ୍ତି ସାର୍ ଟିମ୍ ବର୍ନର୍ସ ଲି। ୱାର୍ଲ୍ଡ ୱାଇଡ୍ ୱେବ୍ର ସେ ହେଉଛନ୍ତି ଆବିଷ୍କାରକ। ଆସ ସେ ବିଷୟରେ ଅଧିକ ଜାଣିବା ପାଇଁ ଆଜି ଶୁଣିବା ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଆଲୋଚନା, ଟିମ୍ ବର୍ନର୍ସ ଲିଙ୍କ ୱାର୍ଲ୍ଡ ୱାଇଡ୍ ୱେବ୍। ତୁମ ପାଇଁ ଆଲୋଚନା କରୁଛନ୍ତି ବଡ଼ ଭାଇ ଶଶାଙ୍କ ଶେଖର ସୁଆର।
1: ପିଲାମାନେ, ମାନବ ସଭ୍ୟତାର ଇତିହାସରେ କିଛି ଏଭଳି ଉଦ୍ଭାବନ ହୋଇଛି ଯାହା ମଣିଷର ଚିନ୍ତାଧାରା, ଜୀବନଶୈଳୀ ଏବଂ ସମାଜର ଗତିପଥକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। ନିଆଁର ଆବିଷ୍କାର, ଚକର ଉଦ୍ଭାବନ ଏବଂ ପଞ୍ଚଦଶ ଶତାବ୍ଦୀରେ ଜୋହାନ୍ସ ଗୁଟେନବର୍ଗଙ୍କ ପ୍ରିଣ୍ଟିଂ ପ୍ରେସ୍ର ପ୍ରତିଷ୍ଠା ଯେପରି ସମଗ୍ର ବିଶ୍ୱରେ ଜ୍ଞାନର ଆଲୋକ ବିସ୍ତାର କରିଥିଲା, ଠିକ୍ ସେହିପରି ବିଂଶ ଶତାବ୍ଦୀର ଶେଷ ଭାଗରେ ସାର୍ ଟିମ୍ ବର୍ନର୍ସ ଲିଙ୍କ ଦ୍ୱାରା ୱାର୍ଲ୍ଡ ୱାଇଡ୍ ୱେବ୍ର ଉଦ୍ଭାବନ ଆଧୁନିକ ମାନବ ଇତିହାସର ସବୁଠାରୁ ବଡ଼ ସୂଚନା ବିପ୍ଳବ ସୃଷ୍ଟି କରିଛି। ଆଜିର ଡିଜିଟାଲ ଯୁଗରେ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଆମେ ପ୍ରତ୍ୟକ୍ଷ କାର୍ଯ୍ୟ ପାଇଁ ୱେବ୍ ଉପରେ ନିର୍ଭରଶୀଳ। ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଂ, ମନୋରଞ୍ଜନ, ବ୍ୟବସାୟ କିମ୍ବା ସାମାଜିକ ଯୋଗାଯୋଗ, ଏମିତି କୌଣସି କ୍ଷେତ୍ର ନାହିଁ ଯାହାକୁ ୱାର୍ଲ୍ଡ ୱାଇଡ୍ ୱେବ୍ ପ୍ରଭାବିତ କରିନାହିଁ। ଏବେ ଆମେ ସାର୍ ଟିମ୍ ବର୍ନର୍ସ ଲିଙ୍କ ଏହି ମହାନ ଉଦ୍ଭାବନର ପୃଷ୍ଠଭୂମି, ଏହାର କାର୍ଯ୍ୟକାରିତା, ବୈଷୟିକ ସ୍ତମ୍ଭ, ଇତିହାସର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଏବଂ ବିଶ୍ୱ ସମାଜ ଉପରେ ଏହାର ସୁଦୂର ପ୍ରସାରୀ ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା। ସାର୍ ବର୍ନର୍ସ ଲିଙ୍କ ଜନ୍ମ 8 ଜୁନ୍ 1955 ଲଣ୍ଡନଠାରେ ହୋଇଥିଲା। ତାଙ୍କ ପିତାମାତା ଉଭୟ ଗଣିତଜ୍ଞ ଥିଲେ ଏବଂ ସେମାନେ ବିଶ୍ୱର ପ୍ରଥମ ବ୍ୟବସାୟିକ କମ୍ପ୍ୟୁଟର ଫେରାଣ୍ଟି ମାର୍କ ୱାନ୍ର ବିକାଶ ଦଳରେ ସାମିଲ ଥିଲେ। ଏହି କାରଣରୁ ଟିମ୍କୁ ପିଲାଟି ଦିନରୁ ହିଁ କମ୍ପ୍ୟୁଟର ଏବଂ ଗଣିତ ପ୍ରତି ଏକ ସହଜାତ ଆକର୍ଷଣ ମିଳିଥିଲା। ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କୁଇନ୍ସ କଲେଜରୁ ପଦାର୍ଥ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକ ହାସଲ କରିଥିଲେ। ଅକ୍ସଫୋର୍ଡରେ ପଢ଼ୁଥିବା ସମୟରେ ସେ ନିଜେ ଲୁହା ସ୍କ୍ରାପ୍ ଏବଂ ପୁରୁଣା ଟେଲିଭିଜନ ସେଟ୍ ସାହାଯ୍ୟରେ ନିଜର ପ୍ରଥମ କମ୍ପ୍ୟୁଟର ତିଆରି କରିଥିଲେ। ତାଙ୍କର ଏହି ସୃଜନଶୀଳତା ଏବଂ ସମସ୍ୟାର ସମାଧାନ କରିବାର ଶୈଳୀ ତାଙ୍କୁ ପରବର୍ତ୍ତୀ ସମୟରେ CERNରେ ଏକ ସଫ୍ଟୱେୟାର ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ଦେଇଥିଲା। 1980 ସ୍ୱିଜରଲ୍ୟାଣ୍ଡର ଜେନେଭା ସହର ସୀମାରେ ଅବସ୍ଥିତ ସେର୍ନ ବିଶ୍ୱର ସବୁଠାରୁ ବଡ଼ ପଦାର୍ଥ ବିଜ୍ଞାନ ଗବେଷଣାଗାର ଥିଲା। ସେଠାକୁ ସାରା ପୃଥିବୀର ହଜାର ହଜାର ପ୍ରତିଭାବାନ ବୈଜ୍ଞାନିକ ଏବଂ ଗବେଷକ ଆସୁଥିଲେ। ସେମାନେ ନିଜ ନିଜ ଦେଶରେ ଗବେଷଣା କରି ସେହି ତଥ୍ୟକୁ ସେର୍ନର କମ୍ପ୍ୟୁଟର ସହ ସେୟାର କରୁଥିଲେ। କିନ୍ତୁ ସେହି ସମୟରେ ସୂଚନା ଆଦାନ ପ୍ରଦାନ କ୍ଷେତ୍ରରେ ଏକ ବିରାଟ ସମସ୍ୟା ଦେଖାଦେଇଥିଲା। ବୈଜ୍ଞାନିକମାନେ ବ୍ୟବହାର କରୁଥିବା କମ୍ପ୍ୟୁଟର ଗୁଡ଼ିକର ଅପରେଟିଂ ସିଷ୍ଟମ ଅଲଗା ଥିଲା। ଗୋଟିଏ ସିଷ୍ଟମର ଫାଇଲ୍ ଅନ୍ୟ ସିଷ୍ଟମରେ ଖୋଲୁନଥିଲା। ଅନେକ ସମୟରେ ଜଣେ ବୈଜ୍ଞାନିକ ନିଜ ଗବେଷଣା ଶେଷ କରି ନିଜ ଦେଶକୁ ଫେରିଗଲା ପରେ ତାଙ୍କର ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଡାଟା କେଉଁ କମ୍ପ୍ୟୁଟରରେ ରହିଛି ତାହା ଖୋଜି ପାଇବା ଅସମ୍ଭବ ହୋଇ ପଡ଼ୁଥିଲା। ତଥ୍ୟଗୁଡ଼ିକ ମଧ୍ୟରେ କୌଣସି ପାରସ୍ପରିକ ସମ୍ପର୍କ ନଥିଲା। ଟିମ୍ ବର୍ନର୍ସ ଲି ଏହି ଅସୁବିଧାଗୁଡ଼ିକୁ ଅତି ନିକଟରୁ ଦେଖିଥିଲେ। ସେ ଅନୁଭବ କଲେ ଯେ ମଣିଷର ମସ୍ତିଷ୍କ ଯେପରି ଗୋଟିଏ ଚିନ୍ତାଧାରା ସହିତ ଅନ୍ୟ ଏକ ଚିନ୍ତାଧାରାକୁ ଯୋଡ଼ି କାମ କରେ, କମ୍ପ୍ୟୁଟରଗୁଡ଼ିକୁ ମଧ୍ୟ ସେହିପରି ଏକ ନେଟୱାର୍କରେ ଯୋଡ଼ିବା ଆବଶ୍ୟକ। ଏହି ଚିନ୍ତାଧାରାରୁ ହିଁ ଜନ୍ମ ନେଲା ୱାର୍ଲ୍ଡ ୱାଇଡ୍ ୱେବ୍। ଅନେକ ଲୋକ ଇଣ୍ଟରନେଟ୍ ଏବଂ ୱାର୍ଲ୍ଡ ୱାଇଡ୍ ୱେବ୍କୁ ସମାନ ବୋଲି ଭାବିଥାନ୍ତି, କିନ୍ତୁ ବୈଷୟିକ ଦୃଷ୍ଟିରୁ

0: ଏହି ଦୁଇଟି ମଧ୍ୟରେ ବିରାଟ ପାର୍ଥକ୍ୟ ରହିଛି। ମାର୍ଚ୍ଚ 1999ରେ ସାର୍ ଟିମ୍ ବର୍ଣ୍ଣର୍ସ ଲି ସେନ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଏକ ଅଫିସିଆଲ ପ୍ରସ୍ତାବ ଦାଖଲ କଲେ, ଯାହାର ଶୀର୍ଷକ ଥିଲା ଇନଫର୍ମେସନ୍ ମ୍ୟାନେଜମେଣ୍ଟ ଏ ପ୍ରପୋଜାଲ। ଏହି ପ୍ରସ୍ତାବରେ ସେ ପ୍ରଥମ ଥର ପାଇଁ ହାଇପର୍ ଟେକ୍ସଟ ସିଷ୍ଟମ ବ୍ୟବହାର କରି କମ୍ପ୍ୟୁଟର ଗୁଡ଼ିକୁ ଯୋଡ଼ିବାର ବ୍ଲୁ ପ୍ରିଣ୍ଟ ଦେଖାଇଥିଲେ। ତାଙ୍କର ସୁପରଭାଇଜର ମାଇକ୍ ସେଣ୍ଡାଲ ଏହି ପ୍ରସ୍ତାବ ପଢ଼ି ଖାତାର କଭର ଉପରେ ଲେଖିଥିଲେ, ଅସ୍ପଷ୍ଟ କିନ୍ତୁ ଉତ୍ସାହଜନକ। ଯଦିଓ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ନଥିଲା, ତଥାପି ସେ ଟିମ୍କୁ ଏହି ପ୍ରୋଜେକ୍ଟ ଉପରେ କାମ କରିବା ପାଇଁ ଅନୁମତି ଦେଇଥିଲେ। ପରବର୍ତ୍ତୀ ସମୟରେ 1990ରେ ଟିମ୍ ବର୍ଣ୍ଣର୍ସ ଲି ଏକ ନେକ୍ସଟ କମ୍ପ୍ୟୁଟର ବ୍ୟବହାର କରି ବିଶ୍ୱର ପ୍ରଥମ ୱେବ୍ ସର୍ଭର ଏବଂ ବ୍ରାଉଜର ପ୍ରସ୍ତୁତ କଲେ। ଏହି କମ୍ପ୍ୟୁଟର ଉପରେ ସେ ଏକ ନାଲି ରଙ୍ଗର କାଳିରେ ହାତରେ ଲେଖି ଏକ ଚେତାବନୀ ଷ୍ଟିକର ମାରିଥିଲେ। ସେ ଷ୍ଟିକରରେ ଲେଖା ଥିଲା, ଏହି ମେସିନ୍ ଏକ ସର୍ଭର, ଏହାକୁ ବନ୍ଦ କରନ୍ତୁ ନାହିଁ। ଯଦି କେହି ଭୁଲରେ ଏହାକୁ ବନ୍ଦ କରିଦେଇଥାନ୍ତା, ତେବେ ବିଶ୍ୱର ସମଗ୍ର ୱେବ୍ ନେଟୱାର୍କ ସେହି ସମୟ ପାଇଁ ଅଚଳ ହୋଇଯାଇଥାନ୍ତା। ଅଗଷ୍ଟ 6, 1991 ଦିନ ବିଶ୍ୱର ପ୍ରଥମ ୱେବସାଇଟ୍ ସର୍ବସାଧାରଣଙ୍କ ପାଇଁ ଲାଇଭ୍ ହୋଇଥିଲା। ଏହି ୱେବସାଇଟ୍ରେ କୌଣସି ଆକର୍ଷଣୀୟ ଗ୍ରାଫିକ୍ସ ବା ରଙ୍ଗ ନଥିଲା, କେବଳ କିଛି ଟେକ୍ସଟ ଏବଂ ହାଇପରଲିଙ୍କ ଥିଲା, ଯେଉଁଥିରେ ୱାର୍ଲ୍ଡ ୱାଇଡ୍ ୱେବ୍ ପ୍ରୋଜେକ୍ଟ କ'ଣ ଏବଂ ଜଣେ ବ୍ୟକ୍ତି କିପରି ନିଜର ୱେବ୍ ସର୍ଭର ତିଆରି କରିପାରିବ ସେ ବିଷୟରେ ସୂଚନା ଦିଆଯାଇଥିଲା। ଅପ୍ରେଲ 30, 1993 ଦିନଟି ଇଣ୍ଟରନେଟ୍ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ। ସେର୍ନ ଅଫିସିଆଲ ଭାବେ ଘୋଷଣା କଲା ଯେ ୱାର୍ଲ୍ଡ ୱାଇଡ୍ ୱେବ୍ର ଟେକ୍ନୋଲୋଜି ସମସ୍ତଙ୍କ ପାଇଁ ମାଗଣା ରହିବ। ଏହି ରୟାଲ୍ଟି ମୁକ୍ତ ନିଷ୍ପତ୍ତି ଯୋଗୁଁ ବିଶ୍ୱର ଯେକୌଣସି କୋଣରୁ ଯେକୌଣସି ବ୍ୟକ୍ତି ବିନା କୌଣସି ଦେୟରେ ୱେବସାଇଟ୍ ଏବଂ ବ୍ରାଉଜର ତିଆରି କରିବାର ସ୍ୱାଧୀନତା ପାଇଲେ, ଯାହା ୱେବ୍ର ବିସ୍ଫୋରକ ବିକାଶର ମୂଳ କାରଣ ସାଜିଲା। ଟିମ୍ ବର୍ଣ୍ଣର୍ସ ଲି ୱେବ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ଏକ ସରଳ ଏବଂ ସର୍ବବ୍ୟାପୀ ବୈଷୟିକ ଢାଞ୍ଚା ପ୍ରସ୍ତୁତ କରିଥିଲେ। ଏହି ଢାଞ୍ଚାରେ 3ଟି ମୁଖ୍ୟ ଉପାଦାନ ଥିଲା। ପ୍ରଥମ ଉପାଦାନଟି ହେଲା HTML। HTML ୱେବ୍ ପେଜ୍ ଲେଖିବା ପାଇଁ ବ୍ୟବହୃତ ହେଉଥିବା ଭାଷା। ହାଇପର୍ ଟେକ୍ସଟର ଅର୍ଥ ହେଉଛି ଏଭଳି ଏକ ଟେକ୍ସଟ ଯାହା ଭିତରେ ଅନ୍ୟ ଏକ ପେଜ୍କୁ ଯିବା ପାଇଁ ଲିଙ୍କ୍ ଲୁଚି ରହିଥାଏ। HTML ମାଧ୍ୟମରେ ଜଣେ ଡିଜାଇନର ନିଜ ପେଜ୍ରେ ହେଡ଼ିଂ, ପାରାଗ୍ରାଫ, ଲିଙ୍କ, ଇମେଜ୍ ଆଦି ସଜାଇ ପାରନ୍ତି। ଦ୍ୱିତୀୟଟି URL। ଇଏ ହେଉଛି ଇଣ୍ଟରନେଟ୍ ନେଟୱାର୍କରେ ଥିବା ପ୍ରତ୍ୟେକ ୱେବ୍ ପେଜ୍ ବା ଡକ୍ୟୁମେଣ୍ଟର ଏକ ସ୍ୱତନ୍ତ୍ର ଠିକଣା, ଯେପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଘରର ଏକ ନିର୍ଦ୍ଦିଷ୍ଟ ଆଡ୍ରେସ୍ ଥାଏ। ଠିକ୍ ସେହିପରି URL ଦ୍ୱାରା ବ୍ରାଉଜର ସଠିକ୍ ପେଜ୍କୁ ଖୋଜି ବାହାର କରିଥାଏ। ତୃତୀୟଟି ହେଉଛି HTTP। ଇଏ ହେଉଛି ୱେବ୍ର ନିୟମାବଳୀ। ଯେତେବେଳେ ଜଣେ ୟୁଜର୍ ବ୍ରାଉଜରରେ କୌଣସି URL ଟାଇପ୍ କରନ୍ତି, ସେତେବେଳେ HTTP ମାଧ୍ୟମରେ ସେହି ଅନୁରୋଧ ସର୍ଭର ପାଖକୁ ଯାଏ ଏବଂ ସର୍ଭର ସେହି ପେଜ୍ର ଡାଟାକୁ ୟୁଜର୍ଙ୍କ କମ୍ପ୍ୟୁଟରକୁ ଫେରସ୍ତ ପଠାଏ। 1999 ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୱାର୍ଲ୍ଡ ୱାଇଡ୍ ୱେବ୍ର ବିକାଶକୁ ମୁଖ୍ୟତଃ 3 ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ, ଯେମିତିକି ୱେବ୍ 1.0, ଏହାକୁ ଦ ରିଡ୍ ଓନ୍ଲି ୱେବ୍ ବୋଲି ମଧ୍ୟ କୁହାଯାଏ। ଏହା 1990 ଆରମ୍ଭ କରି 2000 ପର୍ଯ୍ୟନ୍ତ ୱେବ୍ର ପ୍ରାଥମିକ ସ୍ତର। ଏହି ସମୟରେ ୱେବସାଇଟ୍ ଗୁଡ଼ିକ ସ୍ଥିର ଥିଲା ବା ଷ୍ଟାଟିକ୍ ଥିଲା। ୟୁଜର୍ସମାନେ କେବଳ ୱେବସାଇଟ୍ରେ ଥିବା ସୂଚନାକୁ ପଢ଼ିପାରୁଥିଲେ, କିନ୍ତୁ ସେଠାରେ କୌଣସି କମେଣ୍ଟ କରିବା, ଫଟୋ ଅପଲୋଡ଼ କରିବା କିମ୍ବା ପାରସ୍ପରିକ କଥାବାର୍ତ୍ତା କରିବାର ସୁଯୋଗ ନଥିଲା। ଏହା ଏକ ପ୍ରକାର ଡିଜିଟାଲ ସମ୍ବାଦପତ୍ର ଭଳି କାମ କରୁଥିଲା। ଯଦି ଦେଖିବା ୱେବ୍ 2.0, ସୋସିଆଲ ବା ଇଣ୍ଟରାକ୍ଟିଭ ୱେବ୍ ବୋଲି ତାହାକୁ କୁହାଯାଏ। ଏହା 2000 ରୁ 2020 ପର୍ଯ୍ୟନ୍ତ ଏହି ପର୍ଯ୍ୟାୟରେ ୱେବ୍ ସମ୍ପୂର୍ଣ୍ଣ ଗତିଶୀଳ ବା ଡାଇନାମିକ୍ ହୋଇଗଲା। ୟୁଜର ମାନେ କେବଳ ପାଠକ ହୋଇ ରହିଲେ ନାହିଁ, ବରଂ ନିଜେ କଣ୍ଟେଣ୍ଟ ତିଆରି କଲେ। ଫେସବୁକ୍, ୟୁଟ୍ୟୁବ୍, ୱିକିପେଡ଼ିଆ, ବ୍ଲଗିଂ ପ୍ଲାଟଫର୍ମ ଗୁଡ଼ିକର ଆଗମନ ଏହି ସମୟରେ ହୋଇଛି। ଏହା ଲୋକଙ୍କୁ ପରସ୍ପର ସହ ଯୋଡ଼ିବା ଏବଂ ଅନଲାଇନ୍ ସମୁଦାୟ ଗଠନ କରିବାରେ ସାହାଯ୍ୟ କଲା। ୱେବ୍ 3.0 ଏହାକୁ ସିମାଣ୍ଟିକ୍ ବା ଡିସେଣ୍ଟ୍ରାଲାଇଜ୍ଡ ୱେବ୍ ବୋଲି ମଧ୍ୟ କୁହାଯାଏ। ଏହା 2020ରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଆଧୁନିକ ରୂପ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, AI, ବ୍ଲକ୍ଚେନ୍, ବିକେନ୍ଦ୍ରୀକରଣ ଉପରେ ଆଧାରିତ। ଏଠାରେ କମ୍ପ୍ୟୁଟର ଗୁଡ଼ିକ କେବଳ ଡାଟା ପଢ଼ନ୍ତି ନାହିଁ, ବରଂ ମଣିଷ ଭଳି ସେହି ତଥ୍ୟର ପ୍ରକୃତ ଅର୍ଥ ବୁଝିପାରନ୍ତି। ମାନବ ସମାଜ ଓ ବିଶ୍ୱ ଅର୍ଥନୀତି ଉପରେ ମଧ୍ୟ WWW ପ୍ରଭାବ ରହିଛି। ୱାର୍ଲଡ ୱାଇଡ୍ ୱେବ୍ର ଉଦ୍ଭାବନ କେବଳ ଏକ ବୈଷୟିକ ସଫଳତା ନୁହେଁ, ବରଂ ଏହା ମାନବ ସଭ୍ୟତାକୁ ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ସ୍ତରରେ ସମ୍ପୂର୍ଣ୍ଣ ରୂପାନ୍ତରିତ କରିଛି। WWW ପୂର୍ବରୁ ଜ୍ଞାନ କେବଳ ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଏବଂ ଲାଇବ୍ରେରୀ ମଧ୍ୟରେ ସୀମିତ ଥିଲା, କିନ୍ତୁ ଆଜି ୱେବ୍ ଯୋଗୁଁ ବିଶ୍ୱର ଯେକୌଣସି ଗ୍ରାମାଞ୍ଚଳରେ ଥିବା ଛାତ୍ର ମଧ୍ୟ MIT କିମ୍ବା IIT ପ୍ରଫେସରଙ୍କ ଲେକ୍ଚର ମାଗଣାରେ ଦେଖିପାରୁଛି। ୱିକିପେଡ଼ିଆ ଭଳି ମୁକ୍ତ ଜ୍ଞାନକୋଷ ଏବଂ ବିଭିନ୍ନ ଇ-ଲର୍ଣ୍ଣିଂ ପ୍ଲାଟଫର୍ମ ଶିକ୍ଷାକୁ ସମସ୍ତଙ୍କ ପାଇଁ ସହଜଲଭ୍ୟ କରିପାରିଛି। ୱେବ୍ର ଉଦ୍ଭାବନ ଯୋଗୁଁ ବିଶ୍ୱ ବାଣିଜ୍ୟରେ ବିରାଟ ପରିବର୍ତ୍ତନ ଆସିଛି। ଆମାଜନ, ଆଲିବାବା, ଫ୍ଲିପକାର୍ଟ ଭଳି ଇ କମର୍ସ କମ୍ପାନୀଗୁଡ଼ିକ ସାରା ବିଶ୍ୱକୁ ଏକ ବଜାରରେ ପରିଣତ କରିଛନ୍ତି। ଛୋଟ ଛୋଟ ବ୍ୟବସାୟୀମାନେ ମଧ୍ୟ ନିଜର ୱେବସାଇଟ୍ ଖୋଲି ବିଶ୍ୱସ୍ତରରେ ନିଜର ସାମଗ୍ରୀ ବିକ୍ରି କରିପାରୁଛନ୍ତି। ଏହା ସହ ଡିଜିଟାଲ ମାର୍କେଟିଂ, ୱେବ୍ ଡେଭଲପମେଣ୍ଟ, କ୍ଲାଉଡ଼ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ କୋଟି କୋଟି ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। WWW ବିଶ୍ୱକୁ ଏକ ଗ୍ଲୋବାଲ ଭିଲେଜରେ ପରିଣତ କରିଛି। ଦୂରରେ ଥିବା ବନ୍ଧୁବାନ୍ଧବଙ୍କ ସହ ଭିଡ଼ିଓ କଲ୍ କରିବା, ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ମତାମତ ଉପସ୍ଥାପନ କରିବା ଏବଂ ବିଶ୍ୱର ଯେକୌଣସି ସ୍ଥାନରେ ଘଟୁଥିବା ଘଟଣା ବିଷୟରେ ସେହି ସେକେଣ୍ଡରେ ସୂଚନା ପାଇବା କେବଳ ୱେବ୍ ଯୋଗୁଁ ହିଁ ସମ୍ଭବ ହୋଇପାରିଛି। ଆଜି ସମୟରେ ଯଦି କେହି ଏକ ଛୋଟ ଆପ୍ଲିକେସନ୍ ବା ସଫ୍ଟୱେର୍ ତିଆରି କରନ୍ତି, ତେବେ ସେମାନେ ପ୍ରଥମେ ତାହାର ପେଟେଣ୍ଟ ନେଇ କୋଟି କୋଟି ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ସାର୍ ଟିମ୍ ବର୍ଣ୍ଣର୍ସ ଲି ଥିଲେ ସମ୍ପୂର୍ଣ୍ଣ ଅଲଗା। ସେ ଯଦି WWW ପେଟେଣ୍ଟ ନିଜ ନାମରେ ରଖିଥାନ୍ତେ ଏବଂ ପ୍ରତ୍ୟେକ ୱେବସାଇଟ୍ ଖୋଲିବା ପାଇଁ ଏକ ଛୋଟ ରୟାଲିଟି ଫି ରଖିଥାନ୍ତେ, ତେବେ ହୁଏତ ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଥାନ୍ତେ। କିନ୍ତୁ ସେ ମାନବ ଜାତିର ବିକାଶକୁ ନିଜର ବ୍ୟକ୍ତିଗତ ଲାଭ ଅପେକ୍ଷା ଅଧିକ ଗୁରୁତ୍ୱ ଦେଇଥିଲେ। ସେ ଜାଣିଥିଲେ ଯେ ଯଦି ସେ ଏହାକୁ ଏକ ବ୍ୟବସାୟିକ ସମ୍ପତ୍ତି କରିଦେବେ, ତେବେ ଏହା କେବଳ କିଛି ଧନୀ ଲୋକ କିମ୍ବା ବଡ଼ କମ୍ପାନୀ ମଧ୍ୟରେ ସୀମିତ ରହିଯିବ। ତାଙ୍କର ଏହି ନିଃସ୍ୱାର୍ଥପର ତ୍ୟାଗ ଯୋଗୁଁ 2004 ବ୍ରିଟେନ୍ର ରାଣୀ ଏଲିଜାବେଥ୍ ଦ୍ୱିତୀୟ ତାଙ୍କୁ ସର୍ବୋଚ୍ଚ ସମ୍ମାନ ନାଇଟ୍ କମାଣ୍ଡର ଅଫ୍ ଦ ଅର୍ଡ଼ର ଅଫ୍ ଦ ବ୍ରିଟିଶ ଏମ୍ପାୟାର ବା ସାର୍ ଉପାଧିରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ 2016 କମ୍ପ୍ୟୁଟର ବିଜ୍ଞାନର ନୋବେଲ ପୁରସ୍କାର କୁହାଯାଉଥିବା ଟ୍ୟୁରିଂ ଆୱାର୍ଡ଼ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା। ସାର୍ ଟିମ୍ ବର୍ଣ୍ଣର୍ସ ଲି ଯେଉଁ ଉଦ୍ଦେଶ୍ୟରେ ୱେବ୍ର ସୃଷ୍ଟି କରିଥିଲେ, ଆଜିର ସମୟରେ ସେଥିରେ ଅନେକ ବିଚ୍ୟୁତି ଏବଂ ବଡ଼ ଧରଣର ଆହ୍ୱାନ ଦେଖାଯାଇଛି। ନିଜେ ସେ ମଧ୍ୟ ଅନେକ ସମୟରେ ଆଧୁନିକ ଇଣ୍ଟରନେଟ୍ର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି, ଯେମିତିକି ଡାଟା ଗୋପନୀୟତା ଏବଂ ମୋନୋପଲି। ଆଜି କିଛି ମୁଷ୍ଟିମୟ ବଡ଼ ଟେକ୍ନୋଲୋଜି କମ୍ପାନୀ ସମଗ୍ର ୱେବ୍କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ୟୁଜର୍ସମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ସେମାନଙ୍କ ବିନା ଅନୁମତିରେ ବିଜ୍ଞାପନ ପାଇଁ ବ୍ୟବହାର କରାଯାଉଛି। ୱେବ୍ରେ ମୁକ୍ତ ଭାବେ ସୂଚନା ରଖିବାର ସୁଯୋଗ ଥିବାରୁ ଏହାର ଅପବ୍ୟବହାର କରି କିଛି ଅସାମାଜିକ ତତ୍ତ୍ୱ, ମିଥ୍ୟା ଖବର, ଘୃଣାଭାବ ଏବଂ ପ୍ରୋପାଗାଣ୍ଡା ପ୍ରସାର କରୁଛନ୍ତି। ହ୍ୟାକିଂ, ଫିସିଂ, ଅନଲାଇନ୍ ଆର୍ଥିକ ପ୍ରତାରଣା ଏବଂ ମାଲୱେର୍ ଆକ୍ରମଣ ଭଳି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ। ଏହି ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସାର୍ ଟିମ୍ ବର୍ଣ୍ଣର୍ସ ଲି ବର୍ତ୍ତମାନ ଏକ ନୂତନ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି, ଯାହାର ନାମ ହେଉଛି ସୋଲିଡ଼। ଏହାର ଉଦ୍ଦେଶ୍ୟ ହେଉଛି ୱେବ୍କୁ ପୁଣି ଥରେ ବିକେନ୍ଦ୍ରୀକରଣ କରିବା, ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜ ଡାଟାର ମାଲିକାନା ନିଜ ପାଖରେ ରଖିପାରିବେ। ସାର୍ ଟିମ୍ ବର୍ଣ୍ଣର୍ସ ଲିଙ୍କ ଦ୍ୱାରା ଉଦ୍ଭାବିତ ୱାର୍ଲଡ ୱାଇଡ୍ ୱେବ୍ କେବଳ କୋଡ଼ିଂ ଏବଂ ପ୍ରୋଟୋକଲ୍ର ଏକ ସମାହାର ନୁହେଁ, ଏହା ହେଉଛି ମାନବୀୟ କଳ୍ପନା, ସହଯୋଗ ଏବଂ ମୁକ୍ତ ଚିନ୍ତାଧାରାର ଏକ ମହାନ ସ୍ମାରକୀ। ଏହା ସୀମା, ଜାତି ଏବଂ ଭାଷାର ପ୍ରାଚୀରକୁ ଭାଙ୍ଗି ସମଗ୍ର ବିଶ୍ୱର ଜ୍ଞାନକୁ ପ୍ରତ୍ୟେକ ମଣିଷର ହାତ ପାପୁଲିରେ ପହଞ୍ଚାଇ ଦେଇଛି। ଆଜି ଯେତେବେଳେ ଆମେ ୱେବ୍ର ଭବିଷ୍ୟତ ଆଡ଼କୁ ଦେଖୁଛୁ, ଆମର ଏହା ଦାୟିତ୍ୱ ଯେ ଆମେ ଏହି ଶକ୍ତିଶାଳୀ ମାଧ୍ୟମର ସଦୁପଯୋଗ କରିପାରିବା। ସାର୍ ଟିମ୍ଙ୍କର ସେହି ମହାନ ଆଦର୍ଶ, ଏହା ସମସ୍ତଙ୍କ ପାଇଁ ଏକ ମୁକ୍ତ ସୂଚନାର ମାଧ୍ୟମ ହେବା ଉଚିତ। WWW ସତରେ ଆମ ପୃଥିବୀକୁ ଏକ ସଂଯୋଜିତ ଏବଂ ଜ୍ଞାନଦୀପ ସମାଜରେ ପରିଣତ କରିବାରେ ସଫଳ ହୋଇଛି।
1: ଶୁଣିଲ ତ ପିଲାଏ, ଆଲୋଚନା ବୈଜ୍ଞାନିକ ଉଦ୍ଭାବନ କ୍ରମରେ ଟିମ୍ ବର୍ଣ୍ଣର୍ସ ଲିଙ୍କ ୱାର୍ଲଡ ୱାଇଡ୍ ୱେବ୍। ତୁମ ପାଇଁ ଆଲୋଚନା କଲି ବଡ଼ ଭାଇ ଶଶାଙ୍କ ଶେଖର ସୁଆର। ସାର୍ ଟିମ୍ ବର୍ଣ୍ଣର୍ସ ଲିଙ୍କର ଦୂରଦୃଷ୍ଟି ଆଜି ସମଗ୍ର ବିଶ୍ୱକୁ ଅନେକ ପରିବର୍ତ୍ତନ କରିଦେଇଛି। ସେ ଯେଉଁ ସୂଚନା ସଂଯୋଗ ବ୍ୟବସ୍ଥା ତିଆରି କରିଥିଲେ, ତାହା ଇଣ୍ଟରନେଟ୍କୁ ପ୍ରକୃତରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛି। ତାଙ୍କର ଏହି ଅବଦାନ ମାନବ ଇତିହାସରେ ଚିରକାଳ ଅମର ହୋଇ ରହିବ। ତୁମେମାନେ ମଧ୍ୟ ପିଲାଏ ତାଙ୍କ ଜୀବନରୁ ପ୍ରେରଣା ନେଇ ନିଜ ଜୀବନରେ କିଛି ଏମିତି କରିବାକୁ ଉଦ୍ୟମ କର, ଯାହା ତୁମକୁ ଚିରକାଳ ପାଇଁ ଚିରସ୍ମରଣୀୟ କରି ରଖିବ। କାର୍ଯ୍ୟକ୍ରମର ଶେଷ ଭାଗରେ ଏଥର ଶୁଣିବା ପୁଣି ଗୀତଟିଏ। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

0: ଶେଷ ହେଲା କିଶୋର ସଂସାର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଇଠି ଜଣାଇ ଦେଉଛୁ ଯେ ଆଜି ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେକଣ୍ଡ ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଚାଷୀଙ୍କ ସହ ସାକ୍ଷାତକାର, ଏଥିରେ ଶୁଣିବେ ସଫଳ ଚାଷୀ ହରିଶ ପଟେଲଙ୍କ ସହ ସାକ୍ଷାତକାର। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରାଜାରଥ ଏବଂ ସଂଯୁକ୍ତ କୁମାରୀ ଜେନା। ରାତି 8:15 ରହିଛି ଆଲୋଚନା ଜୀବନ ଓ ଯୋଗ, କହିବେ ସତ୍ୟନାରାୟଣ ଠାକୁର। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସେହନାଇ ବାଦନ ପରିବେଷଣ କରିବେ ଅନନ୍ତ ଲାଲ ଏବଂ ସରୋଦ ବାଦନ ଉସ୍ତାଦ ଅମଜଦ ଅଲି ଖାନ। ରାତି 9:15 ସ୍ପଟଲାଇଟ୍, ରିଲେକରେ ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିବେ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ଜୟଦେବ ରାଉତ ଏବଂ ସାଥୀ। ରାତି 10:02 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସରୋଦ ବାଦନ ଶୁଣିବେ, ପରିବେଷଣ କରିବେ ଅଲି ଅକବର ଖାନ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ ରାତି 10:30। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ। 2036 ସୁଦ୍ଧା ରାଜ୍ୟକୁ କୁପୋଷଣ ମୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ବିପର୍ଯ୍ୟୟ ପରିଚାଳନାକୁ ନେଇ ଆସନ୍ତାକାଲିଠାରୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଓଡ଼ିଶା 5ଟି ବର୍ଗରେ ମନୋନୀତ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନକୁ ସକାରାତ୍ମକ ଭାବେ ବିତେଇବା। ଆଲେଖ୍ୟ ପ୍ରଫୁଲ୍ଲ କୁମାର ଦାସ, ଉପସ୍ଥାପନା ମହେଶ୍ୱର ସାହୁ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଏବା 20 ତାରିଖ ଓଡ଼ିଶା ଆସୁଛନ୍ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ଆଇବା କାଲିଠାନୁ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜୀବନର ପହିଲା 1000 ଦିନର ଗୁରୁତ୍ୱ ଡିଜିଟାଲ ବହିକେ କଲେ ଉନ୍ମୋଚନ। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଇବା ଗୁରୁବାର ତକ ପହଞ୍ଚିବା କେରଳମ୍। ଏଥର ପୂରା ଖବର। ରାଜ୍ୟ ସରକାରଙ୍କର ଦୁଇ ବଛର ପୂର୍ତ୍ତି ଅବସରରେ ଆଇବା 20 ତାରିଖ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ହେବାରକେ ଥିବାର କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର ଲାଗି ସ୍ୱୀକୃତି ଦେଇଛନ୍। ଏ କାର୍ଯ୍ୟକ୍ରମର ସଫଲ ରୂପାୟନ ଲାଗି ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ସୁରକ୍ଷା ବ୍ୟବସ୍ଥା, ସାଧାରଣ ଲୋକର ସୁବିଧା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରବାର ଲାଗି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ଅବସରରେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ ଓଡ଼ିଶା ଲାଗି ବହୁତଟେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରବାର କାର୍ଯ୍ୟକ୍ରମ ରହିଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ସହିତ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା ହେଉଛି ସଶକ୍ତିକରଣର ଗୋଟିଏ ଶକ୍ତିଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀଠାରେ ଆଜି ଛାତ୍ରବୃତ୍ତି ଯୋଜନାର ଜନଜାତି ହିତାଧିକାରୀମାନଙ୍କୁ ସମ୍ବୋଧନ କରିକରି ରାଷ୍ଟ୍ରପତି କହିଛନ୍, ଶିକ୍ଷା ସମକୁ ଆତ୍ମନିର୍ଭରଶୀଲ, ସଚେତନ ଆଉ ସଶକ୍ତ କରସି। ସମାଜର ସବୁ ବର୍ଗ ସାମାଜିକ, ଆର୍ଥିକ ଆଉ ଶିକ୍ଷାଗତ ଦୃଷ୍ଟିକୋଣରୁ ଉନ୍ନତ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବା ବୋଲି ରାଷ୍ଟ୍ରପତି କହିଛନ୍। ସରକାରୀ ଛାତ୍ରବୃତ୍ତି ଯୋଜନା ଜରିଆ ମିଳୁଥିବାର ଉଚ୍ଚଶିକ୍ଷା ଆଉ ନୂଆ ସୁଯୋଗ ଜନଜାତିଙ୍କର ଜୀବନଶୈଳୀଥି ବ୍ୟାପକ ପରିବର୍ତ୍ତନ ଆଣିପାରିଛେ। ଦେଶେ ପ୍ରତିଭାର ଅଭାବ ନାଇଁନ, ହେଲେ ସେସବୁକେ ଚିହ୍ନିକରି ଆଗ୍କେ ବଢ଼ବାର୍ ଲାଗି ଉଚିତ ମଞ୍ଚ ଦେବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍।
1: ଭାରତ ସରକାର ଜନଜାତୀୟ ସମୁଦାୟ କେ ଯୁବାଙ୍କୁ ଆଗେ ବଢ଼ାନେ କେ ଲିଏ ଅନେକ ଯୋଜନା କେ ମାଧ୍ୟମ ସେ ନିରନ୍ତର ପ୍ରୟାସ କର ରହେ। ଛାତ୍ରବୃତ୍ତି ଯୋଜନା କେବଳ ଆର୍ଥିକ ସହାୟତା ନେଇ ହେ, ଏ ଯୁବାଓ କେ ସ୍ୱପ୍ନ କୋ ପଙ୍ଖ ଦେନେ କା ମାଧ୍ୟମ ହେ। ଏ ଉନ୍ ଯୁବାଓ କେ ଜୀବନ ମେ ନେଇ ସମ୍ଭାବନା କା ଦ୍ୱାର ଖଲତି, ଜିନ ମେ ପ୍ରତିଭା ତ ହତି ହି ହେ ପରନ୍ତୁ ସଂସାଧନ କା ଅଭାବ ଉନ୍ହେ ଆଗେ ବଢ଼ତେ ରୋକତା। ଲେକିନ ମୁଝେ ଏ ଜାନକାର ପସନ୍ଦତା ହୁଏ କି ଆପଣ ସେ ଅନେକ ଯୁବାଓ ନେ ବିଭିନ୍ନ
0: ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ରାଷ୍ଟ୍ର ସମୂହର 2 ନମ୍ବର ବୈଷୟିକ ବୈଠକ ଆଇବା କାଲିଠାନୁ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରଷିଆ ଆର୍ ଦକ୍ଷିଣ ଆଫ୍ରିକା ବାଗିର ଦେଶର ପ୍ରତିନିଧିମାନେ ସମ୍ମିଳନୀଥି ଯୋଗ ଦେବେ। ଓଡ଼ିଶାନ ବ୍ରିକ୍ସ ରାଷ୍ଟ୍ର ସମୂହକେ ନେଇକରି ଏନ୍ତା ଗୋଟେ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରଟି ସଫଳତାକେ ବିଶ୍ୱସ୍ତରନ ଆହୁରି ସମୃଦ୍ଧ କରବା ବୋଲି ଆଶ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶଟି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀ ଆଇବା ଶୁକ୍ରବାର ତକ୍ ଚାଲବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଆଇବା କାଲ୍ ରାଜ୍ୟ କ୍ୟାବିନେଟ୍ର ଜରୁରୀ ବୈଠକ ବସ୍ବା।

ଭୁବନେଶ୍ୱର ଲୋକସେବା ଭବନର ହେବାରକେ ଥିବାର ବୈଠକ ଥି 8 ବିଭାଗର 9 ଜରୁରୀ ପ୍ରସ୍ତାବ କି ଅନୁମୋଦନ ମିଳିବାର ସମ୍ଭାବନା ଅଛେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ସୁପ୍ରିମକୋର୍ଟର 5 ଜଣ ନୂଆକରି ନିଯୁକ୍ତି ପାଇଥିବାର ବିଚାରପତି ଆଜି ଶପଥ ନେଇଛନ୍। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସେମାନଙ୍କୁ ପଦ ଆଉ ଗୋପନୀୟତାର ଶପଥପାଠ କରିଛନ୍। ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ ଆଧାରଥି ସରକାରୀ ବିଚାରପତିମାନଙ୍କର ନିଯୁକ୍ତିକେ ଅନୁମୋଦନ କରିଥିଲେ। ଶପଥ ନେଇଥିବାର ବିଚାରପତିମାନଙ୍କ ଭିତରେ ବରିଷ୍ଠ ଆଇନଜୀବୀ ଭି ମୋହନାଙ୍କର ସହିତ ଜଷ୍ଟିସ୍ ସିଲ୍ ନାଗୁ, ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର, ଜଷ୍ଟିସ୍ ସଞ୍ଜୀବ ସଚଦେବା ଆଉ ଜଷ୍ଟିସ୍ ଅରୁଣ ପାଲ୍ଲୀ ପ୍ରମୁଖ ରହିଛନ୍। ନୂଆଦିଲ୍ଲୀଠାରେ ଆଇବାକାଲି ଜାତୀୟ ପଞ୍ଚାୟତ ପୁରସ୍କାର 2025 ପ୍ରଦାନ ସମାରୋହ ହେବା। ଦେଶର 42 ଉତ୍କୃଷ୍ଟ ପଞ୍ଚାୟତକେ ଏଥି ପୁରସ୍କାର ଦିଆଯିବା। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 34 ଗ୍ରାମ ପଞ୍ଚାୟତ ଆଉ ନାନାଦି ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗଥି 8 ପଞ୍ଚାୟତକେ ପୁରସ୍କୃତ କରାଯିବା। ଏଥି ଓଡ଼ିଶାର 5 ପଞ୍ଚାୟତ ସାମିଲ ଅଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ସରକାର ସବୁବେଳେ ଚେଷ୍ଟା ଜାରି ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ଅତି କମ୍ ଓଜନ ଥିବା ଛୁଆମାନଙ୍କୁ ଦିଆଯାଉଥିବାର ଖାଇବାର ଦରବ ଆଉ ପ୍ରାକ୍ ବିଦ୍ୟାଳୟର ଛୁଆମାନଙ୍କ ଲାଗି ଥିବା ସକାଳର ଜଲଖିଆର ଦାମ ବଢ଼ାବାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ରାଜ୍ୟର 6 ମାସରୁ 6 ବର୍ଷର ତକ ପାଖାପାଖି 35,000 ଛୁଆମାନଙ୍କର ଫି ଦିନର ଖାଇବାର ଖର୍ଚ୍ଚା 8-18 ଟଙ୍କାକେ ବଢ଼ାଯାଇଛି। ଏଥି ପୁଷ୍ଟି ଖାଦ୍ୟ ବାବଦ 12 ଆଉ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଥି ଅତିରିକ୍ତ 6 ସାମିଲ ଅଛି। ଏଥିଲାଗି ରାଜ୍ୟ ସରକାର 10,07,00,000 ଅଧିକା ଖର୍ଚ୍ଚା କରିବେ ବୋଲି ଜଣାପଡ଼ିଛି। ଏ ଅବସରରେ ଶ୍ରୀମତୀ ପରିଡ଼ା ଛୁଆମାନଙ୍କର ସାମଗ୍ରିକ ବିକାଶ ଲାଗି ଜୀବନର ପହେଲା 1,000 ଦିନର ଡିଜିଟାଲ ବହିର ବିଲ୍ ଉନ୍ମୋଚନ କରିଛନ୍। ଇ ବହିଥି ଓଡ଼ିଆ ଭାଷାଥି ଅତି ସରଳ ଭାବେ ସବୁ ସ୍ତର ଆଉ ଛୁଆମାନଙ୍କର ଯତ୍ନ ବାବଦେ ବୁଝାଯାଇଛି। ରାଜ୍ୟର ସବୁ ଅଙ୍ଗନବାଡ଼ି କର୍ମୀ ଆଉ ହିତାଧିକାରୀମାନଙ୍କୁ ଏହି ବହି ପହଞ୍ଚାବାର ଲାଗି ଚେଷ୍ଟା ମୂଲ୍ୟଛି। କାର୍ଯ୍ୟକ୍ରମଥି ବିଭାଗୀୟ କମିଶନର ଆଉ ଶାସନ ସଚିବ ମୃଣାଳିନୀ ଦର୍ଶୱାଲ ଆଉ 30 ଯାକ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆଭାସୀ ଜରିଏ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କର ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଲାଗି ଥିବାର ପୋର୍ଟାଲ ଆଇଷ୍ଠାନୁ କାର୍ଯ୍ୟକ୍ଷମ ହୋଇଛି ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫରୁ କୁହାଯାଇଛି। ଆଇବା 6 ତକ ଏହି ପୋର୍ଟାଲ ଖୋଲା ରହିବା। ସିବିଏସ୍ଇ ଦେଇଥିବାର ସୂଚନା ଅନୁସାରେ ସୁଝା ଯାଇଥିବା ଉତ୍ତର ଖାତାର ସ୍କାନ୍ କପି ପାଇଥିବାର ଛାତ୍ରଛାତ୍ରୀମାନେ ଏହି ପୋର୍ଟାଲଥି ଆବେଦନ କରିପାରିବେ। ଆବେଦନ ଆଉ ମୂଲ୍ୟାୟନ ଯାଞ୍ଚ ପ୍ରକ୍ରିୟାକେ ସୁରକ୍ଷିତ ରଖିବା ଲାଗି ଆବେଦନ ସମୟଥି ଛାତ୍ରଛାତ୍ରୀମାନଙ୍କର ଆଧାର କାର୍ଡ ପୋର୍ଟାଲଥି ସଂଯୋଗ କରିବାରକେ ପଡ଼ବା। ଆଧାର କାର୍ଡ ନାଇଁଥିବାର ଛାତ୍ରଛାତ୍ରୀମାନଙ୍କର କ୍ଷେତ୍ରଥି ସେମାନଙ୍କର ମା ବାପା ନାହିଁ ତ ଅଭିଭାବକମାନଙ୍କର ଆଧାର ତଥ୍ୟ ଦିଆଯାଇପାରବା। ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବାର ଫି ଉତ୍ତର ଖାତା ସ୍କାନ୍ କପି ଲାଗି 100 ଲେଖା ଆଉ ଫି ପ୍ରଶ୍ନ ଲାଗି ପୁନଃ ମୂଲ୍ୟାଙ୍କନ ବାବଦ 25 ଫିସ୍ ଦାଖଲ କରିବାରକେ ପଡ଼ବା। ମୂଲ୍ୟାଙ୍କନ ହୋଇଥିବାର ଉତ୍ତର ଖାତାର ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଲାଗି ଆବେଦନ କରିବାର ପ୍ରକ୍ରିୟା ବାବଦେ ସିବିଏସ୍ଇ ତରଫରୁ ସୂଚନା ଦିଆଯାଇଛି। ଏଥିଲାଗି ଥିବାର ଟ୍ୟୁଟୋରିଆଲ ଭିଡ଼ିଓକେ ଦେଖିବାର ଲାଗି ସିବିଏସ୍ଇ ତରଫରୁ ପରାମର୍ଶ ଦିଆଯାଇଛି। ଜାପାନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଜେନ୍ସି ତରଫରୁ ଆୟୋଜିତ ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମ 2026 ଓଡ଼ିଶାର 4 ମେଧାବୀ ଛାତ୍ରଛାତ୍ରୀ ଭାରତର ପ୍ରତିନିଧିତ୍ୱ କରିକିରି ରାଜ୍ୟ ଲାଗି ଗୌରବ ଆନିଛନ୍। ଗଲା ମେ 21-31 ତକ 10 ଜାପାନ ଗସ୍ତତି ଯାଇକିରି ସେମାନେ ତୁସୁକୁବା ଆସାକୁସା ସହର ବୁଲିଥିଲେ ଆଉ ସିବାଉରା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଉ କାଶିବା ଜୁନିୟର ଆଣ୍ଡ ସିନିୟର ହାଇସ୍କୁଲଥି ଶୈକ୍ଷିକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମଥି ଭାଗ ନେଇଥିଲେ। ସମ୍ବଲପୁରର ଆଦ୍ୟାଶା ପଣ୍ଡା, କେନ୍ଦୁଝରର ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, କୋରାପୁଟର ଶୁଭମ ନାୟକ ଆଉ ଭୁବନେଶ୍ୱରର ବିଷ୍ଣୁ ପ୍ରସାଦ ଜେନା ଜାପାନ ଗସ୍ତଥି ଯାଇଥିଲେ। ଏମାନଙ୍କର ଏହି ସଫଳତା ରାଜ୍ୟର ଅଲଗା ଯୁବ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଦେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ କହିଛି। ରାଜ୍ୟ ବସ୍ ଭଡ଼ା ବଢ଼ିଛି। ଆଜିଠାନୁ ବଢ଼ିଥିବାର ବସ୍ ଭଡ଼ା ଲାଗୁ ହୋଇଥିବାର ବାବଦେ ରାଜ୍ୟ କମିଶନରଙ୍କର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା 2 ବଢ଼ାଯାଇଛେ। ସେନ୍ତା ଡିଲକ୍ସ ଆଉ ଏସି ଡିଲକ୍ସ କିଲୋମିଟର ପିଛା 4 ଲେଖା ଆଉ ସୁପର ଡିଲକ୍ସ ବସ୍ ଭଡ଼ା 6 ବଢ଼ିଛି। ଶିମିଳିପାଳ ଅଭୟାରଣ୍ୟନ ମାଇ ବାଘ ଜିନତ ଆଜି 4 ଛୁଆଙ୍କୁ ଜନ୍ମ ଦେଇଛେ ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମର ପୋଷ୍ଟଥି କହିଛନ୍, ଏହି ସଫଳତା ରାଜ୍ୟ ବାଘ ସଂଖ୍ୟାକେ ବଢ଼ାବାର ସହିତ ଜୈବ ବିବିଧତାର ସୁରକ୍ଷା ଆଉ ବନ୍ୟଜନ୍ତୁମାନଙ୍କ ଲାଗି ଗୋଟିଏ ନିରାପଦ ରହିବାର ସ୍ଥଳୀ ସୃଷ୍ଟି କରିବାର୍ଥି ପ୍ରଶାସନିକ ଦୂରଦୃଷ୍ଟିର ଗୋଟିଏ ବର୍କସ୍ ଉଦାହରଣ ହୋଇଛି। ମା ଆଉ ଛୁଆମାନଙ୍କର ସୁରକ୍ଷା ଲାଗି

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ। ରିଲେକର ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ର।
2: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଓଡ଼ିଶାରେ ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚିପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ।

ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 20 ତାରିଖ ଶନିବାର ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଏବଂ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏଥିରେ ପଞ୍ଜୀକରଣ ସମୟସୀମା ଏବଂ ପ୍ରବାସୀ ନିୟମ ଅନ୍ତର୍ଗତ ଅପିଲ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଭାରତରେ ପହଞ୍ଚବାର 180 ଦିନର ଅବଧି ଶେଷ ହେବା ପରେ 14 ଦିନ ମଧ୍ୟରେ ପଞ୍ଜୀକରଣ ଶେଷ କରିବାକୁ ପଡ଼ୁଥିବାବେଳେ ସଂଶୋଧନ ପରେ 180 ଦିନ ଶେଷ ହେବା ପୂର୍ବରୁ ପଞ୍ଜୀକରଣ କରିବାକୁ ପଡ଼ିବ। ତେବେ ସଂଶୋଧିତ ନିୟମରେ ଜରୁରୀକାଳୀନ ପରିସ୍ଥିତିରେ ପଞ୍ଜୀକରଣ ପାଇଁ ବିଳମ୍ବ ଦେୟ ଦାଖଲ ପାଇଁ ଅନୁମତି ଦେବା ବ୍ୟବସ୍ଥା ରହିଛି। ପ୍ରଥମଥର ଲାଗି ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବା ଲାଗି ଏହି ନିୟମରେ ସାମିଲ କରାଯାଇଛି। ଜଣେ ବ୍ୟକ୍ତି ପ୍ରବାସୀ ବ୍ୟୁରୋ ନିକଟରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 30 ଦିନ ମଧ୍ୟରେ ଆବେଦନ ଗ୍ରହଣ କରାଯିବା ସହ 60 ଦିନ ମଧ୍ୟରେ ଏ ସମ୍ପର୍କିତ ସମସ୍ୟାର ସମାଧାନ କରିବା ଲାଗି ପ୍ରବାସୀ ବ୍ୟୁରୋ ଆୟୋଗ ପକ୍ଷରୁ କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀରେ ନେପାଳର ରାଷ୍ଟ୍ରୀୟ ସ୍ୱତନ୍ତ୍ର ଦଳ ଅଧ୍ୟକ୍ଷ ରବି ଲାମଚେନ୍ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ଭାରତ ନେପାଳ ବିକାଶ ଭାଗିଦାରିତା ଏବଂ ଜନସମ୍ପର୍କ ଉପରେ ଆଲୋଚନା କରାଯାଇଛି। ଏହା ଉଭୟ ଦେଶ ମଧ୍ୟରେ ବିକାଶ ଏବଂ ସମୃଦ୍ଧିକୁ ଅଧିକ ଉନ୍ନତି କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ନୂଆଦିଲ୍ଲୀରେ ଜର୍ମାନୀର ମନ୍ତ୍ରୀ ମ୍ୟାରିଓ ଭୁଏଟ୍ଙ୍କ ସହ କ୍ୱାଣ୍ଟମ୍ ଯୋଗାଯୋଗ, ଫୋଟୋନିକ୍ସ ଏବଂ ଶିଳ୍ପଭିତ୍ତିକ ପ୍ରଯୁକ୍ତିବିଦ୍ୟା ଭାଗିଦାରିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଡକ୍ଟର ସିଂହ କହିଛନ୍ତି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାରତ ଆୟୋଜନ କରୁଛି। ଏହା ଜୈବ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟ, ଜଳ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା, ମହାକାଶ ପ୍ରଯୁକ୍ତିବିଦ୍ୟା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ। ଡକ୍ଟର ସିଂହ କହିଛନ୍ତି ଭାରତ ଏବଂ ଜର୍ମାନୀ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ନବସୃଜନ ଏବଂ ଜନସମ୍ପର୍କ କ୍ଷେତ୍ର ଦୃଢ଼ ରହିଛି। ସେ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ସହଯୋଗ, ଗବେଷଣା, ନବସୃଜନ ଏବଂ ଶିଳ୍ପ ବିକାଶ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦ୍ୱାଦଶ ଶ୍ରେଣୀ ପୁନଃ ମୂଲ୍ୟାୟନ ପୋର୍ଟାଲକୁ 8,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ବ୍ୟବହାର କରିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସମୟସୀମାକୁ ମଧ୍ୟ ପରିବର୍ତ୍ତିତ କରାଯାଇଛି ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଛି। ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ନିମନ୍ତେ ଆଜିଠାରୁ ପୋର୍ଟାଲ ଖୋଲାଯାଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ। ସୁରକ୍ଷା ଦୃଷ୍ଟିରୁ ପୋର୍ଟାଲ ବ୍ୟବହାର ଲାଗି ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀମାନଙ୍କର ଆଧାର ନମ୍ଘର ନଥିବ ସେ କ୍ଷେତ୍ରରେ ସେମାନଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଆଧାର ସୂଚନା ବ୍ୟବହାର କରାଯାଇପାରିବ। ଦିଲ୍ଲୀର ଏକ ଅଦାଲତ ଆଜି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅଭିଯୁକ୍ତ 5 ଜଣଙ୍କ ବିଚାର ବିଭାଗୀୟ ହାଜର ସୀମା ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସ୍ୱତନ୍ତ୍ର ଜଜ୍ ଅଜୟ ଗୁପ୍ତା ସିବିଆଇ ପକ୍ଷରୁ ବିଚାର ବିଭାଗୀୟ ହାଜର ସୀମା ବର୍ଦ୍ଧିତ କରିବା ଲାଗି କରିଥିବା ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମଙ୍ଗିଲାଲ ଖାଟିକ, ବିକାଶ ବିୱାଲ, ଦିନେଶ ବିୱାଲ, ୟଶ ୟାଦବ ଏବଂ ଧନଞ୍ଜୟ ଲୋଖାଣ୍ଡେଙ୍କ ନାମ ରହିଛି। ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସାରିଲାଣି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ଢାଞ୍ଚା ବ୍ୟାପକ ସ୍ତରରେ ପହଞ୍ଚପାରିଛି। ଏଥିରେ ପ୍ରତିଷେଧକ, ପୁନର୍ଥଇଥାନ ଏବଂ ବୃଦ୍ଧାବସ୍ଥାରେ ଯତ୍ନ ସାମିଲ କରାଯାଇଛି। ସେ କହିଛନ୍ତି 182,000 ଉର୍ଦ୍ଧ୍ୱ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଉଛନ୍ତି। ପଞ୍ଜାବର ଏମ୍ସ ଭତିଣ୍ଡାଠାରେ ଆୟୋଜିତ ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି 30 ବର୍ଷର ଉର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିୟମିତ ଭାବେ ପଞ୍ଚାୟତ, ଆଶାକର୍ମୀ ଏବଂ ସାମୁଖ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଲାଗି ପ୍ରୋତ୍ସାହିତ କରାଯାଉଛି। ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି 36 କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ମୁଖ ଗହ୍ୱର କର୍କଟ, 17 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ସ୍ତନ କର୍କଟ ଏବଂ 9 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜରାୟୁ କର୍କଟ ହୋଇଥିବା

0: ଚିହ୍ନଟ କରାଯାଇଛି। ଶ୍ରୀ ନଡ୍ଡା ଏମ୍ସର କାର୍ଯ୍ୟଦକ୍ଷତା, ଆଞ୍ଚଳିକ ସ୍ୱାସ୍ଥ୍ୟକ୍ଷେତ୍ର ସୁଦୃଢ଼, ଚିକିତ୍ସା ଶିକ୍ଷା ଯୋଗାଣ ଏବଂ ଗବେଷଣା ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି 2025 ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ନୂଆଦିଲ୍ଲୀରେ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କ ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାଇମ୍ ମିନିଷ୍ଟର ରିସର୍ଚ୍ଚ ଚେୟାର ପିଏମ୍ଆର୍ସି ଯୋଜନା 2026 ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଇଛି। ବିଶ୍ୱ ଦରବାରରେ ଭାରତୀୟ ପ୍ରତିଭାଧାରୀଙ୍କୁ ଲୋକଲୋଚନକ ଆଣିବା ଏବଂ ଭାରତୀୟ ବୈଜ୍ଞାନିକ ଏବଂ ନବସୃଜନ ଭବିଷ୍ୟତକୁ ଅଧିକ କ୍ରିୟାଶୀଳ କରିବା ଲାଗି ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାର ଲକ୍ଷ୍ୟ ରହିଛି। ଉନ୍ନୀତ କମ୍ପ୍ୟୁଟିଂ ଶିକ୍ଷା, ସେମି କଣ୍ଡକ୍ଟର ଏବଂ ସାଇବର ସୁରକ୍ଷା ସମେତ 13 କ୍ଷେତ୍ରରେ ଦେଶର ପ୍ରତିଭାଧାରୀଙ୍କୁ ଗବେଷଣା, ବିକାଶ, ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥା କ୍ଷେତ୍ରରେ ବିଶ୍ୱ ସହ ସଂଯୋଗ ସ୍ଥାପନ କରିବା ନିମନ୍ତେ ଏହି ଯୋଜନାରେ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ଏହି ଯୋଜନାରେ ଅଂଶଗ୍ରହଣ କରିଥିବା ସଂସ୍ଥାନ ଏବଂ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ପିଏମ୍ଆର୍ସି ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ଏବଂ ଗବେଷଣା ଅନୁଦାନ ସହାୟତା, ପରୀକ୍ଷାଗାର ଏବଂ ଗବେଷଣା ଭିତ୍ତିଭୂମି ସୁବିଧା ପ୍ରଦାନ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ସିପୋକସା ପଲ୍ସ ମାସେଟାଇଲ୍ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ବରିଷ୍ଠ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ସହଯୋଗ, ଦକ୍ଷତା ବିକାଶ ଏବଂ ଜନସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନପତ୍ର ଆହ୍ୱାନ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶିଶୁମାନଙ୍କର ଅନନ୍ୟ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିଥାନ୍ତି। ଜୁଲାଇ 31 ତାରିଖ ଆବେଦନପତ୍ର ଦାଖଲ କରିବାର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସାହସିକତା, ସାମାଜିକ ସେବା, ପରିବେଶ, କ୍ରୀଡ଼ା, କଳା, ସଂସ୍କୃତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ବର୍ଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବାଳକ ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ। ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନ୍ୟାସନାଲ୍ ଆୱାର୍ଡ଼ସ୍ ପୋର୍ଟାଲ୍ ଅନ୍ ଆୱାର୍ଡ଼ସ୍ .gov.in ଜରିଆରେ ଏ ସମ୍ପର୍କିତ ତଥ୍ୟ ଉପଲବ୍ଧ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର କେରଳମ୍ ନିକଟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଛି। ଲାକ୍ଷାଦ୍ୱୀପ, ତାମିଲନାଡୁ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କେତେକ ଭାଗରେ ଆସନ୍ତା 4 ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ଲାଗି ଅନୁକୂଳ ପାଣିପାଗ ରହିଛି ବୋଲି ସୂଚନା ଦିଆଯାଇଛି। ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଏଲ୍ନିନୋ ପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଲ୍ନିନୋ ପ୍ରଭାବରେ ଚଳିତ ବର୍ଷ ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି କୁହାଯାଇଛି। ଚଳିତ ବର୍ଷ ଜୁନ୍ ଏବଂ ଅଗଷ୍ଟ ମାସ ମଧ୍ୟରେ ଏଲ୍ନିନୋର ପ୍ରଭାବ 80% ରହିବ ବୋଲି ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାରେ ବିଜେପି ସରକାରଙ୍କ 2 ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରବାସୀ ଓ ବିଦେଶୀ ସଂଶୋଧନ ଅଧିନିୟମ 2026 ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ। ଦେଶରେ ସ୍ୱାସ୍ଥ୍ୟସେବା ବ୍ୟାପକ ସ୍ତରରେ ପହଞ୍ଚପାରିଛି କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର କେରଳମ୍ ସ୍ପର୍ଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଝାରସୁଗୁଡ଼ା ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟ 2024-25 ଝାରସୁଗୁଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲା 600-395 ଅଙ୍କ ପାଇ ଉତ୍ତମ 3 ଗ୍ରେଡ୍ ହାସଲ କରିଛି। ଏଥିରେ ଶିକ୍ଷାର ଫଳାଫଳ, ଶ୍ରେଣୀଗୃହ ପରିଚାଳନା, ଭିତ୍ତିଭୂମି ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଏବଂ ପ୍ରଶାସନିକ ପ୍ରକ୍ରିୟା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ପ୍ରଦର୍ଶନ ମପା ଯାଇଥାଏ। ଏହି ସୂଚକାଙ୍କରେ ଉଚ୍ଚସ୍ଥାନ ହାସଲ କରିବା କେବଳ ଭଲ ପରୀକ୍ଷା ଫଳାଫଳର ପ୍ରତିଫଳନ ନୁହେଁ, ବରଂ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ଗୁଣବତ୍ତାର ପ୍ରମାଣ। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏହାକୁ ଜିଲ୍ଲାର ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପ୍ରଶାସନର ସାମୂହିକ ପ୍ରୟାସର ସଫଳତା ବୋଲି କହିଛନ୍ତି।
3: ଆମର ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଜାତୀୟ ସୂଚାଙ୍କରେ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବାରୁ ମୁଁ ବହୁତ ଖୁସି ଏବଂ ଗର୍ବିତ। ଏହା କେବଳ ଜିଲ୍ଲା ପ୍ରଶାସନର ନୁହେଁ, ବରଂ ଆମ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଏବଂ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ମିଳିତ ପ୍ରୟାସର ଫଳ। ଗତ କିଛି ବର୍ଷ ଧରି ଜିଲ୍ଲାରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ପିଲାମାନଙ୍କ ପଢ଼ାରେ ଆଗ୍ରହ ବଢ଼ାଇବା ଏବଂ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ତାହାର ସୁଫଳ ଆଜି ଆମେ ପାଇଛୁ। ଏହି ସଫଳତା ପାଇଁ ମୁଁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଶିକ୍ଷା ଅଧିକାରୀ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି। ଆଗକୁ ମଧ୍ୟ ଏହିପରି ନିଷ୍ଠା ଓ ପରିଶ୍ରମ ସହ କାମ କରି ଝାରସୁଗୁଡ଼ାକୁ ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା। ଆସନ୍ତୁ ସମସ୍ତେ ମିଶି ଶିକ୍ଷିତ ଓ ସଶକ୍ତ ଝାରସୁଗୁଡ଼ା ଗଠନ କରିବା।
2: ଝାରସୁଗୁଡ଼ା ପୌରପାଳିକାର ସହଯୋଗ ଅଭିଯାନ ମାଧ୍ୟମରେ ବଞ୍ଚିତ ପରିବାରଙ୍କୁ ସରକାରୀ ଯୋଜନା ସହ ଯୋଡ଼ାଯାଉଛି। ସ୍ୱଚ୍ଛ ସାଥୀମାନଙ୍କ ଘରକୁ ଘର ସର୍ଭେରେ 6,446 ପରିବାର ଚିହ୍ନଟ ହୋଇଥିବା ବେଳେ 185 ଜଣଙ୍କୁ ବିଭିନ୍ନ ଯୋଜନାର ସୁବିଧା ଯୋଗାଇ ଦିଆଯାଇଛି। ଲେପ୍ରୋସି କଲୋନୀର 88 ଜଣ ମଧୁବାବୁ ପେନ୍ସନ୍ ଏବଂ 36 ଜଣ ପିଏମ୍ ଆବାସ ଯୋଜନାର ଲାଭ ପାଇଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଆଲୋକମୟୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଶିଶୁ ସୁରକ୍ଷା ବିଶେଷଜ୍ଞ ଦଳ ଝାରସୁଗୁଡ଼ା ଜିଲ୍ଲା କାରାଗାର ପରିଦର୍ଶନ କରିଛନ୍ତି। ଦଳ ମହିଳା ଅନ୍ତେବାସୀଙ୍କ ସୁବିଧା, ସ୍ୱାସ୍ଥ୍ୟ ସେବା, ଶିଶୁ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଅଧିକ ଉନ୍ନତି ପାଇଁ ପରାମର୍ଶ ଦେଇଛି। ଝାରସୁଗୁଡ଼ା ଓ ଲଖନପୁର କୋର୍ଟ ପରିସରରେ ଆୟୋଜିତ ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 3,573 ମାମଲାର ଆପୋଷ ସମାଧାନ ହୋଇଛି। ଏହା ମାଧ୍ୟମରେ ମୋଟ 61,13,000 ଟଙ୍କାର ନିଷ୍ପତ୍ତି କରାଯାଇଛି। ଜିଲ୍ଲା ଖଣିଜ ପାଣ୍ଠି ଅଡିଟୋରିୟମରେ 8ମ ରାଷ୍ଟ୍ରୀୟ ପୋଷଣ ପଖୱାଡ଼ା ପାଳିତ ହୋଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କର ସର୍ବାଧିକ ବିକାଶ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ସୁପୋଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ପିତୃ ମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ସମ୍ବନ୍ଧୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଛାତ୍ରଛାତ୍ରୀଙ୍କୁ ନିଜ ରୁଚି ଅନୁଯାୟୀ ଶିକ୍ଷା ଗ୍ରହଣ କରି ଉଜ୍ଜଳ କ୍ୟାରିୟର ଗଢ଼ିବାକୁ ପରାମର୍ଶ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାରେ ଏସ୍ଆଇଆର୍ 2026 ଅନ୍ତର୍ଗତ ବୁଥସ୍ତରୀୟ ଅଧିକାରୀମାନଙ୍କ ଘରକୁ ଘର ସର୍ଭେ ଓ ତଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସଚେତନତା ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନ 28 ଜୁନ୍ ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅବୈଧ ପାର୍କିଂ ଉଚ୍ଛେଦ, ଧୂଳି ନିୟନ୍ତ୍ରଣ, ଆଇବି ବ୍ରିଜ୍ ନିକଟରେ କ୍ରେନ୍ ସେବା, ରମ୍ବଲ ଷ୍ଟ୍ରିପ୍ ଓ ହାଇମାଷ୍ଟ ଲାଇଟ୍ ସ୍ଥାପନ ସହ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ।
4: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର।

0: ଆଜ୍ଞା,
1: ତାକେ ସକାଳେ ଖୋଲିବେ।
0: ଆଜ୍ଞା,
1: ବୁଝିଲେ କି ନାହିଁ? ହେଲେ ସେମାନେ କୁଲ୍ଡ ମାଇଣ୍ଡରେ ଥିବେ।
0: ଆଜ୍ଞା,
1: ତ ସେମାନେ ଆରାମସେ ତାକୁ ଖୋଲିକି ଦେଖିବେ, ଇଆଡ଼େ ସିଆଡ଼େ କିଛି ନାଇଁ କ'ଣ ସେମାନେ।
0: ଆଜ୍ଞା,
1: ଆଉ ଉପର ବେଳା ଯଦି ଖୋଲିବେ, କାହିଁକି ଗରମ ଥିବା ସନ୍ଧ୍ୟା ସମୟରେ ମାରିବେ।
0: ଆଜ୍ଞା,
1: ତାପରେ ଥଣ୍ଡା ସମୟ ଆସିଗଲା, ଥଣ୍ଡା ସମୟରେ ଆପଣ ସେଟା ଉପର ବେଳା ଖୋଲିବେ। କାହିଁକି କରିକି ତା ସହ ବହୁତ ଜଳୁଆ ହାତ ଭେଲା ହେଇକି ଯେନ୍ତା ଥିବେ, ଆଉ ସନ୍ଧ୍ୟାବେଳେ ଖୋଲିବେ ହେଲେ ତାକୁ ଟିକେ ଗରମ ଥିବା, ଆରାମସେ ତା ଆପଣ ଖୋଲିବେ, ଆପଣ ମରାଧରା କରନ୍ତାନି, ସେମାନେ ମସ୍ତ ହେଇକି ଭିତରେ ଥିବେ।
0: ଆଜ୍ଞା,
1: ଆଉ ତାପରେ ଖରା ସମୟ ଧର ଉପର ବେଳିଆ, ତାପରେ ବର୍ଷା ସମୟଟା ହେଲା।
0: ଆଜ୍ଞା,
1: ବର୍ଷା ସମୟରେ ବର୍ଷା ବାଦଲ ଦେଖିକିରି ଖୋଲିବେ।
0: ଆଜ୍ଞା,
1: ଯଦି ବାଦଲ ଅଛି ଇଏ ବୋଲେ ନାହିଁ, ତାକୁ ମକା ଦେଖିକି ଦେଖିଲେ ଟିକେ ଖରା ହେଇଛି ରହିଛି ସେଟା ଭାବିକିରି ଆପଣ ସେଟା ଖୋଲିବେ।
0: ଆଜ୍ଞା,
1: ନେଲେ ସେମାନେ ତାଙ୍କର ଟିକେ ବାଦଲିଆ ହେଲେ ମାରସନ୍ ବିଜାଦା।
0: ଆଜ୍ଞା,
1: ତ ପାଣି ନି ବର୍ଷୁଥିବା, ଟିକେ ଟିକେ ଖରା ଦେଇଥିବା, ସେଟା ଅଭିଜ୍ଞତା ହେଲେ ଆଜ୍ଞା ପଛେ ସେଟା ଅଟୋମେଟିକ୍ ସବୁ ଜାଣି ପକାବେ।
0: ଆଜ୍ଞା,
1: ବୁଝିଲେ? ଆଉ ମହୁଟା ଆଜ୍ଞା ମହୁ ପ୍ରଦାୟୀ ଫୁଲ ଉପରେ ନିର୍ଭର କରୁଛି।
0: ଆଜ୍ଞା,
1: ବୁଝିଲେ? ଯେନ୍ତା ଧରୁନ୍ ଆମର ମଧୁ ଋତୁ କହିସନ୍ ଜାନୁଆରୀ ଠାରୁ ମେ ଯାକର,
0: ଆଜ୍ଞା
1: ଜୁନ୍ ତକ ସେଟା ହେଉଛି ମଧୁ ଋତୁ।
0: ଆଜ୍ଞା,
1: ତ ସେଇ ଭିତରେ ଆଜ୍ଞା ଫୁଲ ଦେଖିକି ଜଙ୍ଗଲ ଏରିଆ ହେଲେ ଆଜ୍ଞା 8 ଥର 7 ଥର ଏନ୍ତା ବାହାରିଛି।
0: ଆଜ୍ଞା,
1: ଆଉ ମୁଁ ନିଜେ ତ ଆଜ୍ଞା ଏଇ ବର୍ଷ 7 ଥର ବାହାର କରିଛି।
0: ଆଜ୍ଞା,
1: ବୁଝିଲେ କି ନାହିଁ?
0: ଆଜ୍ଞା,
1: ତ ସେଟା ଚାଷ ଉପରେ ମେନ୍ ଡିପେଣ୍ଡ କରିବାକୁ ପଡ଼ବା।
0: ଆଜ୍ଞା,
1: ଯଦି ସେଟା ଆମେ ରଖମା ବୋଇଲେ ପହିଲା ଗୋଟେ ଚାଷୀ ପହିଲା ମିନିମମ୍ କମ୍ଟା ଆଜ୍ଞା 3 ବାକସ ରଖବାର କଥା।
0: ଆଜ୍ଞା,
1: କାହିଁକି ସେ ଜରୁରତ ତାର ନେଇ ରଖିଲେ ସେ ଏନ୍ତା କି 3 ବାହାରବାର ମାନେ ନିନ, କାହିଁକି ସେଟା ଆଜ୍ଞା ଫେଣାର ବଦଲ ଉଦଲ କରିବାର ଲାଗି ପଡ଼ସି। ଧରୁନ ଗୋଟେ ଦୁର୍ବଳ ଦଳଟେ ଅଛି, ତାକେ ସବଲ କେନ୍ତା କର୍ମା? ହେଁ, ସବଲ ଜାଦା ହେଇଗଲା ଇଏ ହେଲେ କୁଇନ୍ସେଲ୍ କରିଦେବା, ତ ଆମେ କାଁ କର୍ମା ଯେନ୍ ଇଏ ମାଛିକିରାକେ ତାକେ ଚେଞ୍ଜ କରିଦେମା, ତାକୁ ବେଲେନ୍ସିଂ ଦେଇ ରଖବାର ଲାଗି ନିହାତି ଜରୁରୀ ହେ।
0: ଆଜ୍ଞା,
1: ସେଠି ଆଗରୁ ବି ଘଟଣାଟା ଘଟସି ଆଜ୍ଞା, ଧରୁନ କୌଣସି ହାଲତରେ ରାଣୀ ମରିଗଲା କି କାଣା ହେଇଗଲା,
0: ଆଜ୍ଞା
1: ଆପଣ ଜାଣି ବି ନେଇ ପାରିଲେ, ପୂଜା ପୂଜା ଅଣ୍ଡା କର୍ମୀମାନେ ଦେଇଦେବେ କାଣା କାଣା, ହେ ଗୋଟେ ଅଜବ ଘଟଣାଟା ଘଟସି
0: ଆଜ୍ଞା।
1: ସେ ଇମାନେ ଚୁରେଇ ଯିସନ୍,
0: ଆଜ୍ଞା
1: ଆଗରୁ ଯେନେ ଥିବା ଛୋଟିଆ ଅଣ୍ଡାଟେ ଆମ ଆଖି ବାଲ ଭଳିଆ ଥିବା, ତାକେ ଆଣିକିରି ତାଙ୍କ ଭିତରେ ରଖିକି ସେମାନେ କୁଆନ୍ ତିଆରି କରି ପକେଇବେ। ସେଥିଲାଗି ଆଜ୍ଞା ଅନେକ ପ୍ରକାର, ସେଥିଲାଗି ମିନିମମ୍ 3 ବାକସରୁ ଆରମ୍ଭ କରୁ।
0: ଆଜ୍ଞା,
1: ଅଧିକା ରଖିଦେଲେ ସମ୍ଭାଳି ନେଇ ପାରନ୍,
0: ଆଜ୍ଞା
1: ବୁଝିଲେ କି? ସେଥିଲାଗି 3 ବାକସରୁ ଆରମ୍ଭ କରିବା, ସେଟା ତାପରେ 10-15-20 ଯାହା ବି ରଖିପାରିବେ।
0: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ, ଚାଷୀ ହିସାବରେ ଆମେ କେନ୍ତାକରି ଚାଷ କର୍ମାଟା କହିଲେ, ତାପରେ କେନ୍ତାକରି ଚାଷ କରିଥିଲେ ବି ପହିଲା ଆରମ୍ଭ କେନ୍ଦ୍ରି କଲେ, ତ ସେଟା କହିଲେ। ଆଚ୍ଛା, ଏଇଟା ମାନେ ଗୋଟେ କଥା ହେ ଯେ ଆପଣ 7-8 ମହୁ ହେଇଯାଇସି ବୋଲି ବି କହିଲେ, ତ ସେଟା ତ ମାନେ ସେ ଫୁଲ ଫୁଟବାର ହିସାବରେ ଆମେ ଯେନ୍ତା ବସନ୍ତ ଋତୁ ଆସିଲା, ତ ସେ ସମୟ ଫୁଲ ସବୁଆଡ଼େ ବାମ୍ବଉଲ ଆସ୍ବା, ତାପରେ ଆପଣଙ୍କର ଯେନ୍ଟାକି ଅର୍ଜୁନ ଗଜ ବୋଲୁଛୁଁ, କ ଗଜ ବୋଲୁଛୁଁ, ତ ସେଟା ବି ଆସ୍ବା, ତାପରେ ଆମର ସେସମା ଗଛେ ବି ଫୁଲ ଫୁଟ୍ସି, ତ କୁମ୍ଭୀ ଗଛେ ବି ଫୁଲ ଫୁଟ୍ସି, ଏନ୍ତା ଅନେକ ପ୍ରକାର ଗଛ ମାନେ ଯେନ୍ଟାକି ଜଙ୍ଗଲି ଗଛ, ତ ସେ ଜଙ୍ଗଲି ଗଛ ଥି ଆମର ଫେର ରହିଲା ଆପଣଙ୍କର ଶାଳ ଆସିଲା, ପିଆଶାଳ ସେ ଆସିଲା, ଯେନ୍ଟାକି ତ ଇ ସମୟ ଥି ଆମର ଯେନ୍ଟାକି ବସନ୍ତ ଋତୁ ଯେନ୍ଟା ପଡ଼ିଛେ, ମାନେ ଯେନ୍ଟାକି ଆମର ଇ ମାସକେ ହିସାବରେ ଦେଖମା ବେଲେ ଚୈତ ବୈଶାଖଟା ଆମର, ତ ଚୈତ ବୈଶାଖରେ ଆମର ପ୍ରାୟ ସବୁ ଜାଗାରେ ଫୁଲ ଫୁଟବାର ଆରମ୍ଭ ହେଇଥିସି, ଆଉ ତ ସେ ସମୟ ଥି ଯଦି ଆମେ ଦେଖମା ବେଲେ ଆମର ମହୁ ଉତ୍ପାଦନଟା ବଢ଼ି ବି ପାର୍ବା। ତ ଇଟା ତ ଜାଣିଲା କଥାଏ ଯେ ପହେଲା, ଆଉ ଗୋଟେ କଥାଏ ମୁଇଁ ଆପଣଙ୍କୁ ପଚାରିବି, ଆପଣ ତ ମାନେ ଇହାଦେ ଗୋଟେ ମାନେ ଚାଷୀ ହିସାବରେ, ମହୁ ଚାଷୀ ହିସାବରେ ଆପଣ ମାନେ ସବୁ ଶିଖିକରି ମହୁ ଚାଷ ଆରମ୍ଭ କଲେନ, ତ ବର୍ଷକ ଗୋଟେ ଚାଷୀଟେ ଠିକ୍ ହିସାବରେ ଯଦି ଚାଷ କଲେ, ଆପଣ ଯେନ୍ତା 3 କଥା କହିଲେ, 3 ବାକସ ନୁ ସେ ଆରମ୍ଭ କର୍ବା, ତ 3, 4, 5 ଯେନ୍ତା ଆରମ୍ଭ କର୍ବା, ତ ପହେଲାନୁ ଯଦି ଜଣେ ଚାଷୀଟେ ଆରମ୍ଭ କର୍ବା, ତ ସେ ଯଦି 3 ବାକସ ହେଲା, କେତେ ମହୁ ଆପଣ ଉତ୍ପାଦନ କରିପାରୁଛନ୍?
1: ଦେଖୁନ୍, ମୁଇଁ ଯେନ୍ ପ୍ରକାର ଟ୍ରିଟମେଣ୍ଟ କର୍ସି,
0: ଆଜ୍ଞା
1: ଗର୍ବ ହଙ୍କାର ନି କର୍ବାର୍,
0: ଆଜ୍ଞା
1: ନିଜର ଛୁଆବେ ଯଦି ପାଲିବେ,
0: ଆଜ୍ଞା
1: ବୋଲେ ଆଜ୍ଞା ଏଥର ମୁଇଁ ଇ ମାନେ ଇଏ ଥି କେତେ ମୋର ଅଛେ 15 ବାକସ,
0: ଆଜ୍ଞା
1: 80 ମୁଁ ବାହାର କରିଛି।
0: ଆଜ୍ଞା, ତ ଏଇଟା ତ ମାନେ ବନିଆ 80 ବାଲା ବେଲ୍କେ କେତେ ନି କେତେ,
1: କିନ୍ତୁ ତାହାକୁ ଆଜ୍ଞା ମାନେ ନିହାତି ମାନେ ମାନେ ଦେଖି ଲାଗ୍ବା।
0: ଆଜ୍ଞା,
1: ଛାଡ଼ିଦେଲେ ମନକେ ମନ କିନ୍ଦିରି ବୁଲି ଆଇବେ,
0: ଆଜ୍ଞା
1: ମାସେ 15 ଥି ଆପଣ ଇସବୁ ନେଇ ଚଲେ,
0: ଆଜ୍ଞା
1: ପୁରା 7 ମାନେ 7,
0: ଆଜ୍ଞା
1: 8 ନେଇ ହେବାର କଥା।
0: ଆଜ୍ଞା,
1: ହଁ ବର୍ଷାଟା ଅଲଗ କଥା, କାହିଁକି ବର୍ଷା ହେଇଯିବା ଧରୁନ ଦିନେ 2 ହେଲେ ଚଲ୍ବା।
0: ଆଜ୍ଞା, ହଁ ତ ଯେ ମଝି ଯଦି ବର୍ଷା ହେଇଗଲା 7 ଭିତରେ, ତ ସେଟା ଦିନେ ଗଡ଼ି ଆର 8 ହେଇଗଲେ ବି ଚଲ୍ବା, ତ ସେଟା ଚଲ୍ସି, କିନ୍ତୁ ଠିକ୍ ପାଗ ଯଦି ଠିକ୍ ହିସାବରେ ଅଛେ ବୋଲେ 7 ଆପଣଙ୍କୁ ଦେଖ୍ବାର୍କେ ପଡ଼୍ବା। ତ ଆଉ ଗୋଟେ କଥା ମୁଇଁ ଆପଣଙ୍କୁ ନୁ ପଚାରାମି ବୋଲତେ, ଦେଖୁନ୍ ଯେତେବେଳେ ଫୁଲ ନୁ ମାନେ ଫୁଲ ଫୁଟୁଛେ, ତ ମହୁ ସେମାନେ ଗ୍ରହଣ କରୁଛନ୍, ତ ଇ ସମୟ ସେମାନେ ତ ଭଲ ହିସାବରେ ଖାଇବାରଟା ତାଙ୍କର ପାଇପାରବେ, ତ ଯେହେତୁ ସେମାନେ ମହୁ ଖାଉଥିବେ ନା କି ଯେନ୍ତା
1: ଖାଇବାରଟା ବୋଲି କାଣ କି?
0: ଆଜ୍ଞା,
1: ଅଟୋମେଟିକ୍ ସେମାନେ ଯେତେବେଳେ ଆଣୁଛନ୍ ବାହାରୁ,
0: ଆଜ୍ଞା
1: ଅଟୋମେଟିକ୍ ତାଙ୍କର ଭିତରେ ସେ ତାଙ୍କର ଥଲିରୁ ଯାଇକି ସେ ଭୋଗ ଇଏ ହେଇଯାଉଛି।
0: ଆଜ୍ଞା,
1: ଖାଉଛନ୍ ବୋଲି କେନ୍ ମାନେ କି ଯେନ୍ ଆମର ବାହାରୁଛନ୍ ଛୁଆ ଗୁଡ଼ାକ,
0: ଆଜ୍ଞା
1: ଯେନ୍ଟାକି ନର୍ସ ମାଛ ହିସାବରେ ଖାଉଛନ୍, ସେମାନେ ଗୋଟେ ଖାଇବେ ବେଲେ ସେ ତାଙ୍କର ରୋଏଲ ଜେଲି ବାହାରିବା, ରୋଏଲ ଜେଲି ଖାଇବା ବୋଲି ରାନୀ

0: କୃଷି ସଂସାର ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଲୋକ ଆତ୍ମନିର୍ଭରଶୀଲ ସଚେତନ ଆର୍ ସକ୍ଷମ କର୍ସି ଶିକ୍ଷା କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୁପ୍ରିମକୋର୍ଟର ପାଞ୍ଚ ଜଣ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଲେ ପ୍ରଧାନ ବିଚାରପତି। ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତିଙ୍କ ସାଙ୍ଗେ ନୂଆଦିଲ୍ଲୀର ଦ୍ୱିପାକ୍ଷିକ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଉତ୍ତର ଖାତାର ଫେରଘା ମୂଲ୍ୟାଙ୍କନ ଲାଗି ସିବିଏସ୍ଇ ତରଫରୁ ଆଜି ଖୋଲିଲା ନୂଆ ପୋର୍ଟାଲ। ଦେଶେ ଏତକ ଇବୋଲା ସଂକ୍ରମିତ କେନ୍ସି ମାମଲା ଜଣା ନୁହେଁ ପଡ଼େ ବୋଲି କହିଛେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ପ୍ରବାସନ ଆର୍ ବିଦେଶୀ ସଂଶୋଧନ ଅଧିନିୟମ 2026ର ବିଜ୍ଞପ୍ତି ପ୍ରକାଶ କରିଛନ୍ କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଆଜି ପ୍ରତିଷ୍ଠା ଦିବସ ମନାଉଛନ୍ ତେଲେଙ୍ଗାନା ରାଜ୍ୟବାସୀ। ଆଜି ମୁମ୍ବାଇ ପହଞ୍ଚିଲେ ଭାରତ ଗସ୍ତ ନଥିବା ମ୍ୟାମାର ରାଷ୍ଟ୍ରପତି ୟୁମି ଅଙ୍ଗ ହ୍ଲାଇଙ୍ଗ। ନୂଆଦିଲ୍ଲୀନୁ ଆଗାମୀ 2025 ଲାଗି ଦିଆଯିବା ଜାତୀୟ ପଞ୍ଚାୟତ ପୁରସ୍କାର। ରାଜ୍ୟ ବିଜେପି ସରକାରର 2 ବର୍ଷର ପୂର୍ତ୍ତି କାର୍ଯ୍ୟକ୍ରମଟି ଯୋଗଦେବେ ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ। 2036 ତକ ଓଡ଼ିଶାକେ କୁପୋଷଣ ମୁକ୍ତ କରିବା ଲାଗି ପଦକ୍ଷେପ ନେଉଛନ୍ ସରକାର। ବିପର୍ଯ୍ୟୟ ପରିଚାଳନାକେ ନେଇକରି ଆଗାମୀକାଲିଠାନୁ ପୁରୀନ ମୂଲ ହେବା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ସୌରଶକ୍ତିର ଉପଯୋଗ ଆର୍ ସ୍ଥାୟୀ ବିକାଶ ଦିଗେ ବଢ଼ିଆ କାମ କରିକରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର ଲାଗି ମନୋନୀତ ହୋଇଛି ଓଡ଼ିଶା। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧିବକ୍ତା ମଧ୍ୟସ୍ଥିମାନଙ୍କୁ ମଧ୍ୟସ୍ଥତା କ୍ଷେତ୍ରରେ ଅଧିକା କ୍ରିୟାଶୀଲ କରିବା ଲାଗି ଓଡ଼ିଶା ନ୍ୟାୟିକ ଏକାଡେମୀ କଟକଠାରେ ହୋଇଯାଇଛି 5-ଦିନିଆ ପ୍ରଶିକ୍ଷଣ ଶିବିର। ପୁରୀନ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶାନ୍ତି ଶୃଙ୍ଖଳା ସହିତ କରିବା ଲାଗି ସବୁ ବିଭାଗ ତରଫରୁ ମୂଲ ହେଲା ପ୍ରସ୍ତୁତି। ରାଜ୍ୟ ବଢ଼ିଛି ବସ୍ ଭଡ଼ା। ସାଧାରଣ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟରକୁ 2 ପଇସା, ଡିଲକ୍ସ ଆର୍ ଏସି ଡିଲକ୍ସ 4 ପଇସା ଆର୍ ସୁପର ଡିଲକ୍ସ ବସ୍ ଭଡ଼ା ବଢ଼ିଛି 6 ପଇସା। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ଆବାକାଲ ବସ୍ବା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେବଗଡ଼ ଜିଲ୍ଲାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ବାବଦ ସଚେତନତା ଶିବିର ସହିତ ହୋଇଯାଇଛି ପରିଗଣନା ଫର୍ମ ବାଣ୍ଟବାର କାର୍ଯ୍ୟକ୍ରମ। ସୁବର୍ଣ୍ଣପୁର ଜିଲ୍ଲାର ହୋଇଯାଇଛି ଗୋଟିଏ ଦକ୍ଷତା ବିକାଶ ଉଚ୍ଚଶିକ୍ଷା ପରାମର୍ଶ ଶିବିର ଆର୍ ତତ୍କ୍ଷଣାତ୍ ଭର୍ତ୍ତି କାର୍ଯ୍ୟକ୍ରମ। ମହିଳା କ୍ରିକେଟ୍ଟି ଆଜି ଭାରତ ଆର୍ ଇଂଲଣ୍ଡ ଖେଳିବେ ଶେଷ ଟି20 ମ୍ୟାଚ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ଗୁରୁବାର ଦିନ କେରଲମ୍ ପହଞ୍ଚିବ ବୋଲି ପାଣିପାଗ ବିଭାଗର ଅନୁମାନ। ଏଚ୍ନିର୍ ମୁଖ୍ୟ ଖବର ଇନ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 10 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ରାଜାରଥଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ସଫିକ୍ ଅହମ୍ମଦ ସିଦ୍ଦିକି, ସଙ୍ଗୀତ ନିର୍ଦ୍ଦେଶନା ପ୍ରଗଳ୍ଭା ମହାନ୍ତି।

0: ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ଥିଲେ ରାଜା ରଥ ଏବଂ ସଂଯୁକ୍ତ କୁମାରୀ ଜେନା। ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଗଳ୍ଭା ମହାନ୍ତି। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଲୋଚନା ଜୀବନ ଓ ଯୋଗ, କହିଛନ୍ତି ସତ୍ୟନାରାୟଣ ଠାକୁର।
1: ସ୍ରଷ୍ଟାଙ୍କ ଏ ସୃଷ୍ଟିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଜୀବନ। ଜୀବନ ଯଦିଓ ସବୁ ଜୀବଙ୍କ ପାଇଁ ସମାନ, ମଣିଷ ଜୀବନର ସୌନ୍ଦର୍ଯ୍ୟତା ଓ ମାଧୁର୍ଯ୍ୟତା ସବୁଠାରୁ ବେଶୀ। ଏ ସୁନ୍ଦର ସୃଷ୍ଟିକୁ ଉପଭୋଗ କରିବା ବୁଝିବା ପାଇଁ ଜୀବନ ମୁଖ୍ୟ ଆଧାର ଅଟେ। ଜୀବନକୁ ଯଦି ସରସ ସୁନ୍ଦର ସାର୍ଥକ କରିବା ତେବେ ସ୍ରଷ୍ଟାଙ୍କ ମନୋହର ରଚନାକୁ ବୁଝିପାରିବା। ହେଲେ ଜୀବନ ପାଇବା ଯେତେ ସହଜ, ତାକୁ ସତ୍ ମାର୍ଗରେ ପରିଚାଳିତ କରି ସାର୍ଥକ କରିବା ତାଠାରୁ ଅଧିକ କଷ୍ଟକର। ଜୀବନକୁ ଯଦି ମଣିଷ ଜୀର୍ଣ୍ଣ ଜାଣିଲା ତେବେ ମୁହୂର୍ତ୍ତ ମୁହୂର୍ତ୍ତ ଦୁଃଖ କ୍ଲେଶରେ ସମୟ ବିତାଇବ। ସମୟ ମାନେ ତ ଜୀବନ, ଆଉ ଜୀବନ ମାନେ ବର୍ତ୍ତମାନ। ମଣିଷ ଯଦି ଜୀବନ ଜିଇଁବାର ଜାଣିନାହିଁ, ତା'ର ମୁହୂର୍ତ୍ତ ମୁହୂର୍ତ୍ତ ନଷ୍ଟ ହେବାକୁ ଲାଗିବ, ଆଉ ଏହା ତା'ର ଜୀବନକୁ ବୃଥା କରିଦେବ। ଅତଏବ ମଣିଷ ଏହା ଜାଣି ରଖିବା ଉଚିତ ଯେ କୌଣସି ଉପାୟରେ ଦୁର୍ଲଭ ଜୀବନକୁ ସାକାର କରିବାର ଅଛି, ପୂର୍ଣ୍ଣତାର ଅନୁଭବରେ ପରମାନନ୍ଦ ସୁଖ ଲାଭ କରିବାର ଅଛି। ଏଥିପାଇଁ ଯଥାଶୀଘ୍ର କୌଣସି ଶ୍ରେଷ୍ଠ ମାର୍ଗ ଗ୍ରହଣ କରିବାକୁ ପଡ଼ିବ। ଜୀବନକୁ ସଫଳ କରିବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି ଯୋଗ ମାର୍ଗ। ଯୋଗମ୍ ଶରଣମ୍ ଗଚ୍ଛାମି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ମୁହୂର୍ତ୍ତ ମୁହୂର୍ତ୍ତ ତାରି ପ୍ରଦତ୍ତ ମାର୍ଗରେ ଆଗେଇ ଗଲେ ଜୀବନର ସାର୍ଥକତା ଅନୁଭବ କରିପାରିବା। ଯୋଗ ଜୀବନ ପାଇଁ ଏକ ଉତ୍କୃଷ୍ଟ ସମୁନ୍ନତ ପ୍ରଭାବଶାଳୀ ମାର୍ଗ ଅଟେ। ସମସ୍ତ ଯୋଗଶାସ୍ତ୍ର ଏକମତରେ ଏହାର ବାସ୍ତବିକତାକୁ ସ୍ୱୀକାର କରନ୍ତି। ଗରୁଡ଼ ପୁରାଣରେ କୁହାଯାଇଛି, ଭବତାପେନ ତପ୍ତାନନ୍ଦ ଯୋଗ ହି ପରମ ଔଷଧମ୍। ଅର୍ଥାତ୍ ବିଭିନ୍ନ ପ୍ରକାରର ସାଂସାରିକ କଷ୍ଟ ଦୁଃଖ ଗ୍ରାସିତ ଲୋକଙ୍କ ପାଇଁ ଯୋଗ ହିଁ ଏକମାତ୍ର ପରମ ଔଷଧ ଅଟେ। ଯୋଗ ସାଧନା ଦ୍ୱାରା ମଣିଷ ଚେତନାର ଉଚ୍ଚ ସ୍ତରକୁ ପହଞ୍ଚି ପାରିଥାଏ। ତାକୁ ପଶୁରୁ ମଣିଷ, ମଣିଷରୁ ଦେବତ୍ୱ ଆଡ଼କୁ ଯୋଗ ନେଇଯାଇଥାଏ। ଦୈନନ୍ଦିନ ଜୀବନ ପାଇଁ ଯେଉଁ ବ୍ୟକ୍ତି, ପରିବାର, ସମାଜର ସଂସ୍ପର୍ଶରେ ସଦାସର୍ବଦା ଆସିଥାଏ, ସେହି ଆଧାରଗୁଡ଼ିକୁ ମଧ୍ୟ ଯୋଗ ମାଧ୍ୟମରେ ଉଜାଗର କରାଯାଇପାରିବ। ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଦୃଷ୍ଟିକୋଣ ଯୋଗର ମହତ୍ତ୍ୱକୁ ଆଲୋଚନା କଲେ ଆମେ ବୁଝିପାରିବା ଜୀବନ କିପରି ଏହାଦ୍ୱାରା ସାକାର ରୂପ ନେଇଥାଏ। ବ୍ୟକ୍ତିଗତ ଜୀବନରେ ଯୋଗର ମହତ୍ତ୍ୱ। ମଣିଷ ଭାବରେ ଜନ୍ମ ନେବା ସଂସାରରେ ସର୍ବଶ୍ରେଷ୍ଠ ଉପଲବ୍ଧି ଅଟେ। ଜୀବନଟିଏ ବ୍ୟକ୍ତିର ରୂପ ନିଏ। ବ୍ୟକ୍ତି ବଞ୍ଚିବା ପାଇଁ ସୁସ୍ଥ ଶରୀର, ସୁସ୍ଥ ମନ, ସୁସ୍ଥ ଭାବନାର ଆବଶ୍ୟକତା ରହିଛି। ଏହାଦ୍ୱାରା ବ୍ୟକ୍ତି ଆଧ୍ୟାତ୍ମିକତାକୁ ଲାଭ କରିଥାଏ। ତେବେ ସୁସ୍ଥ ଶରୀର, ମନ, ଭାବନା ଗଠନ କରିବା ଦିଗରେ ଯିଏ ସହାୟକ ହୁଏ ତାହା ହେଉଛି ଯୋଗ। ମଣିଷ ସୁସ୍ଥ ନ ରହିଲେ ତା'ର ଜୀବନରେ ଉନ୍ନତି, ପ୍ରଗତି, ସମୃଦ୍ଧି ସମ୍ଭବ ନୁହେଁ। ସୁସ୍ଥ ରହିବା ପାଇଁ ନିୟମିତ ଯୋଗ ସାଧନା ହିଁ ସର୍ବଶ୍ରେଷ୍ଠ ମାଧ୍ୟମ ଅଟେ। ନିରଳସ ଯୋଗ ସାଧନା ମାଧ୍ୟମରେ ଜଣେ ବ୍ୟକ୍ତି ସୁସ୍ଥ ଶରୀରର ଅଧିକାରୀ ହୋଇପାରିଥାଏ। ଏହାର ଫଳସ୍ୱରୂପ ଶରୀରରେ ହାଲୁକା ଭାବ, କାର୍ଯ୍ୟ କରିବାର କ୍ଷମତା, ସ୍ଥିରତା, ଦୁଃଖ କଷ୍ଟ ସହିବାର କ୍ଷମତା ବୃଦ୍ଧି ପାଇ ଶାରୀରିକ ଦୋଷ ଦୁର୍ବଳତା ଦୂର ହୋଇଥାଏ। ଏହି କାରଣ ଯୋଗୁଁ ମୁନି ଋଷିମାନେ ସମ୍ପୂର୍ଣ୍ଣ ରୂପେ ଯୌବନ ସମ୍ପନ୍ନ ତଥା ଦୀର୍ଘଜୀବୀ ହେଉଥିଲେ। ଯୋଗ ମଣିଷକୁ କେବଳ ଶାରୀରିକ ସ୍ତରରେ ଦୃଢ଼ତା ପ୍ରଦାନ କରେ ତାହା ନୁହେଁ, ମାନସିକ ରୂପରେ ବି ସମୁନ୍ନତ ଏବଂ ସୁଦୃଢ଼ ରଖିବାରେ ସହାୟକ ହୁଏ। ଆଜିର ପରିସ୍ଥିତିରେ ଆମେ ଯଦି ଜୀବନକୁ ଅନୁଧ୍ୟାନ କରିବା ତେବେ ବିକାରଯୁକ୍ତ ତଥା ଜଞ୍ଜାଳମୟ ପାଇବା। ବିଭିନ୍ନ ପ୍ରକାର ମନୋବିକାର ଯୋଗୁଁ ଜୀବନ ଅହରହ ଦୁର୍ବିସହ ମନେ ହେଉଛି। ଏଥିରେ ନା ଆନନ୍ଦ ଅଛି, ନା ସାର୍ଥକତାର ଅନୁଭବ। କେବଳ ବାଧ୍ୟ ହୋଇ ବଞ୍ଚିଯିବାର ପ୍ରବଞ୍ଚନ ବ୍ୟତୀତ ଅଧିକ କିଛି ଜୀବନରେ ନାହିଁ କହିଲେ ଚଳେ। ମଣିଷର ମନୋଦଶାରେ ସୁସ୍ଥତା ନଥିବାରୁ ଯେତେ ଧନ ଉପାର୍ଜନ କଲେ ବି, ଯେତେ ସୁନାମ ଲାଭ କଲେ ବି, ଯେତେ ଲୋକ ଅର୍ଜନ କଲେ ବି, ଅସମ୍ପୂର୍ଣ୍ଣତାର ଭାବ ସମଗ୍ର ସତ୍ତାକୁ ଗ୍ରାସ କରୁଛି। ଏହାର ଉତ୍ତର ଖୋଜିଲେ ଦେଖାଯାଉଛି ଆମେ ଜୀବନ ଜୀଇଁବାର କଳା ଶିଖିନଥିବାରୁ ଏପରି ହେଉଛି। ସଦାସର୍ବଦା ଆତ୍ମା ଅତୃପ୍ତ ରହୁଛି। ଆତ୍ମସନ୍ତୋଷ ଲାଭ ପାଇଁ ମାନସିକ ସୁସ୍ଥତାର ଅପରିହାର୍ଯ୍ୟତାକୁ ଯୋଗ ହିଁ ପୂରଣ କରିଥାଏ। ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି ଯୋଗନିଦ୍ରା ମାଧ୍ୟମରେ ମଣିଷ ମାନସିକ ସ୍ତରରେ ସୁସ୍ଥ ରହିପାରେ। ଚିନ୍ତା ଅବସାଦ କୁଣ୍ଠା ଆଦି ମାନସିକ ବିକୃତି ଅହର ଆମ ଜୀବନକୁ ରସହୀନ ସୁଖହୀନ କରିଥାଏ, ଫଳରେ ଜୀବନରେ ନକାରାତ୍ମକ ଭାବନାର ପରିପ୍ରକାଶ ଘଟେ। କହିବାର ଆବଶ୍ୟକତା ନାହିଁ ଯେ ନକାରାତ୍ମକ ଭାବନା ପ୍ରଗତିର ପରିପନ୍ଥୀ ଅଟେ। ମଣିଷ ଏହାଦ୍ୱାରା ଗ୍ରାସିତ ହୋଇ ନିମ୍ନଗାମୀ ହୋଇଥାଏ, ସଫଳତା ସ୍ଥାନରେ ବିଫଳତା ଲାଭ କରେ। ମଣିଷର ସହନଶୀଳତା ପ୍ରତିରୋଧ କ୍ଷମତା ଅନ୍ତର୍ମୁଖତା ଦୁର୍ବଳ ହୋଇଯାଏ। ଏ ପରିସ୍ଥିତି ନ ଉପୁଜିବା ପାଇଁ ତଥା ଉପୁଜିଲେ ସେଥିରୁ ମୁକ୍ତି ଲାଭ ପାଇଁ ଯୋଗର ସହାୟତା ଏକାନ୍ତ ଅପରିହାର୍ଯ୍ୟ। ନିୟମିତ ଶୃଙ୍ଖଳିତ ଭାବରେ ଯୋଗ ସାଧନରେ ବ୍ରତି ହେଲେ ସକଳ ମାନସିକ ଅବସାଦ ଦୂରୀଭୂତ ହୋଇଥାଏ। ସ୍ମୃତିଶକ୍ତି ବୋଧକ୍ଷମତା ତର୍କକ୍ଷମତା ଗ୍ରହଣଶୀଳତା କଳ୍ପନାଶୀଳତା ଆଦିର ବିକାଶ ହୋଇଥାଏ। ବ୍ୟକ୍ତିର ଜୀବନରେ ଭାବନାର ମହତ୍ତ୍ୱ ରହିଛି। ଭାବନା ଯୋଗୁଁ ମଣିଷ ସମ୍ପର୍କ କ୍ଷେତ୍ରରେ ସୁଦୃଢ଼ତା ସ୍ଥାପନ କରିଥାଏ। ମାତା ପିତା ଗୁରୁଜନଙ୍କୁ ଈଶ୍ୱର ଭାବି ସେମାନଙ୍କ ଦ୍ୱାରା ପରିଚାଳିତ ହେବାର ଭାବନା ଏ ଜୀବନ ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ପ୍ରସାଦ ଏହାର ମୂଲ୍ୟ ବୁଝି ଏହା ସାର୍ଥକ କରିବାର ମାନସିକତା ସକଳ ଜଗତ ଈଶ୍ୱରଙ୍କ ସୃଷ୍ଟି ତେଣୁ ସମସ୍ତଙ୍କ ପ୍ରତି ସମଭାବାପନ୍ନ ହେବାର ଭାବନା ଆମକୁ ସଂସାର ସହିତ ଯୋଡ଼ିଥାଏ, ଈଶ୍ୱର ସହିତ ଏକାକାର କରିବାର ସୁଯୋଗ ସୃଷ୍ଟି କରିଥାଏ। ଅତେ ଭାବନାତ୍ମକ କ୍ଷେତ୍ରରେ କୌଣସି ଆଘାତ ଲାଗିଲେ ଜୀବନ ଦୁର୍ବିଷହ ହୋଇପଡ଼େ। ଏଥିରୁ ଯଦି ଜଣେ ବଞ୍ଚିବାକୁ ଚାହୁଁଛି ଯୋଗ ତା ପାଇଁ ସହାୟକ ହୋଇପାରେ। ଯୋଗ ସାଧନା ମନକୁ ନିର୍ମଳ କରିଥାଏ, ମାନସିକ ବ୍ୟାଧି ଦୂର କରିଥାଏ, ଅନ୍ତର ଭିତରୁ ଅପୂର୍ବ ଆନନ୍ଦର ଅନୁଭବ କରାଇଥାଏ। ଭାବ ସମ୍ବେଦନା ସମ୍ପନ୍ନ ହେବା ପାଇଁ ଯୋଗାଶ୍ରିତ ହେବା ଉଚିତ। ଆଜିର ଆଧୁନିକ ପରିବେଶରେ ମଣିଷ ମଧ୍ୟରେ ବଢ଼ୁଥିବା ନିଷ୍ଠୁରତା ନିର୍ଦ୍ଦୟତା ସ୍ୱାର୍ଥପରତା ଦୟାହୀନତା କଠୋରତା ଆଦି ସମ୍ବେଦନଶୀଳ ପ୍ରବୃତ୍ତିର ଏକମାତ୍ର ନିଦାନ ହେଉଛି ଯୋଗ। ମନୁଷ୍ୟ ଜୀବନର ସର୍ବୋଚ୍ଚ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି। ଯୋଗ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେଲେ ଏହି ଲକ୍ଷ୍ୟ ପ୍ରାପ୍ତି ହୋଇପାରେ। ସାଧାରଣତଃ ମଣିଷର ଚିତ୍ତରେ ଯେପରି ସଂସ୍କାର ସଂଗୃହୀତ ହୋଇ ରହେ ତାହା ସେହିପରି ମନ ନିର୍ମାଣ କରେ। ମଣିଷ ମନ ଦ୍ୱାରା ପରିଚାଳିତ ହୋଇଥାଏ, ଯେପରି ସଂସ୍କାର ମିଳେ ମନର ଅବସ୍ଥା ସେହିପରି ହୋଇଯାଏ, ଆଉ ସେହି ଅନୁସାରେ ବ୍ୟକ୍ତିର ପରିଚୟ ସୃଷ୍ଟି ହୁଏ। ଆଧ୍ୟାତ୍ମିକ ଭାବଧାରାହୀନ ବ୍ୟକ୍ତିକୁ ପୂର୍ଣ୍ଣ ବ୍ୟକ୍ତିତ୍ୱ କୁହାଯାଇପାରିବ ନାହିଁ। ନିଜ ବ୍ୟକ୍ତିତ୍ୱରେ ଆଧ୍ୟାତ୍ମିକତାର ସମ୍ମିଶ୍ରଣ ପାଇଁ ପୁରୁଷାର୍ଥ କରିବାର ଆବଶ୍ୟକତା ରହିଛି। ଯୋଗ ପ୍ରଦତ୍ତ ମାର୍ଗରେ ପୁରୁଷାର୍ଥ କଲେ ପ୍ରକୃତ ଆଧ୍ୟାତ୍ମିକତାକୁ ଜୀବନରେ ଅନୁଭବ କରିହେବ। ସେବା ଭକ୍ତି କର୍ମ ଜ୍ଞାନ ମାଧ୍ୟମରେ ଆଧ୍ୟାତ୍ମ ଜୀବନର ସୁଖ ଅନୁଭବ କରିହୁଏ। ଯୋଗ ମାଧ୍ୟମରେ ସମ୍ବେଦନଶୀଳତା ବୃଦ୍ଧି ପାଇଲେ ଉପରୋକ୍ତ କର୍ମ କରିବାର ପ୍ରବୃତ୍ତି ବୃଦ୍ଧି ପାଇଥାଏ। ପାରିବାରିକ ମହତ୍ତ୍ୱ, ପରିବାର ବିନା ବ୍ୟକ୍ତିର ବିକାଶ ସମ୍ଭବ ନୁହେଁ। ପରିବାର ଏପରି ଏକ ମାଧ୍ୟମ ଯାହା ଜରିଆରେ ମଣିଷ ନିଜକୁ ନିର୍ମାଣ କରିଥାଏ ତଥା ନିଜର ସଫଳତାକୁ ନେଇ ସାର୍ଥକ ଅନୁଭବ କରିଥାଏ। ତେବେ ପରିବାର ମଧ୍ୟରେ ଯଦି ସଦ୍ଭାବପୂର୍ଣ୍ଣ ବାତାବରଣ ନାହିଁ, ଉଦାର ମନୋଭାବର ଅଭାବ ରହିଛି, ବ୍ୟକ୍ତିକୁ ବୁଝିବାର ସ୍ପୃହା ନାହିଁ, ତେବେ ବ୍ୟକ୍ତି ପରିବାରରେ ରହି ବି ଏକା ଏକା ଅନୁଭବ କରେ, ଅଣନିଶ୍ୱାସୀ ହୋଇ ପଡ଼େ। ଏକ ଅଜବ ପ୍ରକାର ଶୂନ୍ୟତାର ପ୍ରଭାବରେ ନିରାଶାର ବାଦଲ ତା ଜୀବନକୁ କବଳିତ କରି ପକାଏ। ଆମର ଶାସ୍ତ୍ରୀୟ ମାନ୍ୟତା ଅନୁସାରେ ଗୃହସ୍ଥାଶ୍ରମ ଜୀବନର ଏକ ଅଭିନ୍ନ ଅଙ୍ଗ ଅଟେ। ଯୋଗରେ ଉଲ୍ଲେଖ କରାଯାଇଥିବା ଶୌଚ ସନ୍ତୋଷ ତପ ସ୍ୱାଧ୍ୟାୟ ଈଶ୍ୱର ପ୍ରାଣିଧାନ ଅପରିଗ୍ରହ ଅହିଂସା ସତ୍ୟ ଅସ୍ତେୟ ବ୍ରହ୍ମଚର୍ଯ୍ୟ ଆଦି ଯୌଗିକ ସାଧନ ପାରିବାରିକ ବାତାବରଣକୁ ସୁସଂସ୍କାରିତ ଆଉ ସମୃଦ୍ଧ କରିଥାଏ। ଯୌଗିକ ଦୃଷ୍ଟିକୋଣ ଯୌଗିକ ଚର୍ଚ୍ଚା ଆଦି ପରିବାରରେ ଅନୁକୂଳ ବାତାବରଣ ସୃଷ୍ଟି କରିଥାଏ। ଏପରି ପରିବେଶରେ ହିଁ ବ୍ୟକ୍ତିତ୍ୱର ବିକାଶ ହୋଇପାରେ, ମଣିଷ ବିକାଶ ମାର୍ଗରେ ଆଗେଇ ପାରେ, ଜୀବନକୁ ସାକାର କରିପାରେ। ସାମାଜିକ ମହତ୍ତ୍ୱ, ବ୍ୟକ୍ତି ନିଜକୁ ସମାଜ ବିନା କଦାପି ସମ୍ପୂର୍ଣ୍ଣ କରିପାରିବ ନାହିଁ। ସେ ସମାଜରେ ଜନ୍ମ ନେଇ ତାଦ୍ୱାରା ତା ପାଇଁ ହିଁ ବଞ୍ଚିଥାଏ। କୌଣସି ଜୀବନ ସମାଜକୁ ଭିନ୍ନ କରି ତିଳେ ମାତ୍ର ଆଗେଇ ପାରେ ନା। ସମାଜ ଓ ବ୍ୟକ୍ତି ପରସ୍ପର ପରିପୂରକ। ସାମାଜିକ ଗତିବିଧି ଦ୍ୱାରା ବ୍ୟକ୍ତିର ଶାରୀରିକ ମାନସିକ ଉଭୟ ପକ୍ଷ ପ୍ରଭାବିତ ହୋଇଥାଏ, ଫଳରେ ବ୍ୟକ୍ତିକୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ। ଏପରି ଅବସ୍ଥା ଯୋଗାଭ୍ୟାସ ମାଧ୍ୟମରେ ମଣିଷ ବ୍ୟକ୍ତିତ୍ୱରେ ବିଭିନ୍ନ କ୍ଷମତାର ବିକାଶ କରିପାରେ। ସମାଜରେ ହିଂସା ଆତଙ୍କ ଅବିଶ୍ୱାସ ଭ୍ରଷ୍ଟାଚାର ପ୍ରଭୃତି କାରଣରୁ ବ୍ୟକ୍ତିତ୍ୱର ବିକାଶରେ ତଥା ସମାଜର ଉତ୍ଥାନରେ ବାଧା ସୃଷ୍ଟି ହୁଏ। କର୍ମଯୋଗ, ହଠଯୋଗ, ଯମ ନିୟମ, ଭକ୍ତିଯୋଗ, ଜ୍ଞାନଯୋଗ, ମନ୍ତ୍ରଯୋଗ ଆଦି ସମାଜର ଉତ୍ଥାନ ତଥା ଏହାକୁ ପରିଷ୍କୃତ କରିବାରେ ସହାୟକ ହୋଇଥାଏ। ଯୋଗର ସାର ସନ୍ଦେଶ ହେଉଛି ମୋର ନୁହେଁ ଆପଣଙ୍କର, ଏହା ହିଁ ସାମାଜିକ ବିକାଶର ମୂଳମନ୍ତ୍ର। ନୈତିକ ମହତ୍ତ୍ୱ, ନୀତି ଓ ନୈତିକତା ମଣିଷ ଚରିତ୍ରର ଉଜ୍ଜ୍ୱଳତମ ଦିଗ ଅଟେ। ମଣିଷ ଜୀବନର ସାମଗ୍ରିକ ବ୍ୟକ୍ତିତ୍ୱ ତା'ର ଚରିତ୍ର ଉପରେ ନିର୍ଭର କରେ। ଯାହାର ଜୀବନରେ ନୈତିକତାର କୌଣସି ମୂଲ୍ୟ ନାହିଁ ତାକୁ ଚରିତ୍ରବାନ ଶ୍ରେଣୀରେ ରଖିବା ଅସମୀଚୀନ। ଯୋଗ ବ୍ୟକ୍ତି ମାଧ୍ୟମରେ ଥିବା ନୈତିକ ଏବଂ ଚାରିତ୍ରିକ ମୂଲ୍ୟର ଆରୋପଣ କରିଥାଏ। ଯୋଗର ସୋପାନ ଯମ ନିୟମ ଆମକୁ ନିଜ ସହିତ ତଥା ଅନ୍ୟ ସହିତ ସନ୍ତୁଳିତ ବ୍ୟବହାର କରିବାର ଶିକ୍ଷା ଦେଇଥାଏ। ଯିଏ ସତ୍ୟ ଅହିଂସା ଅପରିଗ୍ରହର ଅଭ୍ୟାସ କରେ ସେ ଚରିତ୍ରହୀନ ମର୍ଯ୍ୟାଦାହୀନ ହୋଇନପାରେ। ଯୋଗ ସାଧନାର ଆଧାରଶିଳା ହିଁ ଯୋଗ ଉପରେ ପ୍ରତିଷ୍ଠିତ। ଆଜିର ଭୌତିକବାଦୀ ଯୁଗରେ ଅନୈତିକତା, ଚରିତ୍ରହୀନତା, ଅନୁଶାସନହୀନତା ଭଳି ପଶୁ ପ୍ରବୃତ୍ତି ସର୍ବତ୍ର ମୁଣ୍ଡ ଟେକିଛି। ଏପରି ପରିସ୍ଥିତିରେ ଯୋଗ ହିଁ ସମାଧାନର ପନ୍ଥା ଅଟେ। ଆଜିର ଶିକ୍ଷା ନୈତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଏ ନାହିଁ। ଏହାଫଳରେ ଶିଶୁ ମନରେ ସୁସଂସ୍କାର, ଶିଷ୍ଟତା, ସଭ୍ୟତା, ମାନବିକତା ଭଳି ନୈତିକ ମୂଲ୍ୟର ବିକାଶ ଘଟୁନାହିଁ। ଜୀବନକୁ ସ୍ୱୟଂ ସମ୍ପୂର୍ଣ୍ଣ କରି ଗଢ଼ି ତୋଳିବାକୁ ହେଲେ ଯୋଗ ଆଶ୍ରୟ ନେବାକୁ ପଡ଼ିବ। ଆଜି ସମାଜରେ ଯେଉଁ ଅନୀତି ଅନାଚାର ବୃଦ୍ଧି ପାଇଛି ତାହା ପଛରେ ଚାରିତ୍ରିକ ଦୁର୍ବଳତା ମୁଖ୍ୟ କାରଣ ସାଜିଛି। ଏଥିରୁ ଜୀବନମାନଙ୍କୁ ସୁରକ୍ଷା ଦେବା ପାଇଁ ଯୋଗର ସହଯୋଗ ଲୋଡ଼ା। ଆର୍ଥିକ ମହତ୍ତ୍ୱ, ଅର୍ଥନୀତି ଓ ସମୃଦ୍ଧି ପରସ୍ପର ପରିପୂରକ। ଯେତେବେଳେ ସମୃଦ୍ଧିର କଥା ଉଠେ ଅର୍ଥନୀତିର କଥା ବି ଉଠିଥାଏ। ବ୍ୟକ୍ତି ହେଉ କି ରାଷ୍ଟ୍ର, ପ୍ରତ୍ୟେକକୁ ସମୃଦ୍ଧି ହାସଲ ପାଇଁ କାର୍ଯ୍ୟ କରିବାକୁ ପଡ଼େ। ସାଧାରଣ ଭାବରେ ଦେଖିବାକୁ ଗଲେ ଆର୍ଥିକ ସମୃଦ୍ଧି ହିଁ ବିକାଶର ମାପକାଠି ବୋଲି ଗ୍ରହଣ କରାଯାଏ। ବିଭିନ୍ନ ଉପାୟରେ ମଣିଷ ତଥା ରାଷ୍ଟ୍ର ଏହି ସମୃଦ୍ଧି ହାସଲ କରିପାରେ ହୋଇପାରେ। ଏଥିରେ ନୀତିହୀନତା, ଅସାଧୁତାକୁ ବି ସାମିଲ କରାଯାଇପାରେ। ଏକ ସାର୍ଥକ ସଫଳ ଜୀବନ ଜିଇଁବାର ଅଧିକାର ସମସ୍ତଙ୍କର ରହିଛି। ଆର୍ଥିକ କ୍ଷେତ୍ରରେ ସମୃଦ୍ଧି ଲାଭ କରିବା ପାପ ନୁହେଁ, କିନ୍ତୁ ଅର୍ଥ ଲାଭ ପାଇଁ ଅର୍ଥନୈତିକ ଉପାୟ ଅବଲମ୍ବନ କରିବା ନିଶ୍ଚୟ ପାପ ଅଟେ। ନ୍ୟାୟ ଉପାୟରେ ଧନ ଅର୍ଜନ କରି ସମୃଦ୍ଧି ଲାଭ କରିବାରେ ଯୋଗ ସହାୟକ ହୋଇଥାଏ। ଯୋଗ ଆମକୁ ଆତ୍ମବାନ ହୋଇ ନିଜର ପ୍ରସୁପ୍ତ କ୍ଷମତାକୁ ଜାଗ୍ରତ କରି ସ୍ୱାବଲମ୍ବୀ ଜୀବନ ଜିଇଁବା ଦିଗରେ ପ୍ରେରିତ କରିଥାଏ। ଯୋଗାଭ୍ୟାସ ମାଧ୍ୟମରେ ବ୍ୟକ୍ତିର ଆତ୍ମବିଶ୍ୱାସ, ଶ୍ରମଶୀଳତା, ପୁରୁଷାର୍ଥ ପରାୟଣତା ବୃଦ୍ଧି ପାଇବାକୁ ଲାଗେ। ଜୀବନରେ ଆର୍ଥିକ ସମସ୍ୟା ହ୍ରାସ ପାଇବ। ସେ ଆଜିର ପରିସ୍ଥିତିରେ ବ୍ୟକ୍ତି କେବଳ ନିଜ ପାଇଁ ସଞ୍ଚୟ କରିବାକୁ ଇଚ୍ଛୁକ, ଏପରି ବିଚାର ସମାଜ ତଥା ରାଷ୍ଟ୍ରର ଆର୍ଥିକ ବିକାଶ ଦିଗରେ ଅନ୍ତରାୟ ସୃଷ୍ଟି କରେ। ଯୋଗରେ ବର୍ଣ୍ଣିତ ଅପରିଗ୍ରହ ତଥା କର୍ମଯୋଗ ମାଧ୍ୟମରେ ବ୍ୟକ୍ତି ତଥା ରାଷ୍ଟ୍ରର ଆର୍ଥିକ ବିକାଶ ହୋଇପାରିବ। ଏପରି ଭାବରେ ବ୍ୟକ୍ତି ଜୀବନର ସାମଗ୍ରିକ ବିକାଶ ଏବଂ ସାର୍ଥକତା ହାସଲ ଦିଗରେ ଯୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯୋଗ ଏପରି ଏକ ପଦ୍ଧତି ଅଟେ ଯାହା ଆମ ଜୀବନର ପ୍ରତ୍ୟେକ ପକ୍ଷକୁ ଗଭୀର ଭାବରେ ପ୍ରଭାବ ପକାଇଥାଏ। ସାମ୍ପ୍ରତିକ ସମୟରେ ତ ଯୋଗର ଅଧିକ ଆବଶ୍ୟକତା ଉପଲବ୍ଧି ହେଉଛି, କାରଣ ଏହି ସମୟରେ ସାଂସ୍କୃତିକ, ଭୌଗୋଳିକ, ଆର୍ଥିକ ଏବଂ ରାଜନୈତିକ ପରିସ୍ଥିତିରେ କେତେ ପ୍ରକାରର ପରିବର୍ତ୍ତନ ଦେଖାଯାଉଛି, ସେସବୁର ସମାଧାନ ପାଇଁ ଯୋଗ ମାର୍ଗରେ ପରିଚାଳିତ ହେବା ଉଚିତ। ଯୋଗ ସମାନ କୌଣସି ପୁଣ୍ୟ ନାହିଁ, ଯୋଗ ସମାନ କୌଣସି କଲ୍ୟାଣକାରୀ ସାଧନ ନାହିଁ, ଯୋଗ ସମାନ କୌଣସି ଶକ୍ତି ନାହିଁ। ବାସ୍ତବରେ ଯୋଗ ହିଁ ଜୀବନର ସବୁଠାରୁ ବଡ଼ ଆଶ୍ରୟ ଅଟେ।
0: ଶୁଣିଲେ ଆଲୋଚନା ଜୀବନ ଓ ଯୋଗ, କହିଲେ ସତ୍ୟନାରାୟଣ ଠାକୁର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ସେହନାଇ ବାଦନ, ପରିବେଷଣ କରିଛନ୍ତି ଅନନ୍ତ ଲାଲ।

ଶୁଣୁଛନ୍ତି ଶାସ୍ତ୍ରୀୟ ସଙ୍ଗୀତ। ଏଥର ଶୁଣନ୍ତୁ ସରୋଦ ବାଦନରେ ରାଗ ଭୈରବୀ ପରିବେଷଣ କରିଛନ୍ତି ଉସ୍ତାଦ ଅମଜଦ ଅଲି ଖାନ।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀ ଏଥର ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଛନ୍ତି ଜୟଦେବ ରାଉତ ଏବଂ ସାଥୀ।

0: ଲୋକଗୀତ କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ ଶୁଣିଲେ। ପରିବେଷଣ କଲେ ଜୟଦେବ ରାଉତ ସାଥୀ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସ୍ୱଦେଶୀ କ୍ଷେପଣାସ୍ତ୍ର ରୁଦ୍ରମ ଟୁର ସଫଳ ପରୀକ୍ଷଣ କରିଛନ୍ତି ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା DRDO ଆର୍ ଭାରତୀୟ ବାୟୁସେନା। ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ CBSର ନୂଆ ମୁଖ୍ୟ। ଭାରତ ନେପାଳ ସୀମା ବିବାଦ ସମାଧାନତି ତୃତୀୟ ପକ୍ଷ ମଧ୍ୟସ୍ଥିକେ ଖାରିଜ କଲା ଭାରତ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ଆବେଦନ ଆହ୍ୱାନ କଲେ କେନ୍ଦ୍ର ସରକାର। ଭାରତ ଆର୍ ଜର୍ମାନୀ ଭିତରେ ଦ୍ୱିପାକ୍ଷିକ ସମ୍ପର୍କର ମଜବୁତ ଖମ୍ବା ହେଉଛି ଦୁଇ ଦେଶ ଭିତରେ ବୈଜ୍ଞାନିକ ସହଭାଗିତା କହିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ। ଏବେ କାଲି ନୂଆଦିଲ୍ଲୀନ ହେବା ଜାତୀୟ ପଞ୍ଚାୟତ ପୁରସ୍କାର 2025 ସମାରୋହ। ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଗସ୍ତ ଆର୍ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ସହିତ ଭିତ୍ତିପ୍ରସ୍ତର ସ୍ଥାପନ ଆର୍ ନୂଆ ପ୍ରକଳ୍ପର ଉଦ୍ଘାଟନ ଉପରେ ସମୀକ୍ଷା ବୈଠକ କରିଛନ୍ ପୂର୍ତ୍ତ ଆଇନ ଆଉ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 4 ଦିନେ ପହଞ୍ଚିଲା ଓଡ଼ିଶାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ। 41 ଲକ୍ଷରୁ ଅଧିକା ଲୋକକୁ ବଣ୍ଟାଗଲା ଫର୍ମ। ଜାପାନର ସାକୁରା ସାଇନ୍ସ ହାଇସ୍କୁଲ ପ୍ରୋଗ୍ରାମଟି ଦେଶର ପ୍ରତିନିଧିତ୍ୱ କଲେ ରାଜ୍ୟର 4 ମେଧାବୀ ଛାତ୍ରଛାତ୍ରୀ। ବୈଷୟିକ ଶିକ୍ଷାର୍ଥୀ ଅନୁସୂଚିତ ଜନଜାତି ଅନୁସୂଚିତ ଜାତି ଆର୍ ସାମାଜିକ ଆର୍ ଶିକ୍ଷାଗତ ପଛୁଆ ବର୍ଗ ଲାଗି ବଢ଼ିଲା ସଂରକ୍ଷଣ। 2026-27 ଶିକ୍ଷା ବଛରଟି ହେବା ଲାଗୁ। ଲୋକଭବନ ପାଲିଥିଲା ତେଲେଙ୍ଗାନା ଗୋଆ ଆର୍ ସିକିମ୍ର ପ୍ରତିଷ୍ଠା ଦିବସ। ନାଗରିକମାନଙ୍କର ଭିତରେ ଏକତା ଆର୍ ପାରସ୍ପରିକ ସମ୍ମାନକେ ବନେଇକି ରଖ୍ବା ଲାଗି ଆହ୍ୱାନ ଦେଲେ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି। ସହରୀ ଯୋଜନା କ୍ଷମତାକେ ବରକସ କରବା ଲାଗି ଉଚ୍ଚଦର୍ଜାର ପରାମର୍ଶ ବୈଠକ କଲେ ଗୃହ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଏଥର ରାଜ୍ୟର ସବୁ ରେଜିଷ୍ଟ୍ରାର ଆର୍ ତହସିଲ ଅଫିସ୍ନ ଲାଗ୍ବା CCTV କହିଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଦକ୍ଷ ଆର୍ ଆତ୍ମନିର୍ଭର କରିବେ ସରକାର କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସରକାରୀ କାମଥି ଓଡ଼ିଆ ଭାଷାର ବ୍ୟବହାର ଲାଗି ବଲାଙ୍ଗୀର ଜିଲ୍ଲା ସଂସ୍କୃତି ଭବନ ହୋଇଯାଇଛି ଗୋଟିଏ ପ୍ରଶିକ୍ଷଣ ଶିବିର। ସମ୍ବଲପୁରନ ହୋଇଯାଇଛି ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ ଉପରେ ଅନୁଭୂତିମୂଳକ ଶିକ୍ଷା କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ସଘନ ସଂଶୋଧନ SIR 2026 କାର୍ଯ୍ୟକ୍ରମ ଅଧୀନଟି ଘର ଘର ବୁଲିକିରି ଗଣନାପତ୍ର ବାଣ୍ଟବାର କାମର ସମୀକ୍ଷା କରିଛନ୍ ନୂଆପଡ଼ା ଉପଜିଲ୍ଲାପାଳ ସୁର୍ମି ସୋରେନ। ଏଛନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରବେ ରାତି 11:05।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ସରୋଦ ବାଦନ। ପରିବେଷଣ କରିଛନ୍ତି ଉସ୍ତାଦ ଅଲି ଅକବର ଖାନ୍।

ଶୁଣିଲେ ରାଗ ଚନ୍ଦ୍ରକାଉଁ ଶରଦ ବାଦନରେ ପରିବେଷଣ କଲେ ଅଲି ଅକବର ଖାନ୍। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଦାଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ମଜରୁଙ୍କ ରଚନାରୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର, କଥାଚିତ୍ର ସିଆଇଡି। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଆଶା ଭୋସଲେ, ଶମଶାଦ ଏବଂ ମହମ୍ମଦ ରଫି।

0: ଏଥର ଶୁଣନ୍ତୁ ଚଲତି କା ନାମ ଗାଡ଼ି କଥା ଚିତ୍ରର ଏହି ଗୀତଟି। ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ, କଣ୍ଠଶିଳ୍ପୀ କିଶୋର କୁମାର।
1: बाजू।

ଏଥର ଶୁଣନ୍ତୁ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଦୋ ରାସ୍ତେ କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ ଗାଇଡ୍ କଥାଚିତ୍ରରୁ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତ ରଚନା ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଏସ୍ ଡି ବର୍ମନ।

ସେ ସରି ଲଭ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଏସ୍ପି ବାଲାସୁବ୍ରମଣ୍ୟମ ଏବଂ ଚିତ୍ରା। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।